ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ସଂସ୍କାର ଏବଂ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନ କରିଛନ୍ତି ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଏ ମହାନ ସୃଷ୍ଟିକୁ ଲକ୍ଷ୍ୟ କଲେ, ତାକୁ ଟିକିଏ ମନ ଧ୍ୟାନ ଦେଇ ବୁଝିବାକୁ ଚେଷ୍ଟା କଲେ, ପରମାତ୍ମା ପରମେଶ୍ୱରଙ୍କୁ ଜାଣିବା, ଅନୁଭବ କରିବା ଆମ ପକ୍ଷରେ କିଛି ମାତ୍ରାରେ ସମ୍ଭବ ହେବ। ଏ ପର୍ଯ୍ୟନ୍ତ ଆମର ସମସ୍ତ ବିଦ୍ୟାବୁଦ୍ଧି ଲଗେଇ ଆମେ ଯାହା ଜାଣିଛୁ, ପୃଥିବୀକୁ ଛାଡ଼ିଦେଲେ ଆଉ ଗୋଟିଏ ଏମିତି ଗ୍ରହ ନାହିଁ ଯେଉଁଠି ଆମ ଭଳି ଏକ ମାନବ ସଭ୍ୟତା ଅଛି। କୋଟି କୋଟି ବର୍ଷ ତଳେ ଆମେ ରହୁଥିବା ଏ ପୃଥିବୀ ସୃଷ୍ଟି ହୋଇ କାଳକ୍ରମେ ତା ଉପରେ ଜୀବନ ସମ୍ଭବ ହୋଇଛି, ପ୍ରାଣୀମାନେ ଜନ୍ମଲାଭ କରିଛନ୍ତି। ଯେତେ ପ୍ରାଣୀ ଥିଲେ କ'ଣ ହେବ, ସେମାନେ ଏ ସୃଷ୍ଟିର ରହସ୍ୟକୁ ଆଉ ସ୍ରଷ୍ଟାଙ୍କୁ ଜାଣିପାରିବେ ନାହିଁ, ଏ ସୃଷ୍ଟିର ମହତ୍ତ୍ୱକୁ ବୁଝିବେ ନାହିଁ। ସେଇଥିପାଇଁ ପରମାତ୍ମା ରୂପକ ମହାଚେତନା ନିଜ ଚେତନାରୁ କଣାଟିଏ ଲେଖାଏଁ ଦେଇ ମଣିଷକୁ ତିଆରି କରିଛନ୍ତି। ସେହି ଚେତନାର ବିନ୍ଦୁଟିଏ ଆମ ଭିତରେ କାର୍ଯ୍ୟ କରୁଥିବାରୁ ଆମେ ପରମାତ୍ମାଙ୍କୁ ତାଙ୍କ ସୃଷ୍ଟିକୁ ବୁଝିବାକୁ ସମର୍ଥ ହେଉଛୁ। କେଡ଼େ କରୁଣାମୟ ସେ ପରମାତ୍ମା! ଆମକୁ ତିଆରି କରିବା ପୂର୍ବରୁ ଆମ ପାଇଁ ଯାହା ଯାହା ଦରକାର ସେସବୁ ସେ ଖଞ୍ଜି ଦେଇଛନ୍ତି। ପାଣି, ପବନ, ମାଟି, ନିଆଁ, ଆକାଶ ସବୁ ତିଆରି ହୋଇସାରିଛନ୍ତି। ପାହାଡ଼, ପର୍ବତ, ଗଛ, ବୃକ୍ଷ, ନଈ, ନାଳ, ସମୁଦ୍ର, ଏକଦା ଗରମ ଥିବା ଏ ପୃଥିବୀକୁ ଥଣ୍ଡା କରି କରି ଏହା ଉପରେ ମାଟି ତିଆରି କରିଛନ୍ତି। କେବଳ ଚାଲବୁଲ କରିବା ପାଇଁ ନୁହେଁ, ଘରଦ୍ୱାର କରିବା ପାଇଁ ନୁହେଁ, ତା ଭିତରେ ଏଭଳି ଶକ୍ତି ଖଞ୍ଜି ଦେଇଛନ୍ତି ଯେ ସେଇଠି ମଞ୍ଜିଟିଏ ପୋତିଦେଲେ ତାହା ଗଜା ହୋଇଯାଉଛି, ପତ୍ର ଫୁଲ ହୋଇ ଫଳ ଫଳୁଛି। ମାଟି ତଳେ ଏତେ ରତ୍ନ ସାଇତି ରଖିଦେଇଛନ୍ତି ଯେ ତାକୁ ଆମେ ବାହାର କରି ଆମର ସକଳ ପ୍ରକାର କାର୍ଯ୍ୟରେ ଲଗେଇ ଚାଲିଛୁ। ସେଥିରୁ ତିଆରି ଅସଂଖ୍ୟ ପଦାର୍ଥ ଆମର ନୀତିଦିନିଆ ଜୀବନରେ ଲାଗୁଛି। ମାଟି ତଳୁ ବିଭିନ୍ନ ଖଣିଜ ପଦାର୍ଥ ବାହାରି ନଥିଲେ ଆମେ ଏତେ ଦୂର ଆସିପାରିନଥାନ୍ତୁ। ଗଛଲତା ଭିତରେ ଏତେ ଔଷଧୀୟ ଗୁଣସତ୍ଵ ରଖିଦେଇଛନ୍ତି ଯେ ତାକୁ ହିଁ ବ୍ୟବହାର କରି ଆମେ ରୋଗମାନଙ୍କରୁ ଆରୋଗ୍ୟ ଲାଭ କରିଛୁ। ମଣିଷ ଚଳିବା ପାଇଁ, କେବଳ ଚଳିବା ପାଇଁ ନୁହେଁ, ସୁଖ ସୁବିଧାରେ ରହିବା ପାଇଁ ଏସବୁ ବ୍ୟବସ୍ଥା କରିବା ସହିତ ଏସବୁକୁ ବ୍ୟବହାର କରିବା ପାଇଁ ବୁଦ୍ଧି ଏବଂ ଜ୍ଞାନ ମଧ୍ୟ ଆମକୁ ଦେଇଛନ୍ତି ପରମାତ୍ମା। ତା ନ ହେଇଥିଲେ ଏସବୁ ପଦାର୍ଥ ସେମିତି ଥାଆନ୍ତା, ଆମେ ତାକୁ ବ୍ୟବହାର କରିବାର ଜାଣିନଥାନ୍ତୁ। ମଣିଷ ଭିତରେ ଜ୍ଞାନ ଆସିଲା, ବିଜ୍ଞାନ ଆସିଲା। ଋଷି, ମୁନି, ତପସ୍ୱୀ, ସିଦ୍ଧ ସାଧକ, ସନ୍ଥମାନେ ମଣିଷକୁ ଦେଲେ ଜ୍ଞାନ, ତାକୁ ହିଁ ଆଧାର କରି ବିଜ୍ଞାନୀମାନେ ଖୋଜି ଚାଲିଲେ ତାକୁ ବ୍ୟବହାର କରିବାର କୌଶଳ। ସେ କୌଶଳ ମଧ୍ୟ ମିଳିଲା, ତାକୁ କାମରେ ଲଗେଇ ବିଭିନ୍ନ ଉନ୍ନତି କଲା ମଣିଷ। ଏ ଉନ୍ନତି କରିବାର ପ୍ରକ୍ରିୟା ଏଯାଏଁ ମଧ୍ୟ ସରିନାହିଁ। ଆମ ପାଇଁ ଏସବୁ ଯୋଗାଡ଼ି ଦେଇ ସେ ପରମାତ୍ମା ଆମଠାରୁ ବିଚ୍ଛିନ୍ନ ହୋଇ ରହିନାହାନ୍ତି। ସେ ଚେତନାର ବିନ୍ଦୁ ରୂପରେ ଆମ ଭିତରେ ହିଁ ଅଛନ୍ତି। ଏ ସଂସାରରେ ଯାହା ଅଛି, ଦୃଶ୍ୟ ଅଦୃଶ୍ୟ, ସବୁ ତାଙ୍କରି, ଆମର ବୋଲି କିଛି ନାହିଁ। ଆମେ ଖାଲି ବ୍ୟବହାର କରିବା କଥା, ତଥାପି ଆମେ ତାଙ୍କୁ ତାଙ୍କରି ପଦାର୍ଥ ହିଁ ଅର୍ପଣ କରି ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରୁଛୁ। ଠାକୁରଙ୍କୁ ପୂଜା କଲାବେଳେ ଆମେ ଯେଉଁ ପାଣି ଦେଉଛୁ, ଫୁଲ ଦେଉଛୁ, ଫଳ ଦେଉଛୁ, ସବୁ ତାଙ୍କରି। ସେଇଥିପାଇଁ ଗଙ୍ଗାଧର ମେହର କବି କହିଲେ, ତୁମ ପ୍ରସାଦ ତୁମ୍ଭଙ୍କୁ ଅର୍ପିଲେ ହେବ ସିନା ଅପରାଧ। ଏଇ କଥା ଆମେ ଜାଣୁଛୁ, କିନ୍ତୁ ଭଲ ଭାବରେ ବୁଝୁନାହୁଁ। ବିଭିନ୍ନ ଦ୍ରବ୍ୟ ମିଳୁଛି, ସୁଖ ସୁବିଧା ଅଛି, ତାକୁ ଖାଲି ବ୍ୟବହାର ଏବଂ ଭୋଗ କରି ଚାଲିଛୁ।

ଆମେ କାହା ପାଇଁ କ'ଣ ଟିକିଏ କରିଦେଲେ କେହି କୃତଜ୍ଞତା ଯଦି ନ ଜଣାଏ ଆମେ ମନ ଖରାପ କରିଦେଉଛୁ। ପରମାତ୍ମା କିନ୍ତୁ ମନ ଖରାପ କରନ୍ତି ନାହିଁ, କିନ୍ତୁ ଆମେ କୃତଜ୍ଞତା ପ୍ରକାଶ ନକରି ଦ୍ରୋହ କରୁଛୁ। ଥରେ ଆମେ ସୃଷ୍ଟିରେ ଯେତେ ପଦାର୍ଥ ବ୍ୟବହାର କରୁଛୁ, ଯେତେ ସୁଖ ସୁବିଧା ଉପଭୋଗ କରୁଛୁ, ତାକୁ ଯୋଗେଇଥିବା ପରମାତ୍ମାଙ୍କ କଥା ମନକୁ ଆଣିଲେ ଆମ ମନରେ କୃତଜ୍ଞତା ଭରିଯାଆନ୍ତା ଏବଂ ପ୍ରତିଦିନ ରାତି ପାହିଲେ ତାଙ୍କ ପ୍ରତି କୃତଜ୍ଞତା ଆରମ୍ଭ କରି ଆମ ଦିନଟି ଆରମ୍ଭ କରିବା ଖୁବ୍ ଭଲ ହୁଅନ୍ତା। ଏହାଦ୍ୱାରା ଆମ ମନରେ ଏକ ଅପୂର୍ବ ଆନନ୍ଦ ଆସନ୍ତା। ପରମାତ୍ମାଙ୍କର କରୁଣାର ପ୍ରଭାବ ଆମେ ପ୍ରାଣେ ପ୍ରାଣେ ଅନୁଭବ କରନ୍ତୁ।

ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ, ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, କଣ୍ଠଶିଳ୍ପୀମାନେ ହେଲେ ମନ୍ମଥ ମିଶ୍ର, ଶରତ କୁମାର ନାୟକ, ଶୈଳଭମା ମହାପାତ୍ର, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ ଏବଂ ସୁହାସ ମହାନ୍ତି।

ସୁତ ବୁଝାଇଛନ୍ତି ଭାଗବତ ସବୁ ପୁରାଣର ସାର। ଏଥିରେ ବ୍ରହ୍ମ ଓ ଆତ୍ମାର ଏକତ୍ୱ ନିରୂପିତ। ଏହା ସଦୃଶ ଦ୍ୱିତୀୟ କୌଣସି ଶାସ୍ତ୍ର ନାହିଁ। ଭାଦ୍ରବ ମାସର ପୂର୍ଣ୍ଣିମା ଦିନ ଯେବେ କେହି ଭାଗବତକୁ ଗୋଟିଏ ସ୍ୱର୍ଣ୍ଣ ସିଂହାସନରେ ରଖି ଦାନ କରେ, ସେ ପରମଗତି ପ୍ରାପ୍ତ ହୁଏ। ନଦୀ ମଧ୍ୟରେ ଗଙ୍ଗା, ଦେବଗଣଙ୍କ ମଧ୍ୟରେ ବିଷ୍ଣୁ, ବୈଷ୍ଣବଙ୍କ ମଧ୍ୟରେ ମହାଦେବ, ତୀର୍ଥମାନଙ୍କ ମଧ୍ୟରେ କାଶୀ ଯେପରି ଶ୍ରେଷ୍ଠ, ପୁରାଣମାନଙ୍କ ମଧ୍ୟରେ ସେପରି ଭାଗବତ ସର୍ବଶ୍ରେଷ୍ଠ। ଏହି ଗ୍ରନ୍ଥ ବୈଷ୍ଣବମାନଙ୍କର ବଡ଼ ପ୍ରିୟ। ଏଥିରେ ପରମହଂସ ଜ୍ଞାନ କୀର୍ତ୍ତିତ। ମନୁଷ୍ୟ ଭକ୍ତି ସହକାରେ ଏପରି ନିର୍ମଳ ଭାଗବତ ପୁରାଣ ଶ୍ରବଣ, ଅଧ୍ୟୟନ ଓ ବିଶ୍ଳେଷଣ ପୂର୍ବକ ଗ୍ରହଣ କଲେ ଅବଶ୍ୟ ମୁକ୍ତି ଲାଭ କରିବ। ଏହିପରି ସୁତ ଭାଗବତର ମହାତ୍ମ୍ୟ ବର୍ଣ୍ଣନା କରି ଅବଶେଷରେ ବ୍ରହ୍ମା, ନାରଦ, ବ୍ୟାସଦେବ, ଶୁକଦେବଙ୍କୁ ଆଉଥରେ ସ୍ମରଣ କରି ଭାଗବତର ସର୍ବଶେଷ ଶ୍ଳୋକରେ ଶ୍ରୀହରିଙ୍କୁ ବନ୍ଦନା କରିଛନ୍ତି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା କରିଥିଲେ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, କଣ୍ଠଶିଳ୍ପୀ ଥିଲେ ମନ୍ମଥ ମିଶ୍ର, ଶରତ କୁମାର ନାୟକ, ଶୈଳଭମା ମହାପାତ୍ର, ପଦ୍ମାବତୀ ଦ୍ୱିବେଦୀ ଏବଂ ସୁହାସ ମହାନ୍ତି। ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାକ୍ଷୀ ପୁନି ଅବସରରେ ଆଜି ଦିନର 11 ବଜେ ନୟାଗଡ଼ ଜିଲ୍ଲା ଲାଠିପଡ଼ା ପଡ଼ିଆଠାରେ ହେବାରକେ ଥିବା ଖାସ୍ କାର୍ଯ୍ୟକ୍ରମଟି ସୁଭଦ୍ରା ଯୋଜନାର 5 ନମ୍ବର କିସ୍ତି ଦିଆଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହିତାଧିକାରୀମାନଙ୍କୁ ସୁଭଦ୍ରା ଯୋଜନାର 7 ଟଙ୍କା ହସ୍ତାନ୍ତର କରିବେ। ଇ କ୍ଷେପେ 1,03,26,262 ଜନ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର 7 ଟଙ୍କା ଦିଆଯିବା। ଇ ବାବଦେ 5,160 କୋଟି ଦିନ ଅତକା ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତର ସୁବିଧା ଜରି ହିତାଧିକାରୀମାନଙ୍କର ବ୍ୟାଙ୍କ ଖାତାକେ ଦିଆଯିବା। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବାଚସ୍କତି ସୁରମା ପାଢ଼ୀଙ୍କ ସହିତ ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଏ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତେ ଇତାର ପ୍ରସାରଣ କରାଯିବା। ଭାରତର ଆର୍ଥିକ କ୍ଷେତ୍ରକେ ବରକସ କରିକି ଗୋଟେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକେ ଆଜି 12 ବର୍ଷ ପୂରା ହୋଇଛି। 2014 ଅଗଷ୍ଟ ମାସର 28 ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ଏବତକ୍ ଏହି ଯୋଜନାଟି 69 କୋଟିରୁ ଅତକା ବ୍ୟାଙ୍କ ଖାତା ଖୋଲାଯାଇଛି। ଏଥି 3,17,000 କୋଟିରୁ ଅତକା ଟଙ୍କା ଜମା ହୋଇଥିବା ଜଣାପଡ଼ିଛି। ପୃଥିବୀ ସବୁନୁ ବଡ଼ ଆର୍ଥିକ ଅନ୍ତର୍ଭୁକ୍ତି ପଦକ୍ଷେପ ଭାବେ ପିଏମ୍ ଜନଧନ ଯୋଜନା ସବୁ ଭାରତୀୟଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାଟି ସଫଳ ହୋଇଛି। ଫି ଆକାଉଣ୍ଟଟି କମ୍ସେ କମ୍ 5,356 ଟଙ୍କା ଜମାରାଶି ରହିଛି। ଏହି ଯୋଜନାଟି ଗ୍ରାମୀଣ ଆଉ ଅର୍ଦ୍ଧ ସହରାଞ୍ଚଳର 78% ଆକାଉଣ୍ଟ ଖୋଲାଯାଇଥିବା ବେଳେ 56% ମହିଳା ବ୍ୟାଙ୍କ ଆକାଉଣ୍ଟ ଖୋଲିଥିବାର ସକ୍ଷମ ହୋଇଛନ୍। ପୁରୀ ଶ୍ରୀମନ୍ଦିର ଆଜି କମାପୁନି ଅବସରରେ ସୁଦର୍ଶନ ମହାପ୍ରଭୁଙ୍କ ବିଜେ ନୀତି ସହିତ ବଳଭଦ୍ର ଜନ୍ମ ଓ ମହାପ୍ରଭୁମାନଙ୍କ ରାକ୍ଷୀ ଲାଗି ନୀତି ହେବା। ବୀର ଡୋରିଥି ମହାପ୍ରଭୁମାନେ 6 ଥାକିଆ ରାକ୍ଷୀ ପିନ୍ଧିବେ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ 4 ସୁନା ଲାଗିଥିବା ପାଟ ରାକ୍ଷୀ ଆଉ ଗୁଆର ମାଳି ମହାପ୍ରଭୁମାନଙ୍କୁ ଲାଗି ହେବା। ଇତର ସହିତ ଶ୍ରୀ ସୁଦର୍ଶନ ମାର୍କଣ୍ଡ ପୁଷ୍କରିଣୀକେ ବିଜେ କରିବେ। ମହାପ୍ରଭୁଙ୍କର ଆଜ୍ଞାମାଳ ଲାଗି ହେଲା ଉତ୍ତରୁ ଦୈତାପତିମାନେ ଶ୍ରୀ ସୁଦର୍ଶନଙ୍କୁ 14 ଜଣ ବିଜେ କରାବେ। ତାର ଉତ୍ତରୁ ଗୋଟେ ପଟୁଆର୍ଥୀ ନେଇକରି ମାର୍କଣ୍ଡ ପୁଷ୍କରିଣୀ ପରିସର ଥିବା ମଣ୍ଡପନ ବିଜେ କରାବେ। ଶ୍ରୀମନ୍ଦିର ଉଦୟ ପରବ ହିସାବରେ ତିଥିବାର ପାଳନର ବିଧି ରହିଥିବାରୁ ଆଜି ରାକ୍ଷୀ ପୁନି ପାଳନ କରାଯାଉଛି। ସ୍ୱଭାବକବି ଗଙ୍ଗାଧର ମେହେରଙ୍କର ଆଜି ଜନ୍ମଦିନ। 1862 ଶରାବନ ପୁନି ଦିନ ଏହି ଯୋଗଜନ୍ମ କବି ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବରପାଲିନ ଜନ୍ମ ହୋଇଥିଲେ। ଆଲୋକ ଆଉ ଅମୃତର କବି କୁହାଯାଉଥିବା ଗଙ୍ଗାଧର ମେହେରଙ୍କ ତପସ୍ୱିନୀ, ପ୍ରଣୟବଲ୍ଲରୀ, ଇନ୍ଦୁମତୀ, କୀଚକବଧ ଆର୍ ଅର୍ଘ୍ୟଥାଳୀ କବିତା ଗ୍ରନ୍ଥ ତାଙ୍କର ସାରସ୍ୱତ ସାଧନାର ଅମର ସୃଷ୍ଟି ଆଏ। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜି ତାଙ୍କର ଜୟନ୍ତୀ ପାଳନ କରାଯାଉଛି। ତାଙ୍କର ଜନ୍ମସ୍ଥାନ ବରଗଡ଼ ଜିଲ୍ଲାର ବରପାଲି ସହିତ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଆଉ ଭିନ୍ ଭିନ୍ ଜାଗାନ ସ୍ୱତନ୍ତ୍ର ଉତ୍ସବ ସମାରୋହର ଆୟୋଜନ କରାଯାଇଛି। ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅବସରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସର ଥିବା ତାଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର, କୁଳସଚିବ ପ୍ରଫେସର ପ୍ରଦୀପ କୁମାର ନାୟକଙ୍କ ସହିତ ଅଧ୍ୟାପକ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ। ଗଙ୍ଗାଧର ମେହେରଙ୍କ ଜନ୍ମତିଥି ଅବସରରେ ଆଇବାକାଲ ବିଶ୍ୱବିଦ୍ୟାଳୟ ପରିସର ଥିବା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟର ମୁଖ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସୁବର୍ଣ୍ଣପୁରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ଆଉ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଡକ୍ଟର ରୂପରା ସହ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇକରି ଗଙ୍ଗାଧର ମେହେରଙ୍କ ସାରସ୍ୱତ ସୃଜନ ପ୍ରକୃତି ଚିତ୍ରଣ ସହିତ ମା ମାଟି ଆଉ ମାତୃଭାଷାକେ ନେଇକରି ଆଲୋଚନା କରିଥିଲେ। ଉତ୍ତରାଞ୍ଚଳ ପୁଲିସ୍ ଡିଆଇଜି ଭାବେ ଚରଣ ସିଂ ମୀନା ଗଲାକାଲି ଦାୟିତ୍ୱ ନେଇଛନ୍। ସମ୍ବଲପୁର ଜିଲ୍ଲାର ଆଇନ ଶୃଙ୍ଖଳା ସହିତ ନିଶା କାରବାର ଆଉ ସାଇବର ସୁରକ୍ଷା ଉପରେ ଅତକା ଜୋର୍ ଦିଆଯିବା ବୋଲି ଶ୍ରୀ ମୀନା କହିଛନ୍। ପାଣିପାଗ। ବଙ୍ଗୋପସାଗରନ ହୋଇଥିବା ଲଘୁଚାପର ପ୍ରଭାବଟି ଏବେ 24 ଘଣ୍ଟା ଭିତରେ ରାଜ୍ୟର ଦକ୍ଷିଣ ଓ ପଶ୍ଚିମ ଇଲାକାର 13ଟା ଜିଲ୍ଲାର ବର୍ଷା ହେବା ବୋଲି ସତର୍କ ସୂଚନା ଜାରି କରାଯାଇଛି। ଏତା ସହିତ ମୟୂରଭଞ୍ଜ ଆର୍ କେନ୍ଦୁଝର ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଅତିଜବର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ବଙ୍ଗୋପସାଗରନ ଆଉ ଗୋଟେ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି। ରବିବାର କି ସୋମବାର ଆଡ଼େ ଏଇଟା ଲଘୁଚାପଟି ବଦଳିପାରେ। ସେଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ବଜେ ତକ 624.23 ଫୁଟ ରହିଥିଲା। ଏହାଦେ 10ଟା ଗେଟ୍ ଆଉ ପାୱାର ଚ୍ୟାନେଲ ଦେଇକରି ଫି ସେକେଣ୍ଡଟି ଜଳଭଣ୍ଡାରୁ 1,94,750 ଘନଫୁଟ ପାଇଁ ଛଡ଼ାଯାଉଥିବା ବେଳେ 2,05,797 ଘନଫୁଟ ପାଇଁ ଜଳଭଣ୍ଡାର ଭିତରକେ ଆସୁଛି।

9:30 ରହିଛି କରେଣ୍ଟ ଆଫେୟାର୍ସ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ରହିଛି ଅନୁରୋଧରେ ଓଡ଼ିଆ କଥା ଚିତ୍ରର ଗୀତ। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିପାରିବେ ଉସ୍ତାଦ ୟୁନୁସ୍ ହୁସିନ୍ଙ୍କ ପରିବେଷିତ ଶାସ୍ତ୍ରୀୟ ସଙ୍ଗୀତ। ଶୁଣୁଥିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସକାଳର ଆଞ୍ଚଳିକ ସମ୍ବାଦ, ପରେ ପରେ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଆଜି 12 ବର୍ଷ ପୂରଣ ହୋଇଛି। 2014 ଅଗଷ୍ଟ 28 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ ଜନଧନ ଯୋଜନାର ଶୁଭାରମ୍ଭ କରିଥିଲେ। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଏହି ଯୋଜନାରେ 69 କୋଟି 9 ଲକ୍ଷ ବ୍ୟାଙ୍କ ଖାତା ଖୋଲାଯାଇଛି। ଏଥିରେ 3,16,000 କୋଟିରୁ ଅଧିକ ଟଙ୍କା ଜମା କରାଯାଇଥିବା ଜଣାପଡ଼ିଛି। ବିଶ୍ୱର ସର୍ବବୃହତ୍ ଆର୍ଥିକ ଅନ୍ତର୍ଭୁକ୍ତି ପଦକ୍ଷେପ ସ୍ୱରୂପ ପିଏମ୍ ଜନଧନ ଯୋଜନା ସମସ୍ତ ଭାରତୀୟଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାରେ ସଫଳ ହୋଇଛି। ଏହି ଯୋଜନାରେ ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳରେ 78% ଆକାଉଣ୍ଟ ଖୋଲାଯାଇଥିବା ବେଳେ 56% ମହିଳା ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ସକ୍ଷମ ହୋଇଛନ୍ତି। ଓଡ଼ିଶାରେ ଏପର୍ଯ୍ୟନ୍ତ ଏହି ଯୋଜନାରେ 2,42,36,041 ବ୍ୟାଙ୍କ ଖାତା ଖୋଲାଯାଇଥିବା ବେଳେ ଏଥିରେ 13,393 କୋଟିରୁ ଅଧିକ ଟଙ୍କା ଜମା ରହିଛି। 1,78,16,728 ଜଣ ହିତାଧିକାରୀଙ୍କୁ ରୂପେ କାର୍ଡ ମଧ୍ୟ ପ୍ରଦାନ କରାଯାଇଛି। ସଂସଦୀୟ ଯୁଗ୍ମ କମିଟିର ଏକ ପ୍ରତିନିଧି ଦଳ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନଙ୍କୁ ନେଇ ଗଠିତ ଏହି କମିଟି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ସରକାରୀ ଉଦ୍ୟୋଗ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ। କମିଟିରେ 5 ଜଣ ସାଂସଦ ସଦସ୍ୟ ରହିଛନ୍ତି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ସୁଭଦ୍ରା ଯୋଜନାର 5ମ କିସ୍ତି ପ୍ରଦାନ କରାଯିବ। ନୟାଗଡ଼ ଜିଲ୍ଲା ଲାଠିପଡ଼ା ପଡ଼ିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହିତାଧିକାରୀମାନଙ୍କୁ ସୁଭଦ୍ରା ଯୋଜନାର ଅର୍ଥ ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 1,03,26,162 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ଅର୍ଥରାଶି ପ୍ରଦାନ କରାଯିବ। ଏ ବାବଦରେ 5,160 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତରଣ ସୁବିଧା ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯିବ। 2026-27 ରୁ 2030-31 ଆର୍ଥିକ ବର୍ଷ ମଧ୍ୟରେ ସେତୁ ବନ୍ଧନ ଯୋଜନାରେ ରାଜ୍ୟ ସରକାର 3,167 ସେତୁ ନିର୍ମାଣ କରିବେ। ଏହି ଯୋଜନା ପାଇଁ 11,800 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଗ୍ରାମ୍ୟ ଉନ୍ନୟନ ବିଭାଗର ସୂଚନା

ଆମର ମେରୁଦଣ୍ଡ ମୁଣ୍ଡ ତଳ ପାଖରୁ ଆରମ୍ଭ ହୋଇ ମଳଦ୍ୱାର ପର୍ଯ୍ୟନ୍ତ ଲମ୍ବି ଥାଏ। ଏହାର ମଧ୍ୟ ଦେଇ ମସ୍ତିଷ୍କରୁ ଆରମ୍ଭ ହୋଇ ଅଣ୍ଟାର ଶେଷ ପର୍ଯ୍ୟନ୍ତ ସୁଷୁମ୍ନା କାଣ୍ଡରୁ ବିଜୁଳି ତାର ପରି ସ୍ନାୟୁ ବାହାରି ଶରୀରର ସମସ୍ତ ଅଂଶକୁ ସମ୍ପ୍ରସାରିତ ହୋଇଥାଏ। ଏହାଦ୍ୱାରା ଆମେ ସ୍ନାୟବକୀୟ କ୍ରିୟା ଯଥା ସ୍ପର୍ଶ ଶକ୍ତି, ଚଳନ ଶକ୍ତି ଓ ସ୍ୱୟଂଚାଳିତ ଶକ୍ତି କାର୍ଯ୍ୟ କରିଥାଏ। ଦେହ ଭିତରର ଫୁସ୍ଫୁସ୍, ହୃତ୍ପିଣ୍ଡ, ଯକୃତ, ପ୍ଲିହା ଓ ଅନ୍ତନଳୀୟ ପ୍ରଭୃତି ଏହାଦ୍ୱାରା ପରିଚାଳିତ ହୋଇଥାଏ। ମେରୁଦଣ୍ଡ ହାଡ଼ରେ କୌଣସି ଦୁରାରୋଗ୍ୟ ଯଥା ଯକ୍ଷ୍ମା, କର୍କଟ ଓ ହାଡ଼ ଦୁର୍ବଳ ହେଲେ କିମ୍ବା କୌଣସି ଦୁର୍ଘଟଣା ଯୋଗୁଁ ସୁଷୁମ୍ନା କାଣ୍ଡ ଛିଡ଼ିଗଲେ ଗୋଡ଼ ବା ହାତରେ ସ୍ନାୟବିକ ଦୁର୍ବଳତା ବା ପାରାଲିସିସ୍ ଦେଖାଦିଏ। ସାଧାରଣତଃ ବେକ ହାଡ଼ରେ ଆଘାତ ଲାଗିଲେ ଗୋଡ଼ ହାତ ଅଚଳ ହୋଇଯାଏ ଏବଂ ଅଣ୍ଟା ପାଖରେ ହାଡ଼ ଭାଙ୍ଗିଗଲେ କେବଳ ଗୋଡ଼ ଅଚଳ ହୁଏ, ମାତ୍ର ଉଭୟ କ୍ଷେତ୍ରରେ ଝାଡ଼ା ପରିସ୍ରା ବନ୍ଦ ହୋଇଯାଏ। ମେରୁଦଣ୍ଡ ହାଡ଼ ଭାଙ୍ଗିବା ଏବଂ ରୋଗର ତୀବ୍ରତା ଉପରେ ରୋଗର ଲକ୍ଷଣ ଦେଖାଦିଏ, ଯଥା କୌଣସି ରୋଗ ହେଲେ ଉଦାହରଣ ସ୍ୱରୂପ ମେରୁ ହାଡ଼ରେ ଯକ୍ଷ୍ମା ବା ମେରୁଦଣ୍ଡରେ କର୍କଟ ବା କୌଣସି ସଂକ୍ରମଣିତ ଜନିତ ରୋଗ ହେଲେ ଧୀରେ ଧୀରେ ଗୋଡ଼ ବା ହାତ ଦୁର୍ବଳ ଲାଗେ। ମାତ୍ର ଯଦି ଦୁର୍ଘଟଣା ଜନିତ ହେଲା

ତେବେ ଗୋଡ଼ ହାତ ସଙ୍ଗେ ସଙ୍ଗେ ଅଚଳ ହୁଏ। ଏଣୁ ଯାହାର ବେକ ପାଖରେ ଆଘାତ ହୁଏ ତାର ଗୋଡ଼ ହାତ ଉଭୟ ଅଚଳ ହୋଇଯାଏ, ତାକୁ କ୍ୱାଡ୍ରୋପ୍ଲିଜିଆ ଏବଂ ଅଣ୍ଟା ପାଖର ଗୋଡ଼ ହାଡ଼ ଅଚଳ ହେଲେ ତାକୁ ପାରାପ୍ଲିଜିଆ କୁହାଯାଏ। ଏଣୁ ଗୋଡ଼ ବା ହାତ ଅଚଳ ହେବା ସଙ୍ଗେ ସଙ୍ଗେ ରୋଗୀର ସ୍ପର୍ଶ ଶକ୍ତି ଲୋପ ପାଏ ଏବଂ ପରିସ୍ରା ବନ୍ଦ ହୋଇଯାଏ। ବେକ ହାଡ଼ ଭାଙ୍ଗିବା ଲୋକଙ୍କର ବେଳେବେଳେ ନିଶ୍ୱାସ ନେବାରେ କଷ୍ଟ ହୁଏ ଏବଂ ରୋଗୀ ଅତିମାତ୍ରାରେ ବ୍ୟତିବ୍ୟସ୍ତ ହୋଇପଡ଼େ। କୌଣସି ଦୁର୍ଘଟଣା ଜନିତ ରୋଗୀ ଦେଖିଲେ ପ୍ରଥମେ ତାକୁ କହିବ ସେ ହାତ ଗୋଡ଼ ହଲାଇ ପାରୁଛି କି ନାହିଁ। ଆଖି ବନ୍ଦ କରି ହାତ ବା ଗୋଡ଼ ଛୁଇଁଲେ ସେ ଜାଣିପାରୁଛି କି ନାହିଁ। ଯଦି ଗୋଡ଼ ହଲାଇ ପାରୁନି ବା ଛୁଇଁଲେ ଜାଣିପାରୁନି ତେବେ ଜାଣିବ ଯେ ପାରାଲିସିସ୍ ହୋଇଛି। ଏଣୁ କାଳ ବିଳମ୍ବ ନକରି ଆମ୍ବୁଲାନ୍ସ ଡକାଇ ସଙ୍ଗେ ସଙ୍ଗେ ଗୋଡ଼ ହାତ ମୁଣ୍ଡ କିଛି ହଲଚଲ ନକରି ରୋଗୀକୁ ଗାଡ଼ିକୁ ଉଠାଇ ସ୍ଥାନାନ୍ତରିତ କରିବ। ରୋଗୀକୁ ଉଠାଇଲା ବେଳେ ଗୋଟିଏ ପଟେ ଚାରିଜଣ ଲୋକ ତଥା ଜଣେ ମୁଣ୍ଡକୁ, ଜଣେ ଛାତିକୁ, ଜଣେ ଅଣ୍ଟାକୁ ଆଉ ଜଣେ ଦୁଇ ଗୋଡ଼କୁ ଧରି ଏକାବେଳକୁ ଉପରକୁ ଉଠାଇବ। ଏ ରୋଗୀକୁ ନିକଟସ୍ଥ ମେଡିକାଲ କଲେଜରେ ଅତିଶଲ୍ୟ ଚିକିତ୍ସା ବିଭାଗକୁ ନେବ। ଡାକ୍ତରଖାନାରେ ପହଞ୍ଚାଇବା ପରେ ଏ ରୋଗୀକୁ ସ୍ୱୟଂଚାଳିତ ପବନ ଯନ୍ତ୍ର ବିଛଣାରେ ରଖିବାକୁ ହେବ, କାରଣ ଏ ରୋଗୀ ଗୋଟିଏ ପଟେ ପଡ଼ିକରି ରହିବ, ଏଣୁ ଚାପ ଘା ହେବାର ସମ୍ଭାବନା ବେଶୀ। ପ୍ରତି 2 ଘଣ୍ଟାରେ ବାମ କଡ଼, ଡାହାଣ କଡ଼ ଏବଂ ପେଟେଇକରି ଶୁଆଇବା ଦରକାର। ପାର୍ଶ୍ୱ ପରିବର୍ତ୍ତନ କରିବା ନିତ୍ୟାନ୍ତ ଆବଶ୍ୟକ। ପରିସ୍ରା ନଳୀ ଦିଆଯାଇଥିଲେ ପ୍ରତି 21 ଦିନରେ ପରିସ୍ରା ନଳୀକୁ ବଦଳାଇବାକୁ ପଡ଼ିବ। ପରିସ୍ରା ଦ୍ୱାରରେ ସ୍ୱତନ୍ତ୍ର ଅବ ନଳୀ ଦେଇ ପରିସ୍ରା କରାଇବାକୁ ହେବ। ନିଶ୍ୱାସ ନେଇପାରୁନଥିଲେ କୃତ୍ରିମ ଉପାୟରେ ବାୟୁ ଚଳାଚଳ କରାଇବାକୁ ପଡ଼ିବ। ଏ ରୋଗର ମୁଖ୍ୟ ଚିକିତ୍ସା ହେଲା ଫିଜିଓଥେରାପି। ପ୍ରଥମରେ ରୋଗୀର ଛାତିରେ ପାଣି ନ ଜମିବା ପାଇଁ ହାତ ପାପୁଲିକୁ ଠୋଲା କରି ଅନ୍ୟ ଲୋକ ଦ୍ୱାରା ରୋଗୀର ଛାତିକୁ ଥାପୁଡ଼ାଇବ। ଆଗ, ପଛ, 2 କୋଡ଼ ସବୁଆଡ଼େ ଥାପୁଡ଼ାଇବାକୁ ପଡ଼ିବ। ହାତ ଆଙ୍ଗୁଠି, କଚଟି, କହୁଣୀ, ଖୁଆଗଣ୍ଠିକୁ ବଙ୍କା କରିବ ଓ ସିଧା କରିବ। ଗୋଡ଼ର ଆଙ୍ଗୁଠି, ବଳାଗଣ୍ଠି, ଆଣ୍ଠୁ, କଟି ଏହାକୁ ସିଧା କରିବ ଏବଂ ବଙ୍କା କରିବ। ରୋଗୀକୁ ନିଶ୍ୱାସ ନେବା ବ୍ୟାୟାମ ଶିଖାଇବ, ଯଥା ଲମ୍ବା ନିଶ୍ୱାସ ନେଇ ଅଟକାଇ ରଖି ପୁଣି ଛାଡ଼ିବ। ସବୁବେଳେ ରୋଗୀକୁ ପରିଷ୍କାର ପରିଚ୍ଛନ୍ନ ରଖିବ। ଚାପ ଘା ନ ହେବା ପାଇଁ ଦୃଷ୍ଟି ଦେବ। ଏପରି କଲେ ରୋଗୀ ଶୀଘ୍ର ଭଲ ହୋଇଯିବ।

0: ଶୁଣିଲି
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଦେଶର ଆର୍ଥିକ କ୍ଷେତ୍ରକୁ ସଶକ୍ତ କରିବା ଦିଗରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଆଜି ପୂରିଛି 12 ବର୍ଷ ଉଜ୍ବେକିସ୍ତାନ ଓ କିର୍ଗିଜ୍ସ୍ତାନକୁ ଆସନ୍ତାକାଲିଠାରୁ 4 ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ଆଜି ପାଳିତ ହେଉଛି ଭାଇ ଭଉଣୀଙ୍କର ସ୍ୱତନ୍ତ୍ର ସମ୍ପର୍କର ପ୍ରତୀକ ରକ୍ଷାବନ୍ଧନ ଆଜି ଶେଷ ହେବ ଚଳିତ ବର୍ଷର ଶ୍ରୀ ଅମରନାଥ ଯାତ୍ରା ଓ ବୁଢ଼ା ଅମରନାଥ ଯାତ୍ରା ନେପାଳର ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 399କୁ ବୃଦ୍ଧି 290 ଜଣ ଭାରତୀୟ ପର୍ଯ୍ୟଟକ ଏପର୍ଯ୍ୟନ୍ତ ନିଖୋଜ ଏବଂ ଏଫ୍ଆଇଏଚ୍ ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟରେ ଜର୍ମାନୀକୁ ପରାସ୍ତ କରି 5ମ ସ୍ଥାନରେ ଭାରତୀୟ ମହିଳା ଦଳ ଭାରତର ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଆଜି 12 ବର୍ଷ ପୂରଣ ହେଉଛି 2014 ଅଗଷ୍ଟ 28ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିଲେ ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଏହି ଯୋଜନାରେ 69 କୋଟିରୁ ଅଧିକ ବ୍ୟାଙ୍କ ଖାତା ଖୋଲାଯାଇଛି ଏଥିରେ 3,17,000 କୋଟିରୁ ଅଧିକ ଟଙ୍କା ଜମା କରାଯାଇଥିବା ଜଣାପଡ଼ିଛି ବିଶ୍ୱର ସର୍ବବୃହତ୍ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପଦକ୍ଷେପ ସ୍ୱରୂପ ପିଏମ୍ ଜନଧନ ଯୋଜନା ସମସ୍ତ ଭାରତୀୟଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାରେ ସଫଳ ହୋଇଛି ପ୍ରତି ଆକାଉଣ୍ଟରେ ହାରାହାରି 5,356 ଟଙ୍କା ଜମାରାଶି ହୋଇଛି ଏହି ଯୋଜନାରେ ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳରେ 78% ଆକାଉଣ୍ଟ ଖୋଲାଯାଇଥିବା ବେଳେ 56% ମହିଳା ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ସକ୍ଷମ ହୋଇଛନ୍ତି ଜନଧନ ଆକାଉଣ୍ଟଧାରୀଙ୍କୁ 41 କୋଟିରୁ ଅଧିକ ରୂପେ କାର୍ଡ ମଧ୍ୟ ଜାରି କରାଯାଇଛି ଏହି ଯୋଜନା ସମାଜର ବିଶେଷକରି ଅବହେଳିତ ବର୍ଗ ଲୋକଙ୍କୁ ବ୍ୟାଙ୍କିଂ ସୁବିଧା ତଥା ଆର୍ଥିକ ସେବା ଯୋଗାଇ ଦେବା ସହିତ ସେମାନଙ୍କର ସାମାଜିକ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବାରେ ସହାୟକ ହୋଇପାରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର

0: ପ୍ରଧାନମନ୍ତ୍ରୀ ଆସନ୍ତାକାଲିଠାରୁ ଚାରିଦିନିଆ ଉଜ୍ବେକିସ୍ତାନ ଏବଂ କିର୍ଗିଜ୍ସ୍ତାନ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଆସନ୍ତାକାଲି ଉଜ୍ବେକିସ୍ତାନ ରାଷ୍ଟ୍ରପତି ସାଭକାତ ମିର୍ଜୋୟେଭ୍ଙ୍କ ନିମନ୍ତ୍ରଣ କ୍ରମେ ତାସ୍କେଣ୍ଟ ଗସ୍ତ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମିର୍ଜୋୟେଭ୍ଙ୍କ ସହିତ ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିନିଧିସ୍ତରୀୟ ଆଲୋଚନା କରିବେ। ଏହାଛଡ଼ା ଉଭୟ ନେତା ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା, ଡିଜିଟାଲ୍ ସଂଯୋଗୀକରଣ, ଶକ୍ତି, ଶିକ୍ଷା ଏବଂ ଜନସମ୍ପର୍କ ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସହଯୋଗର ସମୀକ୍ଷା କରିବେ। ଏହି ଅବସରରେ 2047 ସୁଦ୍ଧା ବିକଶିତ ଭାରତ ଗଠନ ଏବଂ ଉଜ୍ବେକିସ୍ତାନ 2030 ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ କରିବା ଦିଗରେ ପରସ୍ପର ମଧ୍ୟରେ ସହଯୋଗକୁ କିଭଳି ସୁଦୃଢ଼ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏ ସମ୍ପର୍କରେ ସୂଚନା ଦେଇ ଆମ ସମ୍ବାଦଦାତା ଜଣାଇଛନ୍ତି, ଏହା ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଚତୁର୍ଥ ଉଜ୍ବେକିସ୍ତାନ ଗସ୍ତ। ପୂର୍ବରୁ ସେ 2015, 2016 ଓ 2022 ସେଠାକୁ ଗସ୍ତ କରିଥିଲେ। ସେହିଭଳି ଉଜ୍ବେକିସ୍ତାନ ରାଷ୍ଟ୍ରପତି ମିର୍ଜୋୟେଭ୍ ମଧ୍ୟ 2018 ଓ 2019 ମସିହାରେ ଭାରତ ଗସ୍ତ କରିଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି କିର୍ଗିଜ୍ସ୍ତାନ ଗସ୍ତ କରି ଆସନ୍ତା 31 ତାରିଖରେ 26ତମ ସାଂଘାଇ ସହଯୋଗ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠାରୁ 6 ଦିନିଆ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରିବେ। ଏହି ଗସ୍ତ ଅବସରରେ ଶ୍ରୀମତୀ ସୀତାରମଣ ଚିକାଗୋ, ଆସଭିଲେ ଓ ନ୍ୟୁୟର୍କ ଯିବାର କାର୍ଯ୍ୟସୂଚୀ ରହିଛି। ଚିକାଗୋ ଗସ୍ତ ଅବସରରେ ଅର୍ଥମନ୍ତ୍ରୀ ସେଠାକାର ଅଗ୍ରଣୀ ଶିଳ୍ପାନୁଷ୍ଠାନଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଅଧ୍ୟକ୍ଷ ତଥା ବରିଷ୍ଠ ପ୍ରତିନିଧିମାନଙ୍କ ସହିତ ଏକ ରାଉଣ୍ଡ ଟେବୁଲ ବୈଠକରେ ଯୋଗଦେବେ। ଏତଦ୍ବ୍ୟତୀତ ପୂର୍ବରୁ ଚୟନ କରାଯାଇଥିବା କେତେକ ନିର୍ଦ୍ଦିଷ୍ଟ କମ୍ପାନୀର ନେତୃବୃନ୍ଦଙ୍କ ସହିତ ଶ୍ରୀମତୀ ସୀତାରମଣ ଦ୍ୱିପକ୍ଷୀୟ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ବିଶେଷକରି ଭାରତରେ ପୁଞ୍ଜିନିବେଶର ସୁଯୋଗ ଏବଂ ଭାରତ ଆମେରିକା ମଧ୍ୟରେ ବ୍ୟବସାୟ ଓ ପୁଞ୍ଜିନିବେଶକୁ କିଭଳି ସୁଦୃଢ଼ କରାଯିବା ସହିତ ଅର୍ଥନୈତିକ ଭାଗିଦାରୀକୁ ସଶକ୍ତ କରିବା ଉପରେ ଶ୍ରୀମତୀ ସୀତାରମଣ ଆଲୋଚନା କରିବେ। ଆସେଭିଲେ ଗସ୍ତ କରି ଶ୍ରୀମତୀ ସୀତାରମଣ ଆମେରିକାର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା G20 ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କର ବୈଠକରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ। ଏହି ବୈଠକ ଚଳିତ ମାସ 31 ଓ ଆସନ୍ତା ମାସ 1 ତାରିଖରେ ଅନୁଷ୍ଠିତ ହେବ। ନ୍ୟୁୟର୍କ ଗସ୍ତ ଅବସରରେ ଶ୍ରୀମତୀ ସୀତାରମଣ ସେଠାରେ ଏକ ନିବେଶକ ରାଉଣ୍ଡ ଟେବୁଲ ବୈଠକରେ ଯୋଗଦେବେ। ବିଭିନ୍ନ ଅଗ୍ରଣୀ କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରି ଭାରତରେ ସେମାନଙ୍କର ବ୍ୟବସାୟିକ କାର୍ଯ୍ୟ ବୃଦ୍ଧି କରିବା ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2047 ସୁଦ୍ଧା ବିଭିନ୍ନ କ୍ଷେତ୍ରରେ ଭାରତକୁ ବିକଶିତ କରିବା ଉପରେ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଗୁରୁତ୍ୱାରୋପ କରିଛନ୍ତି। ଗତକାଲି ଗୁଜରାଟ ଗସ୍ତ ଅବସରରେ ଅହମ୍ମଦାବାଦଠାରେ ଅନୁଷ୍ଠିତ ଫାର୍ମା ଇନୋଭା ପୁରସ୍କାର 2026 ପ୍ରଦାନ ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତ ବିଶ୍ୱର ଚତୁର୍ଥ ସର୍ବବୃହତ୍ ଅର୍ଥବ୍ୟବସ୍ଥା ରୂପେ ନିଜକୁ ସାବ୍ୟସ୍ତ କରିବାରେ ସଫଳ ହୋଇଛି।
1: 2014 में मोदी जी प्रधानमंत्री बने, भारत का दुनिया के अर्थतंत्रों में 11वां नंबर था। 11वें नंबर से चौथे नंबर की छलांग हमने सिर्फ 12 साल के जब हम तय करते हैं तो होता ही है।
0: ପୂର୍ବରୁ ଶ୍ରୀ ଶାହା ଗୁଜରାଟ ବିଦ୍ୟାପୀଠର 72ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ଭାଇ ଭଉଣୀଙ୍କ ମଧ୍ୟରେ ଥିବା ସ୍ୱତନ୍ତ୍ର ସମ୍ପର୍କର ପ୍ରତୀକ ରକ୍ଷାବନ୍ଧନ ଆଜି ଦେଶବ୍ୟାପୀ ପାଳିତ ହେଉଛି। ଏହି ଅବସରରେ ଭଉଣୀମାନେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ସହିତ ସେମାନଙ୍କର ସମୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ ଓ କଲ୍ୟାଣ କାମନା କରିଥାନ୍ତି। ଏହା ବଦଳରେ ଭଉଣୀଙ୍କର ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଭାଇମାନେ ପ୍ରତିଜ୍ଞାବଦ୍ଧ ହୋଇଥାନ୍ତି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ପ୍ରାଚୀନ କାଳରୁ ରକ୍ଷାବନ୍ଧନ ପର୍ବ ଦେଶର ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଆସିଛି। ପରିବାର ଓ ସମ୍ପ୍ରଦାୟ ମଧ୍ୟରେ ବନ୍ଧନକୁ ମଜବୁତ କରିବା ଦିଗରେ ପ୍ରତିଜ୍ଞାବଦ୍ଧ ହେବାକୁ ରାଷ୍ଟ୍ରପତି ଏହି ଅବସରରେ ପ୍ରତ୍ୟେକ ନାଗରିକଙ୍କୁ ଆହ୍ୱାନ ଦେଇଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଏହି ଅବସରରେ ଶୁଭେଚ୍ଛା ଜଣାଇବା ସହିତ ରକ୍ଷାବନ୍ଧନ ଦେଶର ସମୃଦ୍ଧ ସଂସ୍କୃତି, ପାରିବାରିକ ମୂଲ୍ୟବୋଧ ଓ ସ୍ନେହର ଅତୁଟ ବନ୍ଧନର ପ୍ରତୀକ ବୋଲି କହିଛନ୍ତି। ଚଳିତ ବର୍ଷର ଶ୍ରୀ ଅମରନାଥ ଯାତ୍ରା ଆଜି ଜାମ୍ମୁ କାଶ୍ମୀରଠାରେ ଶେଷ ହେବ। ଗତ ଜୁଲାଇ 3 ତାରିଖରୁ ଏହି 57 ଦିନର ଯାତ୍ରା ଆରମ୍ଭ ହୋଇଥିଲା। ମହନ୍ତ ଦୀପେନ୍ଦ୍ର ଗିରିଙ୍କ ନେତୃତ୍ୱରେ ପବିତ୍ର ଗୁମ୍ଫାରେ ଛଡ଼ି ମୁବାରକ ପର୍ବ ଶେଷ ହେବା ପରେ ଏହି ଯାତ୍ରା ସମ୍ପନ୍ନ ହୋଇଛି। ଚଳିତ ବର୍ଷ ଉଭୟ ପହଲଗାମ୍ ଓ ବାଲତାଲ ପଥ ଦେଇ 480,000ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ। ସେହିଭଳି ବାର୍ଷିକ ବୁଢ଼ା ଅମରନାଥ ଯାତ୍ରା ମଧ୍ୟ ଆଜି ଶେଷ ହେଉଛି। ଶ୍ରାବଣ ମାସରେ ଅନୁଷ୍ଠିତ ଏହି 12ଦିନିଆ ଯାତ୍ରାରେ ଶ୍ରଦ୍ଧାଳୁ

0: ମାନେ ଜାମ୍ମୁ କାଶ୍ମୀରର ପୁଞ୍ ଜିଲ୍ଲାର ବାବା ବୁଢ଼ା ଅମରନାଥ ମନ୍ଦିରକୁ ଯାତ୍ରା କରିଥାନ୍ତି। ନେପାଳରେ ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 399କୁ ବୃଦ୍ଧି ପାଇଛି। ସେଠାକାର କର୍ତ୍ତୃପକ୍ଷ ହଜାର ହଜାର ନିଖୋଜ ଲୋକଙ୍କୁ ଖୋଜିବା ଆରମ୍ଭ କରିଛନ୍ତି। ନିଖୋଜଙ୍କ ମଧ୍ୟରେ 290 ଜଣ ଭାରତୀୟ ପର୍ଯ୍ୟଟକ ରହିଥିବା ଜଣାପଡ଼ିଛି। ଗତ କିଛି ବର୍ଷ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ବିପର୍ଯ୍ୟୟ ଭାବେ ଉଭା ହୋଇଛି। ଗତକାଲି ନେପାଳରେ ପ୍ରଳୟଙ୍କରୀ ବନ୍ୟା 3ଟି ଜିଲ୍ଲାରେ ଭୟଙ୍କର ବିତ୍ପାତ ସୃଷ୍ଟି କରିଥିଲା। ସେଠାକାର ପୁଲିସର ସୂଚନା ଅନୁଯାୟୀ ଏବେ ଆଉ 93ଟି ମୃତଦେହକୁ ଉଦ୍ଧାର କରାଯାଇଛି। ନେପାଳ ପୁଲିସର ମୁଖପାତ୍ର କାଫଲେ କହିଛନ୍ତି ବିଭିନ୍ନ ପ୍ରଭାବିତ ଅଞ୍ଚଳରୁ ଆହତଙ୍କ ସମେତ ମୋଟ 1500ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇସାରିଛି। ତିବ୍ବତ ଏବଂ ନେପାଳର କର୍ତ୍ତୃପକ୍ଷଙ୍କ ପକ୍ଷରୁ 1500 ଲୋକ ନିଖୋଜ ଥିବା ରିପୋର୍ଟ କରାଯାଇଛି। ନିଖୋଜଙ୍କ ମଧ୍ୟରେ ସର୍ବାଧିକ ବିଦେଶୀ ନାଗରିକ ଥିବା ଆକଳନ କରାଯାଇଛି। ଉଭୟ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଳୟଙ୍କରୀ ବନ୍ୟାରେ 30ରୁ ଅଧିକ ଦେଶର ନାଗରିକ ନିଖୋଜ ଅଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ନେପାଳର ପ୍ରଳୟଙ୍କରୀ ବନ୍ୟା ସ୍ଥିତିରୁ ଏପର୍ଯ୍ୟନ୍ତ 84 ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ସେଥିମଧ୍ୟରେ ତ୍ରିଶୁଳି 1 ପ୍ରକଳ୍ପରେ କାର୍ଯ୍ୟରତ 63 ଜଣ ଶ୍ରମିକ ଏବଂ ତାମିଲନାଡୁର 21 ଜଣ ଲୋକ ଅନ୍ତର୍ଭୁକ୍ତ। ସେହିଭଳି 290 ଜଣ ଭାରତୀୟଙ୍କ ସହିତ ଏପର୍ଯ୍ୟନ୍ତ ଯୋଗାଯୋଗ ସ୍ଥାପନ କରାଯାଇପାରିଛି ବୋଲି ମନ୍ତ୍ରଣାଳୟ କହିଛି। ଏଫ୍ଆଇଏଚ୍ ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଦଳ 5ମ ସ୍ଥାନରେ ସ୍ଥାନିତ ହୋଇଛି। ଗତକାଲି ନେଦରଲ୍ୟାଣ୍ଡସ୍ର ଆମଷ୍ଟେଲଭିନ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଜର୍ମାନୀକୁ 3-1 ପରାସ୍ତ କରି ଏହି ପର୍ଯ୍ୟାୟରେ ପହଞ୍ଚିଛି। ଗତ 52 ବର୍ଷ ମଧ୍ୟରେ ଏହା ହେଉଛି ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ପିଏସ୍ଏ ବୁଡାପେଷ୍ଟ ସ୍କ୍ୱାସ୍ ଓପନ୍ର ଫାଇନାଲ୍ରେ ଭାରତର ଭେଲାଭାନ୍ ସେନ୍ଥିଲ୍ କୁମାର ପ୍ରବେଶ କରିଛନ୍ତି। ଗତରାତିରେ ଅନୁଷ୍ଠିତ ସେମିଫାଇନାଲ୍ରେ ସେ ଭୀର ଛୋଟରାନୀକୁ 3-2 ପରାସ୍ତ କରିଛନ୍ତି। ଆଜି ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ରେ ଭେଲାଭାନ୍ ହଙ୍ଗେରୀର ବାଲାଜ୍ ଫାରାକାସ୍କୁ ଭେଟିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶର ଆର୍ଥିକ କ୍ଷେତ୍ରକୁ ସଶକ୍ତ କରିବା ଦିଗରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଆଜି ପୂରିଛି 12 ବର୍ଷ। ଉଜବେକିସ୍ତାନ ଓ କିର୍ଗିଜ୍ସ୍ତାନକୁ ଆସନ୍ତାକାଲିଠାରୁ 4-ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳିତ ହେଉଛି ଭାଇ ଭଉଣୀଙ୍କର ସ୍ୱତନ୍ତ୍ର ସମ୍ପର୍କର ପ୍ରତୀକ ରକ୍ଷାବନ୍ଧନ। ଆଜି ଶେଷ ହେବ ଚଳିତ ବର୍ଷର ଶ୍ରୀ ଅମରନାଥ ଯାତ୍ରା ଓ ବୁଢ଼ା ଅମରନାଥ ଯାତ୍ରା। ନେପାଳର ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 399କୁ ବୃଦ୍ଧି। 290 ଜଣ ଭାରତୀୟ ପର୍ଯ୍ୟଟକ ଏପର୍ଯ୍ୟନ୍ତ ନିଖୋଜ ଏବଂ ଏଫ୍ଆଇଏଚ୍ ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟରେ ଜର୍ମାନୀକୁ ପରାସ୍ତ କରି 5ମ ସ୍ଥାନରେ ଭାରତୀୟ ମହିଳା ଦଳ। ସମ୍ବାଦ ଶେଷ ହେଲା।
1: ଏତେ ସମୟ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ସ୍ୱଚ୍ଛ ଭାରତ ମିଶନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ଆମ ଏ ଅଞ୍ଚଳର ଟିଟଲାଗଡ଼ ସହର ଖରା ସମୟରେ ଆମ ଦେଶର ସର୍ବୋଚ୍ଚ ତାପମାତ୍ରା ଥିବା ସହରରେ ପରିଣତ ହେଉଛି। ତାପମାତ୍ରା ବଢ଼ିବା ସାଙ୍ଗକୁ ତୀବ୍ର ଜଳ ସଙ୍କଟ ମଧ୍ୟ ଦେଖାଦେଉଛି। ଲୋକେ ଅକଥନୀୟ ଯନ୍ତ୍ରଣାର ଶିକାର ହେଉଛନ୍ତି। ଟିଟଲାଗଡ଼ରେ ତାପମାତ୍ରା ବଢ଼ିବାର ଏକ ମୁଖ୍ୟ କାରଣ ହେଉଛି ସହର ଆଖପାଖରେ ଥିବା ଗଛଲତା ବିହୀନ ଲଣ୍ଡା ପାହାଡ଼। ପରିବେଶବିତ୍ମାନଙ୍କ ମତରେ ସୂର୍ଯ୍ୟଙ୍କ ରଶ୍ମି ଲଣ୍ଡା ପାହାଡ଼ ଉପରେ ପଡ଼ି ବିକିରଣ ହେବା ଫଳରେ ତାପମାତ୍ରା ବୃଦ୍ଧି ପାଉଛି। ତେବେ ଏ ସମସ୍ୟା କେବଳ ଟିଟଲାଗଡ଼ର ନୁହେଁ, ସମ୍ପ୍ରତି ଦେଖାଯାଉଛି ଜଙ୍ଗଲ ଅବକ୍ଷୟ ବ୍ୟାପକ ପରିମାଣରେ ହେଉଛି, ଯାହାଫଳରେ ପରିବେଶ ଅସନ୍ତୁଳିତ ହୋଇଯାଉଛି। ଜଙ୍ଗଲ ଗଛଲତାର ପରିମାଣ କମିଯିବା ଫଳରେ ଗ୍ଲୋବାଲ୍ ୱାର୍ମିଂ ଭଳିଆ ସମସ୍ୟା ଦେଖାଯାଉଛି। ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି ବାୟୁମଣ୍ଡଳ ଭିତରକୁ ପଶି ଓଜନ୍ ଲେୟର୍‌ରେ ରନ୍ଧ୍ର ସୃଷ୍ଟି କରୁଛି। ଜଙ୍ଗଲ ଅବକ୍ଷୟର ଅପକାରିତା ସମ୍ପର୍କରେ ଆସନ୍ତୁ ଜାଣିବା। ବୃକ୍ଷ ଆମକୁ ଫଳମୂଳ ସହିତ କାଠ ମଧ୍ୟ ଯୋଗାଉଛି। ବୃକ୍ଷ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ଛାଡ଼ୁଛି।

ଢାକି ମଣିଷର ଜୀବନ ପାଇଁ ଏକାନ୍ତ ଜରୁରୀ। ବୃକ୍ଷ ମୃତ୍ତିକା କ୍ଷୟକୁ ରୋକିଥାଏ। ବୃକ୍ଷମୂଳରେ ଥିବା ମାଟିକୁ ପାଣି ସହଜରେ ଧୋଇପାରେ ନାହିଁ। ବୃକ୍ଷ ଆମକୁ ଛାୟା ପ୍ରଦାନ କରିବା ସହିତ ଔଷଧୀୟ ଉପାଦାନ ମଧ୍ୟ ଯୋଗାଇଥାଏ। ବୃକ୍ଷର ଆହୁରି ଅନେକ ଗୁଣ ରହିଛି, କିନ୍ତୁ ସଚେତନତାର ଅଭାବ ଯୋଗୁଁ ମଣିଷ ତାକୁ କାଟିବାରେ ଲାଗିଛି। ସରକାର ତ ଏଥିପାଇଁ ବିଭିନ୍ନ ଆଇନ କରିଛନ୍ତି। ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଗ୍ରାମାଞ୍ଚଳରେ ଜଙ୍ଗଲ ସୁରକ୍ଷା ସମିତି ମଧ୍ୟ ଗଠନ କରାଯାଇଛି, କିନ୍ତୁ ଆଇନ ପ୍ରତି ଏବଂ ପରିବେଶ ପ୍ରତି ଜନସଚେତନତା ସୃଷ୍ଟି ହେଲେ ଯାଇ ପ୍ରକୃତ ଅର୍ଥରେ ପରିବେଶର ସୁରକ୍ଷା ହୋଇପାରିବ। ବୃକ୍ଷ ହିଁ ଜୀବନ। ଗଛ କାଟିବା ପରିବର୍ତ୍ତେ ଆମେ ଯଦି ଗଛ ଲଗାଇବାର ସଂକଳ୍ପ ନେବା, ତାହେଲେ ଆମ ଜୀବନ ମଧ୍ୟ ସୁରକ୍ଷିତ ରହିବ ଏବଂ ଆମେ ଏକ ସ୍ୱଚ୍ଛ ଜୀବନ ଜିଇଁପାରିବା।

ଶୁଣୁଥିଲେ ସ୍ୱଚ୍ଛ ଭାରତ ମିଶନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ଉପସ୍ଥାପନ କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ। ପ୍ରଚାର କରିଛୁ ସନ୍ଥ କବି ତୁଳସୀଦାସ କୃତ ଶ୍ରୀରାମଚରିତ ମାନସର ସଙ୍ଗୀତାତ୍ମକ ପରିବେଷଣା।

0: ଶୁଣିଲି ସନ୍ଥ କବି ତୁଳସୀଦାସଙ୍କୃତ ଶ୍ରୀ ରାମଚରିତ ମାନସର ସଙ୍ଗୀତାତ୍ମକ ପରିବେଷଣ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ବର୍ତ୍ତମାନ ନେଇ ଆସିଛୁ କାର୍ଯ୍ୟକ୍ରମ ଚାଷର କଥା। ଆଜି ଏଥିରେ ଶୁଣିବେ ମୂଳାର ଚାଷ ପ୍ରଣାଳୀ ସମ୍ପର୍କରେ ଉପସ୍ଥାପନ କରିବେ ଦୀପ୍ତିମୟ ସିଂ।
1: ମୂଳା ଗୋଟେ ଏନ୍ତା ଶାଗ ଯାର ପତର୍କେ ବି ଆମେ ଶାଗ କରି କରି ଖାଇସୁଁ, ଆର୍ ମୂଳା ତ ଖାଇସୁଁ ଏକା, ତାକେ କଚା ହିପାସେ ବି ଆମେ ଖାଇସୁଁ, ଆର୍ ତରକାରୀ କରି କରି ବି ଆମେ ଖାଇସୁଁ। ଆର୍ ଇଟା ଗୋଟେ ଏନ୍ତା ଶାଗ ଯେନ୍ଟାକି ଧିକେ ଖୁବ୍ ବନେ, ଆର୍ ସବୁ ସମିଆଥି ବି ଆଜକାଲ ଯୁଗ୍ନେ ଇଟା ମିଲ୍ଲାନ, ତ ହେଥିର୍ଲାଗି ବଜାରନେ ମୂଳାର ଚାହିଦା ସବୁବେଳେ ଅଛେ। ତ ଆଜିର୍ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜାନ୍ମା ମୂଳାର ଭିନ୍ ଭିନ୍ କିସମ ବାବଦନେ, ଆର୍ କେନ୍ କିସମ ଚାଷ୍ କଲେ ଆମର୍ ଚାଷୀ ଦଦା ନାନୀମାନ୍କେ ଟିକେ ଅଧିକ ଲାଭ ମିଲିପାର୍ବା, ହେ ବାବଦନେ ଆଜିର୍ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜାନ୍ମା। ଆର୍ ଭିନ୍ ଭିନ୍ ଉନ୍ନତ କିସମ ବି ଭିନ୍ ଭିନ୍ ରାଇସ୍ଥି ବିକ୍ରି ହେଉଛେ, ଯେନ୍ତାକରି ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ପଞ୍ଜାବ, ହରିୟାନା, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ଆମର୍ ରାଇଜ ଓଡ଼ିଶାଥି ବି ଭିନ୍ ଭିନ୍ ଉନ୍ନତ କିସମର ମୂଳାର ବିହନ ବିକ୍ରି ହେଉଛେ। ମାତର୍କ ଇ ମୂଳାର ହାଇବ୍ରିଡ୍ କିସମ X35 ବୋଇଲେ ସବକନୁ ଅଧିକ ଲାଭ ଦେଇପାରୁଛେ। ଇ କିସମର ମୂଳା ବୋଇଲେ 18ରୁ ନି କରି 22 ସେଣ୍ଟିମିଟର ଲମ୍ ତକ୍ ହେଇପାର୍ସି, ଆର୍ ଇତାର ଓଜନ ବୋଇଲେ 300ରୁ ନି କରି 400 ଗ୍ରାମ ତକ୍ ହେଇପାର୍ସି। ଆର୍ ସବକନୁ ବଡ଼ କଥା ହେଲା ଇ କିସମର ମୂଳା ବୋଇଲେ 22ରୁ ନି କରି 25 ଦିନ ଭିତରେ ନେ ଅମଲ ହେଇପାର୍ସି, ଆର୍ ଇଟା ସବକନୁ ବଡ଼ କଥା ହେଲା ସବୁ ସମିଆତି ହେଇପାରୁଛେ। ମାତର୍କ ଯଦି ବର୍ଷା ଦିନେ ଆମେ କର୍ମୁ ବୋଇଲେ ପାଏନ୍ ଟିକେ କେନ୍ତା କରି ବାହାରିଯିବା, ହେ ବାବଦନେ ଚିନ୍ତା କର୍ମୁ, ଯେନ୍ତା ଟିକେ ଢିପ୍ ଜମି ହେଇଥିବା। ଆର୍ ଖରାଦିନ କରୁଛୁ ବୋଇଲେ ହେତ୍କି ବି ପାଏନ୍ ଦରକାର ନେଇ ହେ, କମ୍ ସମିଆତି ଇ ମୂଳା ଚାଷ୍କେ ହେତ୍କି ବି ପାଏନ୍ ଦରକାର ନେଇ ହେ। ଆର୍ ଶୀତ ଦିନେ ବୋଇଲେ ରବି ଋତୁନେ ତ ମୂଳା ଚାଷ୍

0: ବନେକରିକରି ହେଇପାର୍ସି। ତ ଏବେ ଏନ୍ତା ସମିଆ ଆଇସ୍ଛେ ଯେ ସବୁ ସମିଆନେ ସବୁ ଜିନିଷ୍ ମିଲିପାରୁଛେ। ତ ହେଥିର୍ଲାଗି ଆମ ନୂଆ ନୂଆ ବୈଜ୍ଞାନିକ ଉପାୟନେ ଭିନ୍ ଭିନ୍ ଜ୍ଞାନ କୌଶଳ ଆସ୍ଲାନ, ହେ ବାବଦ୍ନେ ଆମ୍କେ ଜାନ୍ବାକେ ପଡ଼୍ବା। ହେ ବାବଦ୍ନେ ଜାଣିଲୁ ବୋଲେ ଆମର୍ ଯେନ୍ ହିପାସେ ଚାହିଦା ରହୁଛେ ସେ ହିପାସେ ଆମ୍କେ ଉତ୍ପାଦନ ହିଁ ନେଇପାର୍ବାର୍। ଏଥିର୍ଲାଗି ହିଁ ନେଇପାର୍ବାର୍ କାଁ ଯେ ବୋଇଲେ ଆମେ ପାରମ୍ପରିକ ଫସଲକେ ଯେନ୍ଟା ଆଗରୁ କରୁଥିଲୁ ହେ ଉପରେ ଟିକେ ଆମେ ଅଧିକ ଧ୍ୟାନ ଦଉଛୁ। ଆମେ ପାରମ୍ପରିକ ଚାଷ କରବାର୍ ସଙ୍ଗେ ସଙ୍ଗେ ବର୍ତ୍ତମାନର ଜ୍ଞାନ କୌଶଳକେ ଯଦି ଠିକ୍ ହିପାସେ ଲଗାମା ଆର୍ ଏନ୍ତା କରି କରି ଭିନ୍ ଭିନ୍ ହାଇବ୍ରିଡ୍ କିସମକେ ଲଗାମା ବୋଇଲେ ଆଜିର ଯୁଗ୍ନେ ତ ଭିନ୍ ଭିନ୍ ସମୟଥି ଚାହିଦା ପଡ଼ୁଛେ ଏକା। ଆର୍ ମୁଲାର ହାଇବ୍ରିଡ୍ କିସମ X35 ଏନ୍ତା ଗୋଟେ ଉନ୍ନତ କିସମ। ତ ଆମର୍ ଚାଷୀ ଦଦା ନାନୀମାନେ ଅନେକ ପ୍ରକାରର ଚାଷ୍ କରୁଛନ୍ ଏକା। ତ କାଁ ଲାଗି ଆମେ ଉନ୍ନତ କିସମକେ ଚାଷ୍ ନେଇ କର୍ମା ଆର୍ ଉନ୍ନତ ଜ୍ଞାନ କୌଶଳକେ ନେଇ ଧରି କରି ପୁର୍ନା ହିସାବନେ ଯିମା। ତ ଆଜିର୍ କାର୍ଯ୍ୟକ୍ରମ ମାଧ୍ୟମନେ ଆମେ ମୂଲାର ହାଇବ୍ରିଡ୍ କିସମ X35 ବାବଦନେ ଜାଣିଲୁ। ତ ଇ କିସମ ଆମର୍ ଚାଷୀ ଦଦା ନାନୀମାନ୍କେ ଠିକ୍ ହିପାସେ ଲାଭ୍ ବି ଦେଇପାର୍ବା, କମ୍ ସମିଆଥି ବି ହେଇପାର୍ବା, କମ୍ ପରିଶ୍ରମଥି ବି ହେଇପାର୍ବା। ତ ଆସନ୍ ଇ ମୂଲା ଚାଷ୍କେ କର୍ମା ଆର୍ ଆମର୍ ଚାଷ୍ କାମ୍କେ ଆଗ୍କେ ବଢ଼ାମା।
1: ଶୁଣିଲେ କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା। ଆଜି ଏଥିରେ ଶୁଣିଲେ ମୂଳାର ଚାଷ ପ୍ରଣାଳୀ ସମ୍ପର୍କରେ ଉପସ୍ଥାପନ କରିଥିଲେ ଦୀପ୍ତିମୟ ସିଂ। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଧାରାବାହିକ ନାଟକ ଆଜ୍ଞାବଡ଼ ଅସୁବିଧା ହେଉଛି। ରଚନା ପ୍ରଫୁଲ୍ଲ କୁମାର ରଥ, ପରିଚାଳନା ଗଗନ କୁମାର ଦାସ, ସହଯୋଗିତା ଉଦୟ ଶଙ୍କର ଜାନି ଏବଂ ରଞ୍ଜନ କୁମାର ବେହେରା।

0: ବଡ଼ ମୁସ୍କିଲ ହେଲା ତ, ଚାରିଆଡ଼େ ପୋଲିସ ପହରା, ଜେନେରେଟରର ଲାଇନ୍ଟା ବି ଆଜି କାଟି ହେବନି। ଏବେ ଆମେ କ'ଣ କରିବା, କେମିତି ଭିତରକୁ ଯିବା?
1: ମେନ୍ ଗେଟ୍ ଦେଇ ଭିତରକୁ ଗଲେ ଆମେ ସିଓର ଧରା ପଡ଼ିଯିବା। ସେଇ ରାଣ ଏସଆଇଟା ପରା ତତେ ଆଉ ମୋତେ ଚିହ୍ନି ଦେଇଛି।
2: ଆଉ ମୋତେ ଦେଖିଦେଲା ମାନେ ଏକା ବେଳକେ କିଚକ ଭଳିଆ ମେଞ୍ଚା କରିଦେବ।
1: ଆରେ ହେ ହେଇ ପରା ସେ ଇଲେକ୍ଟ୍ରିସିଆନ ଗୁରୁଚରଣ।
0: ଗୁରୁବାବୁ, ବର୍ତ୍ତମାନ ତମେ ହିଁ ଆମ ସାହା ଭରସା, ତମେ ଟିକେ ସାହାଯ୍ୟ ନକଲେ।
3: ମାଫ କରିବେ ଆଜ୍ଞା, ଦୟାକରି ମୋତେ ଆଉ ସେ ଝାମଲା ଭିତରେ ପୁରାନ୍ତୁନି। ଅଭି ଜୋରଦାର ଇନକ୍ୱାରି ଚାଲିଛି, ଧରା ପଡ଼ିଗଲେ ସିଧା ଜେଲ ଆଜ୍ଞା। ମୁଁ ଯାଉଛି ଆଜ୍ଞା।
0: ଓହୋ, ଶୁଣ, ତମେ ଜମା ବିପଦରେ ପଡ଼ିବନି, ସେଥିପାଇଁ ଆମେ ଅଛୁ।
3: ନାଇଁ ଆଜ୍ଞା, ମୁଁ କୌଣସି ମତେ ଆପଣମାନଙ୍କୁ ସାହାଯ୍ୟ କରିପାରିବିନି, ଘଟଣାଟା ଖୁବ୍ ବଢ଼ିଯାଇଛି।
1: ଶୁଣ, ତମେ ଯଦି ଆମକୁ ବର୍ତ୍ତମାନ ସାହାଯ୍ୟ ନ କର, ତେବେ ତମେ ଚେନ୍ ପକେଇ ଟ୍ରାନ୍ସମିଟରଟାକୁ ପୋଡ଼ି ଦେଇଛ ବୋଲି ଆମେ ପୋଲିସକୁ କହିବୁ।
3: ଆଜ୍ଞା,
0: ଆଉ ଆଜ୍ଞା ଫାଗ୍ୟା କିଛି ଶୁଣାଯିବନି, ବର୍ତ୍ତମାନ ଟିକେଟ୍ କାଟି ତୁମେ ଭିତରକୁ ଯାଅ। ଯେମିତି ଅପେରା ଜମି ଆସିବ, ତମେ ଚୁପଚାପ ପଶ୍ଚିମ ଦ୍ୱୀପକୁ ଯାଇ ବ୍ଲେଡ଼ରେ ଘେରଟକୁ କାଟିଦେବ, ବେଶ ସେତିକି। ମୋଟୁ ମାମା,
1: କ'ଣ କହୁଛୁ?
0: ଗୁରୁବାବୁଙ୍କୁ ଟଙ୍କା 200 ଦେ।
3: ନାଇଁ ଆଜ୍ଞା, ମୁଁ କେବେ ଏଇ କାମ କରିପାରିବିନି ଆଜ୍ଞା, ଆପଣମାନଙ୍କର ଗୋଡ଼ ତଳେ ପଡ଼ୁଛି, ମୋତେ ଛାଡ଼ି ଦିଅନ୍ତୁ।
0: ଖବରଦାର, ଟଙ୍କା ନେବ ନା ଜେଲ ଯିବ ନା ମରିବ।
4: ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମାଚାର ପ୍ରଭାତ ଏବଂ ପରେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ଅଭିଳାଷର ସଙ୍ଗୀତାତ୍ମକ ପରିବେଷଣ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ମହମ୍ମଦ ସିକନ୍ଦର ଆଲମ, କଣ୍ଠଶିଳ୍ପୀମାନେ ହେଲେ ଅର୍ଜୁନ ଚରଣ ସାମଲ, ଭୁବନେଶ୍ୱରୀ ମିଶ୍ର, ଶାନ୍ତିଲତା ଛୋଟ୍ରା ଏବଂ ଚନ୍ଦ୍ରମଣି ଲେଙ୍କା, ବର୍ଣ୍ଣନା ଅନିତ୍ୟ ମହାନ୍ତି।

ତେୟାଳିଶ ଛନ୍ଦ ଆରମ୍ଭରେ ବଳା ରାତି ବା ଇନ୍ଦ୍ରଙ୍କ ରାତି ବା ଶତ୍ରୁ ଇନ୍ଦ୍ରଜିତ ରାତିଯାକ ଜାଗର ଭଳି ଉଜାଗର ରହି ହୋମରେ ମତି ବଳାଇଲା। ହୋମରୁ ତା ମାନ ରକ୍ଷା କରିବା ପାଇଁ ବିପତ୍ତି ବା ଗରୁଡ଼ ଭଳି ଦେବଦଳନ ନାମକ ବିମାନର ଉତ୍ପତ୍ତି ହେଲା। ସେଥିରେ ବସି ସୁତ ବା ସାରଥିକୁ ଚଞ୍ଚଳ ବୈଜୟନ୍ତୀ ବା ପତାକା ଉଡ଼ାଇ ଆକାଶରେ ଯିବାକୁ କହିଲା।

ବିପତ୍ତି ଉତ୍ପତ୍ତି ହେବାରୁ ଦେବତାମାନଙ୍କ ଦର୍ଶନ କରି ଦେବଦଳନ ମିଳିଲା। ସେ ରଥର ପତାକା ନାମ ଦିଗଦହନ। ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲା ଅଗଣିତ ରଥ ଓ ହାତୀ। ବସୁଧା ଓ ମେରୁସୁଧା କମ୍ପିଗଲା। ସମରରେ ସେନାଙ୍କ ସହ ସମ ହେବାକୁ କେହି ନାହିଁ। ରଣଜୟ ପାଇଁ ବାଛି ବାଛି ସୈନ୍ୟ ନେଇଛି ଇନ୍ଦ୍ରଜିତ। ନୀଳ ସେନାପତିର ଠଣା ବା ବାସସ୍ଥାନ ପାଖରେ ପହଞ୍ଚିଲେ ସୈନ୍ୟମାନେ। ବାଜଣା ବାଜିବାରୁ ସୁଗ୍ରୀବକୁ ଜଣାପଡ଼ିଲା ଯେ ଅଗଣା ବା ଅସଂଖ୍ୟ ସୈନ୍ୟ ରଣାଙ୍ଗନରେ ପହଞ୍ଚିଗଲେଣି। ଦୂଷଣ ଅରିରାମ ଲକ୍ଷ୍ମଣ ସହିତ ମିଶି ଭୀଷଣ ରାକ୍ଷସଗଣ ସଂହାର କଲେ। ତାଙ୍କ ଧନୁଚାଳନ ଶବ୍ଦ ଓ ସୈନ୍ୟମାନଙ୍କ ରେରେକାର ଡାକରେ ଧ୍ରୁବମଣ୍ଡଳ ବା ଆକାଶ ସତେ ଯେପରି ପୁରିଗଲା। ବୃଷାରି ବା ଇନ୍ଦ୍ରଜିତ ମଧ୍ୟ କୋପି ହୋଇ କପିରୂପୀ ପଦ୍ମବନକୁ ବାଣରୂପୀ ତୁଷାରବୃଷ୍ଟି କରି ନଷ୍ଟ କରିବାରେ ଲାଗିଲେ। ଗଣ୍ଡିମୁଣ୍ଡ ଛିଡ଼ିପଡ଼ି କବନ୍ଧ ନୃତ୍ୟ କୃକଳାସ ବା ଇଣ୍ଡୁଅ ମୁଣ୍ଡ ହଲେଇଲା ଭଳି ହେଲା। ରାହୁକେତୁ ଭଳି ବିଧୁ ବା ବିଷ୍ଣୁଙ୍କୁ ଗ୍ରାସିବେ କି ବୋଲି ମନେ ହେଲା। ବେଳୁବେଳ ରଣ ଅଧିକ ହେଲା। ଇନ୍ଦ୍ରଜିତ ମାୟାରେ ଅନ୍ଧକାର ସୃଷ୍ଟି କଲା। ବନଧବ

ବ୍ରୋସାରୀ ବା ଇନ୍ଦ୍ରଜିତ ମଧ୍ୟ କୋପି ହୋଇ କପିରୂପୀ ପଦ୍ମବନକୁ ବାଣରୂପୀ ତୁଷାରବୃଷ୍ଟି କରି ନଷ୍ଟ କରିବାରେ ଲାଗିଲେ। ଗଣ୍ଡିମୁଣ୍ଡ ଛିଡ଼ି ପଡ଼ି କବନ୍ଧ ନୃତ୍ୟ କୃକଳାସ ବା ଇଣ୍ଡୁଅ ମୁଣ୍ଡ ହଲେଇଲା ଭଳି ହେଲା। ରାହୁ କେତୁ ଭଳି ବିଧୁ ବା ବିଷ୍ଣୁଙ୍କୁ ଗ୍ରାସିବେ କି ବୋଲି ମନେ ହେଲା। ବେଳୁବେଳ ରଣ ଅଧିକ ହେଲା, ଇନ୍ଦ୍ରଜିତ ମାୟାରେ ଅନ୍ଧକାର ସୃଷ୍ଟି କଲା। ବନଧବ ବା ସିଂହ ପରି ସରରୂପୀ ନଖରେ ହାତୀ ଭଳି ବାନରମାନଙ୍କୁ ଦଳିଲା ଇନ୍ଦ୍ରଜିତ। ଯୁଦ୍ଧକ୍ଷେତ୍ର ରୂପୀ ସମୁଦ୍ର ମଧ୍ୟରେ ଥିବା ରାମ ଲକ୍ଷ୍ମଣ ରୂପୀ ପର୍ବତକୁ ଇନ୍ଦ୍ରଜିତ ନାଗପାଶ ସର ମାରି ବାସୁକୀ ସାପକୁ ଗୁଡ଼େଇଲା। ବିଧୁ ବା ବିଷ୍ଣୁ ବୋଲି ନ ଜାଣି ସର୍ପ ଦୁହିଁଙ୍କୁ ଦଂଶନ କଲା। ସ୍ୱଭାବରେ ମଦ୍ୟପି ଓ ସ୍ତ୍ରୀରୂପା ସୀତାଦ୍ରୋହୀ ଇନ୍ଦ୍ରଜିତ ରାମଲକ୍ଷ୍ମଣଙ୍କୁ ଢଳି ପଡ଼ିବା ଦେଖିଲା।

ଏଥର ଶୁଣନ୍ତୁ ଉଦିତ ନାରାୟଣ ଏବଂ ପ୍ରୀତି ଉତ୍ତମଙ୍କ ଯୁଗଳ କଣ୍ଠରେ ସ୍ୱାମୀଙ୍କ ଗୀତ ରଚନାରୁ ସଙ୍ଗୀତ ସଞ୍ଜୀବ ଦର୍ଶନ କଥଚିତ୍ର ପରୱାନା।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମେଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ସ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର କଥାଚିତ୍ର ମୈନେ ଦିଲ୍ ତୁଷ୍କୁତିଆ, ଦ୍ୱୈତକଣ୍ଠରେ ଉଦିତ ନାରାୟଣ ଏବଂ ଅଳକା ୟଗ୍ନିକ, ଫୟେଜ୍ ଅନୱର୍ଙ୍କ ଗୀତ ରଚନା, ସଙ୍ଗୀତ ଡବୁ ମଲ୍ଲିକ।

ପରବର୍ତ୍ତୀ ଗୀତଟି ଅଳକାୟଗ୍ନିଙ୍କ କଣ୍ଠରେ ସମୀରଙ୍କ ଗୀତ ରଚନା, ସଙ୍ଗୀତ ନଦୀମ ଶ୍ରବଣ, କଥାଚିତ୍ର ସାଜନ।

ଶୁଣୁଥିଲେ କେତୋଟି ହିନ୍ଦୀ କଥା ଚିତ୍ରର ଗୀତ। ଶୁଣନ୍ତୁ କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତିକମ୍ରେ ଗୋଟିଏ ଗଛ ଲଗାଇ ତା'ର ଯତ୍ନ ନିଅନ୍ତୁ। ଥିଲେ ବନ ରହିବି ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟରେ ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଛୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ। ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ। ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ, ଦରକାର ନଥିବା ସମୟରେ ବିଦ୍ୟୁତ୍ ସ୍ୱିଚ୍ ବନ୍ଦ କରନ୍ତୁ। ନିଜ ଯାନବାହନଗୁଡ଼ିକ ନିୟମିତ ଯାଞ୍ଚ କରନ୍ତୁ। ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଲାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ। ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ। ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାନ୍ତୁ। ମଦ ନିଶାଠାରୁ ଦୂରରେ ରୁହନ୍ତୁ। ଏହା ଆପଣଙ୍କ ଶରୀର ଏବଂ ସଂସାର ଉଭୟର କ୍ଷତି ସାଧନ କରୁଛି। ସୂଚନାଟି ଏତିକିରେ ଶେଷ ହେଲା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ 9:30 ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମର ଆରମ୍ଭରେ ଶୁଣୁଛନ୍ତି ଛାତ୍ରୀ ଲେଖିଛି ତୋରିନା ଏହି କଥାଚିତ୍ରରୁ ଯୁଗଳକଣ୍ଠରେ ଇରା ମହାନ୍ତି ଏବଂ ସୁଭାଶିଷ ବସନ୍ତରାଜ ସାମଲଙ୍କ ଗୀତ ରଚନା ସଙ୍ଗୀତ ପରିଚାଳନା ମାଳୟ ମିଶ୍ର।

ପରବର୍ତ୍ତୀ ଗୀତଟି ଗୁଡ଼ଲି ରଥ ଏବଂ ତପ ମିଶ୍ରଙ୍କ ଯୁଗଳ କଣ୍ଠରେ ବାପୁ ଗୋସ୍ୱାମୀଙ୍କ ଗୀତ ରଚନା ସଙ୍ଗୀତ ଗୁଡ଼ଲି ରଥ କଥାଚିତ୍ର ଅଞ୍ଜଳି।

ଶେଷ ଗୀତଟି ଅରୁଣ ମନ୍ତ୍ରୀଙ୍କ ରଚନାରୁ କଣ୍ଠ ଦେଇଛନ୍ତି ଉଦିତ ନାରାୟଣ ଏବଂ ନିବେଦିତା। ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ। କଥାଚିତ୍ର ଆକାଶେ କିରଙ୍ଗ ଲାଗିଲା।

ପ୍ରଥମରୁ ମାନିନେବାକୁ ହେବ ଯେ ଏ ଜଗତରେ ଜଣେ ସର୍ବଶକ୍ତିମାନ ଈଶ୍ୱର ଅଛନ୍ତି ଏବଂ ଏ ଜୀବଜଗତକୁ ସେ ମଙ୍ଗଳମୟ ଭାବରେ ପରିଚାଳିତ କରୁଛନ୍ତି। କେବଳ ଏ କଥା ନୁହେଁ, ସମସ୍ତଙ୍କୁ ପ୍ରେମ କରି ତା ମାଧ୍ୟମରେ ଈଶ୍ୱରଙ୍କୁ ପ୍ରେମ କରିବାର କୌଶଳଟି ମଧ୍ୟ ଶିଖାଇଛନ୍ତି ଠାକୁର ଶ୍ରୀ ଶ୍ରୀ ନିଗମାନନ୍ଦ।

ଶ୍ରୀକୃଷ୍ଣ ଦେବଙ୍କଠାରୁ ଜନ୍ମ ହୋଇଥିଲେ ମଧ୍ୟ ଭାଇ ଭଉଣୀ ଭାବରେ ଶ୍ରୀକୃଷ୍ଣ ସେମାନଙ୍କୁ ଉପଯୁକ୍ତ ମାନ୍ୟତା ଦେଇଛନ୍ତି। ରଥଯାତ୍ରା ବେଳେ ବଳଭାଇ ବଳଭଦ୍ର ସେଥିପାଇଁ ପ୍ରଥମେ ରଥକୁ ବିଜେ କରନ୍ତି। ବଳରାମ ମଲ୍ଲବିଦ୍ୟା ଏବଂ ଗଦାଯୁଦ୍ଧରେ ପାରଙ୍ଗମ ହୋଇଥିବାରୁ ଦୁର୍ଯ୍ୟୋଧନଙ୍କୁ ଗଦାଯୁଦ୍ଧ ଶିକ୍ଷା ଦେଇଥିଲେ। କୃଷିରେ ତାଙ୍କର ବିସ୍ତୃତ ଜ୍ଞାନ ଥିବାରୁ ତାଙ୍କୁ କୃଷିର ଦେବତା ଭାବରେ ମଧ୍ୟ ପୂଜା କରାଯାଏ। ତାଙ୍କର ଏକ ହସ୍ତରେ ଲଙ୍ଗଳ ଶୋଭା ପାଇ ତାଙ୍କ ଜନ୍ମତିଥିରେ କୃଷି ଉପକରଣ ହଳ ଲଙ୍ଗଳ ବଳଦ ଶଗଡ଼ ଇତ୍ୟାଦିକୁ ପୂଜା କରାଯିବା ସହ ଗାଈଗୋରୁଙ୍କୁ ଗୁହାଳ ପରିଷ୍କାର କରାଯାଏ, ପୂଜା କରାଯାଏ ଏବଂ ବନ୍ଦାପନା ମଧ୍ୟ କରାଯାଏ, ପିଠା ଖାଇବାକୁ ଦିଆଯାଏ। ମାନବ ସଭ୍ୟତାର ବିକାଶ ହେଉଛି କୃଷିକର୍ମରୁ। ଭୂମିକୁ ବ୍ୟବହାର କରିବା ଶିଖିବା ପରେ ମଣିଷର ଅଭିବୃଦ୍ଧି ଘଟିଛି। ମାଟିର ଶକ୍ତିକୁ ଚିହ୍ନି ସେଥିରୁ ଖାଦ୍ୟ ଉତ୍ପାଦନ କରିବାର କୌଶଳଟି ଯେବେ ବି ଆରମ୍ଭ ହୋଇଥାଉ ତାହାକୁ ଅଧିକ ବ୍ୟବସ୍ଥିତ କରି ଏବଂ ନିର୍ଦ୍ଦିଷ୍ଟ ଦିଗ୍ଦର୍ଶନ ଦେବାରେ ବଳରାମଙ୍କ ଭୂମିକା ଥିଲା ବୋଲି ଆମେ ତାଙ୍କୁ କୃଷିର ଦେବତା ଭାବେ ପୂଜା କରୁଛୁ। ଯନ୍ତ୍ରଯୁଗ ତ ବହୁ ପରେ ଆସିଲା। ଏବେ ବି ଆମର ବହୁ ଚାଷୀ ଭାଇମାନେ ଅଭାବ ଅସୁବିଧା ହେତୁ ଚାଷର ଯନ୍ତ୍ର ବ୍ୟବହାର କରିପାରୁନାହାନ୍ତି। ଏତେଦିନ ଧରି ଆମର ଚାଷରେ ସାଧନ ହୋଇଆସିଛନ୍ତି ବଳଦ। ଏତେ ପଶୁଥିଲେ ସଂସାରରେ, କିନ୍ତୁ ବଳଦ ହିଁ ଆମ ଚାଷ ପାଇଁ କାମରେ ଆସିଲା କାହିଁକି? ଅବଶ୍ୟ ମଣିଷ ବି ବଳଦ ପରି କାମ କରିଛି ତା ସହିତ, କିନ୍ତୁ ବଳଦ ହଳ କଲାବେଳେ, ବେଙ୍ଗଳା ବୁଲିଲା ବେଳେ, ଶଗଡ଼ ଟାଣିଲା ବେଳେ କେତେବେଳେ ହାଲିଆ ହୁଏ, ଅଶକତ ହୁଏ, ତା ଆମେ ଜାଣୁନାହୁଁ। ପାଞ୍ଚଣ ମାଣରେ ସେ ଆଖିରୁ ଲୁହ ଛରେଇ ନାକରୁ ଫେଣ ବାହାର କରି ସେମିତି ଚାଲିଛି। ଆମେ କେବେ ଜାଣିବାକୁ ଚେଷ୍ଟା କରିନାହୁଁ ଆଜି ହଳ କରିବାକୁ ସେ ଯାଇପାରିବ କି ନାହିଁ, ତା ଦେହ ଅସୁଖ ଲାଗୁଛି କି ନାହିଁ। ବଳଦଟିର ଆତ୍ମାକୁ ଯଦି ଧରିପାରିବା ଏବଂ ତା ସହ ଟିକିଏ ଏକାତ୍ମ ହେବାକୁ ଚେଷ୍ଟା କରିବା, ଆମକୁ ଖୁବ୍ ଅସ୍ତବ୍ୟସ୍ତ ଲାଗିବ।

ବଳଦର ଆତ୍ମକାହାଣୀ ଆମେ ଲେଖୁଛୁ ସିନା, ବଳଦର ଆତ୍ମାକୁ ଚିହ୍ନିଛୁ କେଉଁଠୁ? ନିଜକୁ ବଳଦ ମନେ କରିବା ଏତେ ସହଜ ନୁହେଁ। ମଣିଷର ଅଗ୍ରଗତି ପାଇଁ ବଳଦର ପଟାନ୍ତର ନାହିଁ ଏବଂ ବଳଦର ଜନ୍ମଦାତ୍ରୀ ଗାଈକୁ ତ ଆମେ ଗୋମାତା କରିଛୁ, କିନ୍ତୁ ଗୋମାତା କରିଛୁ ସିନା ତା ପ୍ରତି ଅତ୍ୟାଚାର ଉଣା ହେଉ ନାହିଁ। ଆଜି ଭଳି ପବିତ୍ର ଦିନରେ ଅନ୍ତତଃ ସେମାନଙ୍କର ଅବଦାନକୁ ମନେ ପକାଇବା ପାଇଁ ଏ ପର୍ବର ଆୟୋଜନ। ସବୁଦିନ ତ ପାଞ୍ଚଣ ଠେଙ୍ଗାମାଡ଼ ଖାଉଛନ୍ତି, ଆଜି ଅନ୍ତତଃ ଟିକିଏ ଫୁଲ ପାଆନ୍ତୁ, ପିଠା ଖାଆନ୍ତୁ। ତଥାପି ଯେ ଆମ ଭିତରେ କୃତଜ୍ଞତାର ଝଲକଟିଏ ଅଛି ସେମାନଙ୍କ ପାଇଁ, ଏତିକି ସେମାନେ ଜାଣନ୍ତୁ ନ ଜାଣନ୍ତୁ, ଆମେ ଅନ୍ତତଃ ଜଣେ ଆଶ୍ୱସ୍ତ ହେଉ। ଭଗବାନଙ୍କର ଅଂଶାବତାର ଭାବେ ବଳରାମଙ୍କ ଅଲୌକିକ ଲୀଳା ହୋଇଥିବାରୁ ତାଙ୍କ ଜନ୍ମଦିନକୁ ପାଳନ କରିବାରେ ଆଧ୍ୟାତ୍ମିକ ଉପଲବ୍ଧି ରହିଆସିଛି। ଆଜିର ଏହି ପବିତ୍ର ଶ୍ରାବଣ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କର ଜନ୍ମଦିନ ପାଳିତ ହୁଏ। ଏହି ଜନ୍ମନୀତି ଶ୍ରୀମନ୍ଦିରରେ ସମ୍ପନ୍ନ ହେଉଥିବା ଅନ୍ୟାନ୍ୟ ନୀତିଠାରୁ ପୃଥକ, କାରଣ ଅନ୍ୟାନ୍ୟ ଜନ୍ମନୀତି ଶ୍ରୀମନ୍ଦିର ମଧ୍ୟରେ ଅନୁଷ୍ଠିତ ହେଉଥିବା ବେଳେ ଏହି ଜନ୍ମନୀତି ଶ୍ରୀମନ୍ଦିର ବାହାରେ ଅନୁଷ୍ଠିତ ହୋଇଥାଏ। ତତ୍ତ୍ୱଦୃଷ୍ଟିରୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ, ଲୀଳା ଅବତାର। ସେ ବିଭିନ୍ନ ଅବତାର ଗ୍ରହଣ କରିଥାନ୍ତି। କଥିତ ହୋଇ ଆସିଛି ଯେ ସବୁ ଅବତାର ତାଙ୍କଠାରୁ ପ୍ରକଟିତ ହୋଇ ପୁଣି ତାଙ୍କଠାରେ ବିଲୀନ ହୋଇଥାନ୍ତି। ଏହି ଦୃଷ୍ଟିରୁ ରତ୍ନବେଦୀରେ ବିରାଜିତ ଶ୍ରୀବଳଭଦ୍ର ମଧ୍ୟ ତାଙ୍କର ଏକ ଅବତାର, ସେ ତାଙ୍କର ଅଷ୍ଟମ ଅବତାର। ଭକ୍ତକବି ଜୟଦେବ ଏହାକୁ ନେଇ ଲେଖିଲେ ତାଙ୍କର ଦଶାବତାର ବର୍ଣ୍ଣନାରେ, ଓଂ ବହସି ବପୁଷି ବିଷହ ଦେବସନଂ ଜଳଦଭାବଂ ହଳ ହତି ଭୀତି ମିଳିତ ଯମୁନାଭମ୍ କେଶବ ଧୃତ ହଳଧର ରୂପ ଜୟ ଜଗଦୀଶ ହରେ। ହି ବଳରାମ ରୂପଧାରୀ କେଶବ, ଆପଣ ଆପଣଙ୍କର ସୁନ୍ଦର ଗୌରବର୍ଣ୍ଣ ଶରୀରରେ ମେଘ ସଦୃଶ ନୀଳବସ୍ତ୍ର ଧାରଣରେ ସୁଶୋଭିତ ଅଟନ୍ତି, ଯେପରିକି ଆପଣଙ୍କର ହଳଲଙ୍ଗଳର ଭୟରେ ଯମୁନା ଆସି ପରିବେଷ୍ଟିତ ହେବା ପରି ଦେଖାଯାଉଛି। ଏଣୁ ହି ଜଗଦୀଶ, ହି ହରି, ଆପଣଙ୍କର ଜୟ ହେଉ।

ଶ୍ରୀମନ୍ଦିରରେ ବର୍ଷର ବିଭିନ୍ନ ସମୟରେ ଯେଉଁସବୁ ଜନ୍ମନୀତି ପାଳିତ ହୁଏ ସେସବୁ ମଧ୍ୟରେ ରହିଛି ଶ୍ରୀକୃଷ୍ଣ ଜନ୍ମ, ଶ୍ରୀବଳଭଦ୍ର ଜନ୍ମ, ଶ୍ରୀରାମ ଜନ୍ମ, ଶ୍ରୀ ବାମନ ଜନ୍ମ ଓ ଶ୍ରୀ ନୃସିଂହ ଜନ୍ମ। ଜ୍ୟେଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମା ଶ୍ରୀଜଗନ୍ନାଥଙ୍କର ଜନ୍ମତିଥି ହେଲେ ମଧ୍ୟ ସେଥିରେ ଶ୍ରୀଜଗନ୍ନାଥଙ୍କର ସ୍ୱତନ୍ତ୍ର ଜନ୍ମନୀତି ଅନୁଷ୍ଠିତ ହୁଏ ନାହିଁ, କିନ୍ତୁ ଶ୍ରୀକୃଷ୍ଣ, ଶ୍ରୀବଳଭଦ୍ର, ଶ୍ରୀରାମ, ଶ୍ରୀବାମନ ଓ ଶ୍ରୀ ନୃସିଂହଙ୍କର ସ୍ୱତନ୍ତ୍ର ଜନ୍ମନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀବଳଭଦ୍ରଙ୍କର ଜନ୍ମନୀତି ଏହି ଚାରି ଜନ୍ମନୀତିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଉପରୋକ୍ତ ଚାରି ଜନ୍ମନୀତିରେ ଶ୍ରୀକୃଷ୍ଣ ଓ ଶ୍ରୀ ବାମନଙ୍କ ପାଇଁ ସ୍ୱତନ୍ତ୍ର ଜନ୍ମପଟି ଓ କ୍ଷୁଦ୍ର ସ୍ୱର୍ଣ୍ଣ ପ୍ରତିମା ପ୍ରୟୋଜନ ହେଉଥିଲା ବେଳେ ଶ୍ରୀରାମ ଓ ଶ୍ରୀ ନୃସିଂହଙ୍କ ଜନ୍ମନୀତିରେ ଉତ୍ସବ ମୂର୍ତ୍ତି ଦକ୍ଷିଣ ଘରୁ ଆସିଥାନ୍ତି, କିନ୍ତୁ ବଳଭଦ୍ରଙ୍କ ଜନ୍ମନୀତିରେ ସ୍ୱତନ୍ତ୍ର ଭାବରେ ଏକ ମାଟି ମୂର୍ତ୍ତି ନିର୍ମିତ ହୁଅନ୍ତି। କେବଳ ଏତିକି ନୁହେଁ, ପୂର୍ବ ଚାରି ଜନ୍ମନୀତି ପରି ଏ ଜନ୍ମନୀତି ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ନ ହୋଇ ଶ୍ରୀମନ୍ଦିର ବାହାରେ ଅନୁଷ୍ଠିତ ହୋଇଥାଏ। ପୁଣି ଏହି ଜନ୍ମନୀତିରେ ଶ୍ରୀ ସୁଦର୍ଶନଙ୍କର ଏକ ସ୍ୱତନ୍ତ୍ର ଭୂମିକା ରହିଥାଏ। ଶ୍ରୀମନ୍ଦିର ସତ୍ପଲିପି ଅନୁସାରେ ଏହି ଜନ୍ମନୀତିରେ ଘଟୁଆରୀ, ପଶୁପାଳକ, ପଣ୍ଡା, ପଢ଼ି, ମହାପାତ୍ର, ମୋଦିରଥ, ଆସ୍ଥାନ ପଢ଼ିଆରୀ ବା ସୁଦୁସୁଆର, ପାଳିଆ ସୁଆର, ବଡ଼ୁ ଆଦି ସେବକମାନଙ୍କର ଭୂମିକା ଥାଏ। ମଧ୍ୟାହ୍ନ ଧୂପ ପରି ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ ଓ ମଦନମୋହନ ଝୁଲଣ ମଣ୍ଡପକୁ ବିଜେ କରିବା ପରେ ଶ୍ରୀଜଗନ୍ନାଥଙ୍କ ଅଙ୍ଗରୁ ଗୋଟିଏ ଆଜ୍ଞାମାଳ ଶ୍ରୀ ସୁଦର୍ଶନଙ୍କୁ ଦିଆଯାଏ। ତାପରେ ସୁଦର୍ଶନ ଚତୁରାଶ୍ରମକୁ ଗମନ କରିଥାନ୍ତି।

ସତ୍ତଲିପି ଭାଷାରେ ଏହାପରେ ଦୈତାମାନେ ସୁଦର୍ଶନକୁ ବିଜେ କରାଇ ଆଣି ଜଗମୋହନଠାରେ ଥିବା ଚୌଦଳରେ ବସାନ୍ତି। ଚାଙ୍ଗଡ଼ା ମେକାପ ଦେଇଥିବା ପାଟପତନୀ ଲାଗି କରନ୍ତି। ଦୟାଣାମାଳି ଯୋଗାଇଥିବା ଚୂଳ ପାଳିଆ ଖୁଣ୍ଟିଆଠାରୁ ନେଇ ସୁଦର୍ଶନଙ୍କ ମସ୍ତକରେ ଲାଗି କରନ୍ତି। ଝୁଲଣ ମଣ୍ଡପରେ ଭଣ୍ଡାର ମେକାପ ଦେଇଥିବା ସୁବର୍ଣ୍ଣ ଓଡ଼ିଆଣୀ କମରପଟି ଓ ସୁନା ହରିଡ଼ାମାଳ ଶ୍ରୀ ସୁଦର୍ଶନଙ୍କୁ ଲାଗି କରାଯାଇଥାଏ। ଏହାପରେ ବିମାନବଡ଼ୁମାନେ ସୁଦର୍ଶନକୁ ବିମାନରେ ନେଇ ମାର୍କଣ୍ଡଟାକୁ ଯାଆନ୍ତି ଓ ସେଠା ମଣ୍ଡପ ଉପରେ ଠାକୁରଙ୍କୁ ଶ୍ରୀ ସୁଦର୍ଶନଙ୍କୁ ବିଜେ କରନ୍ତି। ଏହି ମଣ୍ଡପ ଉପରେ କୁମ୍ଭାର ବିଶୋଇ ଦେଇଥିବା ଚିକିଟା ମାଟିରେ ସୁଦୁସୁଆର ବଳଭଦ୍ର ମୂର୍ତ୍ତି ନିର୍ମାଣ କରିଥାନ୍ତି। ପୂଜା ପଣ୍ଡା ତାହାଙ୍କୁ ଜୀବନ୍ୟାସ ଦେଇ ବିଧି ମୁତାବକ ତାଙ୍କର ଜାତକର୍ମ କରନ୍ତି। ଏହାପରେ ମୋଦିରସ୍ତ ପ୍ରସାଦ ଲାଗି କରନ୍ତି। ପୂଜା ପଣ୍ଡା ପଞ୍ଚୋପଚାରରେ ପୂଜା କରି ଶୀତଳ ମଣ ହିଁ କରନ୍ତି। ଏହାପରେ ବନ୍ଦାପନା ହୁଏ। ବନ୍ଦାପନା ପରେ ବଳଭଦ୍ର ପିତୁଳାଙ୍କୁ ପାଣିରେ ବିସର୍ଜନ କରାଯାଏ। ଏ ଉତ୍ତର ବିମାନବଡ଼ୁମାନେ ସୁଦର୍ଶନକୁ ବିମାନରେ ନେଇ ଚାରି ଆଶ୍ରମ ବୁଲି ନଗର ଭ୍ରମଣ କରି ବଡ଼ଦେଉଳକୁ ବିଜେ କରନ୍ତି। ଉଲ୍ଲେଖନୀୟ ଯେ ବଳଭଦ୍ରଙ୍କର ଏହି ମାଟି ପିତୁଳରେ ତାଙ୍କର ମୂର୍ତ୍ତିତତ୍ତ୍ୱ ଅନୁଯାୟୀ ସପ୍ତଫଣା ରହିଥାଏ। ବଳରାମ ଦାସଙ୍କ ଦାଣ୍ଡିରାମାୟଣର ଅନ୍ୟ ଏକ ଉଲ୍ଲେଖ ଏହି ପ୍ରସଙ୍ଗରେ ସ୍ମରଣୀୟ। ସେଥିରେ ଉଲ୍ଲେଖ ଅଛି, ତାଳଧ୍ୱଜ ଆହରଣ ଶିଖରୀ କୁଣ୍ଡଳୀ ଯାହାର ପଦମୂଳୀ ସର୍ବ ଦେବଙ୍କ ମୌଳୀ ମସ୍ତକିତୁ ସପ୍ତଫଣି କିରୀଟ ମୁକୁଟ ମୁକୁତ କଦମ୍ବଜି ସୁହୋଇ କଣ୍ଠତଟ। ମହାଭାରତର ମଧ୍ୟ ଶ୍ରୀ ବଳଭଦ୍ର ଶେଷ ସମ୍ପର୍କ ଅଂଶାବତାର ବୋଲି ଉଲ୍ଲେଖ ଅଛି। ତାଙ୍କ ନାଁ ସେହି ଦୃଷ୍ଟିରୁ ଅନନ୍ତ। ସ୍କନ୍ଦ ପୁରାଣ ବିଷ୍ଣୁଖଣ୍ଡରେ ସେ ସପ୍ତ

ବ୍ରହ୍ମାଣ୍ଡିତ ଏକ ବିଶିଷ୍ଟ ଦେବତା ହିସାବରେ ଏବଂ ତାଙ୍କର ଶିରଦେଶରେ ସପ୍ତଫଣଯୁକ୍ତ ନାଗରାଜ ବିରାଜମାନ କରନ୍ତି ବୋଲି ଉଲ୍ଲେଖ ଅଛି। ଏଣୁ ବଳଭଦ୍ରଙ୍କ ଜନ୍ମନୀତିର ମାଟିପିତୁଳରେ ସମ୍ପୃକ୍ତ ସେବକମାନେ ସପ୍ତଫଣା ଅଙ୍କନ କରିଥାନ୍ତି। ତାଙ୍କ ଅନ୍ୟ ନାମଗୁଡ଼ିକ ହେଲା କାମପାଳ, ନୀଳାମ୍ବର, ହଳି, ମୂଷଳି, ଲାଙ୍ଗଳି, ରେବତୀରମଣ, ସଂକର୍ଷଣ, ହଳାୟୁଧ ଏବଂ ହଳପାଣୀ।

ପାଟପତନୀ ପିନ୍ଧି ଚୂଳମୁକୁଟ ନାଇଁ କଟିରେ ନାରୀମାନଙ୍କର କଟି ଅଳଙ୍କାର ଓରିଆଣୀକୁ କମରପଟି ଶ୍ରୀ କରି ଶ୍ରୀ ବଳଭଦ୍ରଙ୍କ ଜନ୍ମନୀତି ନିମନ୍ତେ ମାର୍କଣ୍ଡୀୟ ପୁଷ୍କରିଣୀର ମଣ୍ଡପକୁ ଯାଉଥିବାରୁ ଏବଂ ତାଙ୍କ ସମ୍ମୁଖରେ ହିଁ ଶ୍ରୀ ବଳଭଦ୍ରଙ୍କ ଜନ୍ମନୀତି ସମ୍ପନ୍ନ ହେଉଥିବାରୁ ଶ୍ରୀ ସୁଦର୍ଶନକୁ ସୁଦର୍ଶନ ବୋଲି କହନ୍ତି ଓଡ଼ିଆ ସଂସ୍କୃତିର ବର୍ଷିଆନ ଗବେଷକ ଗୋକୁଳି ମହାନ୍ତି। କିନ୍ତୁ ବାମଦେବ ସଂହିତାରେ ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସବ ଅବସରରେ ଦେବର୍ଷିମାନଙ୍କର ପୂଜନ, ଆଶ୍ରମ ପୂଜନ, କଳ୍ପବଟ ପ୍ରଦକ୍ଷିଣ

ବର୍ଷିଆନ ଗବେଷକ ଗୋକୁଳି ମହାନ୍ତି। କିନ୍ତୁ ବାମଦେବ ସଂହିତାରେ ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ ଅବସରରେ ଦେବର୍ଷିମାନଙ୍କର ପୂଜନ, ଆଶ୍ରମ ପୂଜନ, କଳ୍ପବଟ ପ୍ରଦକ୍ଷିଣ ଓ ଶ୍ରୀକ୍ଷେତ୍ର ଭ୍ରମଣ ପାଇଁ ଶ୍ରୀଜଗନ୍ନାଥ ସୁଦର୍ଶନଙ୍କୁ ଆଜ୍ଞାମାଳ ଦେଇଥାନ୍ତି ବୋଲି କୁହାଯାଇଛି। ସେଥିପାଇଁ ବିଦ୍ୟାପତି ଓ ବିଶ୍ୱାସ ବଂଶର ସେବକମାନେ ଶ୍ରୀ ସୁଦର୍ଶନଙ୍କୁ ଶ୍ରୀମନ୍ଦିରରୁ ବାହାରକୁ ଆଣି ତାଙ୍କୁ ବିବିଧ ଗନ୍ଧ, ପୁଷ୍ପ ଓ ଅଳଙ୍କାର ଦ୍ୱାରା ଭୂଷିତ କରାଇବେ। ତାଙ୍କୁ ଏକ ଦିବ୍ୟ ମନୋହର ସୁସଜ୍ଜିତ ହାନ୍ଦୋଳାରେ ବିଜି କରାଇ ଆଡ଼ମ୍ବର ସହକାରେ ମନ୍ଦିର ଚତୁଃପାର୍ଶ୍ୱରେ ଭ୍ରମଣ କରାଇବେ ଏବଂ ମାର୍କଣ୍ଡେୟ ନିକଟକୁ ନେଇ ସେଠାରେ ସ୍ଥାପନ କରାଇବେ ବୋଲି ମଧ୍ୟ ଉଲ୍ଲେଖ ଅଛି। ତେବେ ଏ ପ୍ରସଙ୍ଗରେ ମନରେ ପ୍ରଶ୍ନ ଆସେ, ଶ୍ରୀମନ୍ଦିରରେ ପାଳିତ ଅନ୍ୟ ଜନ୍ମନୀତିଗୁଡ଼ିକରେ ଉତ୍ସବ ବା ବିଜେ ପ୍ରତିମା କିମ୍ବା ନବନିର୍ମିତ ସୁବର୍ଣ୍ଣ ପ୍ରତିମା ମାଧ୍ୟମରେ ଜନ୍ମନୀତି ଅନୁଷ୍ଠିତ ହେଉଥିବା ବେଳେ ଶ୍ରୀବଳଭଦ୍ରଙ୍କର ଜନ୍ମନୀତିରେ ସ୍ୱତନ୍ତ୍ର ଭାବରେ ମାଟି ନିର୍ମିତ ପ୍ରତିମା ମାଧ୍ୟମରେ ଜନ୍ମନୀତି କାହିଁକି ପାଳନ କରାଯାଏ? ଏହାର ସ୍ପଷ୍ଟ ନୀତି ନିୟମର ଉତ୍ତର ମିଳେ ନାହିଁ। ଗୋଟିଏ ଲୋକ ପ୍ରିୟୋପଖ୍ୟାନକୁ ଏହା ସହିତ ଯୋଡ଼ି ହେବ। ଉପଖ୍ୟାନଟି ହେଉଛି ସୃଷ୍ଟି ସଂରଚନା ପରି ବ୍ରହ୍ମା ଥରେ ବୃଷଭ ଜରିଆରେ ମର୍ତ୍ତ୍ୟ ଲୋକଙ୍କୁ ଗୋଟିଏ ଖବର ପଠାଇଲେ ଯେ ସେମାନେ ଦିନରେ ତିନିଥର ସ୍ନାନ କରିବେ ଏବଂ ଦୁଇଥର ଭୋଜନ କରିବେ। କିନ୍ତୁ ବୃଷଭ ମର୍ତ୍ତ୍ୟବାସୀଙ୍କୁ ଯାଇ ସେହି ଖବର ଦେବାରେ ଓଲଟ ପାଲଟ କରିଦେଲେ। ଯାଇ କହିଲେ ସେମାନେ ଦିନକୁ ଦୁଇଥର ସ୍ନାନ କରିବେ ଏବଂ ତିନିଥର ଭୋଜନ କରିବେ। ଫଳରେ ମର୍ତ୍ତ୍ୟ ଲୋକରେ ଘୋର ଖାଦ୍ୟ ଭାବ ଦେଖାଦେଲା। ସେ ସେଥିରେ ବ୍ରହ୍ମା ବୃଷଭ ଉପରେ କ୍ଷିପ୍ତ ହେବାରୁ ବୃଷଭ ଯାଇ ଶିବଙ୍କର ଶରଣ ନେଲା। ତହୁ ଶିବ ପ୍ରତିକାର ସ୍ୱରୂପ ନିଜର ହଳଧର ରୂପ ଧାରଣ କଲେ ଏବଂ ମର୍ତ୍ତ୍ୟରେ କୃଷିକର୍ମର ଅୟମାରମ୍ଭ କଲେ। ମର୍ତ୍ତ୍ୟବାସୀଙ୍କର ଖାଦ୍ୟଭାବ ଦୂର ହେଲା। ଆଗକୁ ଏ ବିଷୟରେ ବର୍ତ୍ତମାନ ପୁଣି ଏକ ସଙ୍ଗୀତମୟ ବିରତି।

ଏହି ଉପାଖ୍ୟାନର ଶାସ୍ତ୍ରୀୟ ଭିତ୍ତି ହୁଏତ କିଛି ନଥାଇପାରେ, ମାତ୍ର ତାହା ନୁହେଁ। ଦେବଦେବ ମହାଦେବଙ୍କ ସହ ହଳାୟୁଧ ବଳରାମଙ୍କୁ ସମ୍ପୃକ୍ତ କରି ଓଡ଼ିଶାର ବାଥୁଡ଼ି ସମ୍ପ୍ରଦାୟର ଆଦିବାସୀ ବଡ଼ାମ ମଧ୍ୟ ଏହିପରି ଏକ କୃଷିକର୍ମର ଦେବତା। ଏହିଦିନ ସକାଳେ ନଅ ଲଙ୍ଗଳିଆ, ଈଶ୍ୱର ଜଟା ଓ ଗାଇଁଶିରା ଆଦି ଲତାପତ୍ର ସଂଗ୍ରହ କରି ଏହି ଆଦିବାସୀ ସମ୍ପ୍ରଦାୟର ଲୋକେ ତାହାକୁ ଘରର ଚାଳ, ଗୋରୁଗୁହାଳ ଓ ଲଙ୍ଗଳ ଜୁଆଳିରେ ବାନ୍ଧିଥାନ୍ତି। ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ପାଳିତ ଗହ୍ମାକୁ ନେଇ ପର୍ବ ସହିତ ମଧ୍ୟ ଏହାର ଘନିଷ୍ଠ ସାମ୍ୟ ପରିଲକ୍ଷିତ ହୁଏ। ଗହ୍ମା ଏକ ଦେଶଜ ଶବ୍ଦ, ଏଥିରେ ଉଦ୍ଭବ ବା ବ୍ୟୁତ୍ପତ୍ତି ସମ୍ପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ମିଳେ ନାହିଁ। ତେବେ ପ୍ରମୋଦ ଅଭିଧାନ ଓ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଆଦିରେ ଥିବା ଉଲ୍ଲେଖ ଅନୁସାରେ ଗହ୍ମା ହେଉଛି ବଳିବର୍ତ୍ତ ବଳଦ ଆକୃତିର ଏକ ମାଟି ସ୍ତୁବ। ଏହା ଗହ୍ମାବିଧି ଭାବରେ ମଧ୍ୟ ନାମିତ। ପ୍ରଚଳିତ ବିଧାନ ଅନୁସାରେ ଗହ୍ମାପୁନେଇ ଦିନ ଏହି ଗହ୍ମାବିଧିକୁ ଗୋଟିଏ ଅଣ୍ଡିରା ବାଛୁରୀକୁ ଡିଆଁଇ ଦିଆଯାଏ। ଏହାକୁ ଗହ୍ମା ଡିଆଁ କୁହାଯାଏ। ଏହି ଦିନଟି ଆନନ୍ଦ ଉତ୍ସବ ଭିତରେ ପାଳିତ ହୋଇଥାଏ। ଗହ୍ମାବିଧିରେ ଦୁଇଟି କଡ଼ରେ ଦୁଇଟି ଖୁମ୍ବ ପୋତି ସେଥିରେ ଏକ ସରୁ ବାଉଁଶ କଣି ବା ବତା ବାନ୍ଧି ସେଥିରେ ନାନା ଜାତିର ଫଳ ଝୁଲାଇ ଦିଆଯାଏ। ଉପରକୁ ଡେଇଁ ସେହି ଫଳ ଛିଣ୍ଡାଇ ନେବାର ଖେଳକୁ ମଧ୍ୟ ଗହ୍ମା ଡିଆଁ ବିଧିର ପ୍ରଚଳନ କରାଯାଇଥିବା ଜଣାଯାଏ। ସେହି ଜନ୍ମବିଧିରେ ବା ଗହ୍ମାବିଧିରେ ବଳଭଦ୍ରଙ୍କୁ ଭୋଗ କରାଯାଏ। ଏହି ଗହ୍ମାପୁନେଇ ଦିନ ଗାଈଗୋରୁମାନଙ୍କୁ ବନ୍ଦାପନା କରି ପିଠା ଆଦି ଖୁଆଇବାର ବିଧି ମଧ୍ୟ ଅଛି। ଏହା ଶ୍ରୀ ବଳଭଦ୍ରଙ୍କ ସହିତ ବା ତାଙ୍କ ଜନ୍ମନୀତି ପାଳନ ସହିତ କୃଷିକର୍ମର ପ୍ରତ୍ୟକ୍ଷ ସମ୍ପର୍କକୁ ସୂଚିତ କରେ। ଏହି ଦିନ ଧୂପ ଦୀପ ନୈବେଦ୍ୟରେ ଗୁହାଳରେ ବଳଭଦ୍ରଙ୍କର ପୂଜା କରିବାର ବିଧି ଅଛି। ଏହା ସହିତ ପୁରାଣ ମଧ୍ୟ ପ୍ରସଙ୍ଗ ଜଡ଼ିତ ରହିଛି।

ଦେବକୀ ଓ ବସୁଦେବଙ୍କ ସପ୍ତମ ଗର୍ଭରେ ଶ୍ରୀ ବଳଦେବଙ୍କର ସଞ୍ଚାର ହୋଇଥିଲା। ଯୋଗମାୟା ସେହି ଗର୍ଭକୁ ସମ୍ୟକ ଭାବେ ଆକର୍ଷିତ କରି ରୋହିଣୀଙ୍କ ଗର୍ଭରେ ସଂସ୍ଥାପନ କରିଥିଲେ। ସେହି ଗର୍ଭରୁ ବଳଭଦ୍ରଙ୍କର ଜନ୍ମ ହୋଇଥିଲା, ତେଣୁ ତାଙ୍କର ନାମ ସଂକର୍ଷଣ। ନନ୍ଦରାଜାଙ୍କ ଗୋବତ୍ସ୍ୟ ବା ଗୋଗୋଷ୍ଠରେ ତାଙ୍କର ଜନ୍ମ ହୋଇଥିବା ଜଣାଯାଏ। ଏହା ମଧ୍ୟ ଶ୍ରୀ ବଳଭଦ୍ରଙ୍କ ଜନ୍ମ ସହିତ ଗୋ ସମ୍ପର୍କ ସ୍ପଷ୍ଟ ସୂଚିତ କରେ। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଗୋ ମହାତ୍ମରେ ଏହି ଦିନର ବିଧି ସ୍ପଷ୍ଟ ବର୍ଣ୍ଣିତ। କୃଷିକର୍ମ

ସହିତ ମାଟିର ସମ୍ପର୍କ ଅବିଚ୍ଛେଦ୍ୟ। ଏଣୁ ବିବର୍ତ୍ତିତ ସାଂସ୍କୃତିକ ସମନ୍ୱୟ ବା ବିବର୍ତ୍ତିତ ଆଧ୍ୟାତ୍ମିକ ଚେତନାରେ କୃଷିକର୍ମ ସହିତ ମାଟିର ସମ୍ପର୍କ ସବୁବେଳେ ଜଳିତ ରହିଛି। ଶ୍ରୀ ବଳଭଦ୍ର ଶ୍ରୀମନ୍ଦିରର ରତ୍ନବେଦୀରେ ଦାରୁ ବିଗ୍ରହ ରୂପେ ପୂଜିତ ହେଲେ ହେଁ ହଳାୟୁଧ ମାଧ୍ୟମରେ ତାଙ୍କର ମୃତ୍ତିକା ସମ୍ପର୍କ ସ୍ପଷ୍ଟ ରୂପେ ସୂଚିତ ହୁଏ। ସମ୍ଭବତଃ ସେଥିପାଇଁ ଶ୍ରୀମନ୍ଦିରରେ ପାଳିତ ଅନ୍ୟ ଦେବତା ବା ଅନ୍ୟ ଅବତାରମାନଙ୍କର ଜନ୍ମବିଧି ଧାତୁ ପ୍ରତିମା ବା ଚିତ୍ରପଟି ମାଧ୍ୟମରେ ଅନୁଷ୍ଠିତ ହେଉଥିଲା ବେଳେ ଶ୍ରୀ ବଳଭଦ୍ରଙ୍କର ଜନ୍ମନୀତି ଶ୍ରୀମନ୍ଦିର ବାହାରେ ମାଟିମୂର୍ତ୍ତି ମାଧ୍ୟମରେ ସମ୍ପନ୍ନ ହୋଇଥାଏ। ଏହାର କାରଣ ସେ ମୂଳତଃ କୃଷିକର୍ମର ଦେବତା, ମାଟିର ବଡ଼ ଠାକୁର। ଆଜି ପବିତ୍ର ରକ୍ଷାବନ୍ଧନ, ଭାଇ ଭଉଣୀ ପ୍ରେମର ଅନୁଭୂତ ବନ୍ଧନକୁ ହିନ୍ଦୁ ଧର୍ମଶାସ୍ତ୍ରରେ ରକ୍ଷାବନ୍ଧନ କୁହାଯାଇଛି। ପୁରାଣ ମତରେ ଦେବାସୁର ସଂଗ୍ରାମରେ ଇନ୍ଦ୍ର ହାରିଗଲେ, ବୃହସ୍ପତିଙ୍କ ପରାମର୍ଶକ୍ରମେ ଶ୍ରାବଣ ପୂର୍ଣ୍ଣିମାରେ ରକ୍ଷାବିଧାନ କଲେ ଇନ୍ଦ୍ରାଣୀ। ପୂର୍ଣ୍ଣମୀ ପ୍ରାତଃ କାଳରେ ଇନ୍ଦ୍ର ଓ ଇନ୍ଦ୍ରାଣୀ ବିଧି ଅନୁସାରେ ରକ୍ଷାବିଧାନ ପାଳନ କରି ଇନ୍ଦ୍ରାଣୀ ରକ୍ଷାଡୋରିକୁ ଇନ୍ଦ୍ରଙ୍କ ହାତରେ ବାନ୍ଧିଲେ। ଏହି ରକ୍ଷାଡୋରି ବାନ୍ଧି ଇନ୍ଦ୍ର ପୁଣି ଯୁଦ୍ଧ କଲେ ଏବଂ ଅସୁରମାନଙ୍କୁ ପରାସ୍ତ କଲେ। ଏହି ଯୁଦ୍ଧରେ ଯୋଗ ଦେବା ପାଇଁ ପୃଥିବୀର କେତେକ ରାଜା ଯାଇଥିଲେ। ରକ୍ଷାବନ୍ଧନର ମହିମା ଜାଣି ପୃଥିବୀକୁ ଫେରିଆସିବା ପରେ ସ୍ୱର୍ଗରେ ରକ୍ଷାଡୋରିକୁ ପତ୍ନୀ ନିଜ ପତିଙ୍କ ହାତରେ ବାନ୍ଧି ଦେଉଥିଲା ବେଳେ ପୃଥିବୀରେ ଭଉଣୀ ନିଜ ଭାଇ ହାତରେ ବାନ୍ଧୁଛନ୍ତି। ଏହିଦିନ ଘରର ମୁଖ୍ୟଦ୍ୱାରରେ ପବିତ୍ର ଡୋରି ବାନ୍ଧି ଘରର ମଙ୍ଗଳ କାମନା କରାଯାଏ। କେତେକ ଅଞ୍ଚଳରେ ପୂର୍ଣ୍ଣିମା ପରେ ପଞ୍ଚମୀ ତିଥିରେ ରକ୍ଷାପଞ୍ଚମୀ ପାଳନ କରି ଗୃହକୁ ସମସ୍ତ ପ୍ରକାର ଆସୁରିକ ପ୍ରଭାବର ମୁକ୍ତ ରଖିବା ପାଇଁ ପୂଜା କରାଯାଏ। ଭାଇ ଭଉଣୀର ପବିତ୍ର ସମ୍ପର୍କ, ଘରର ମଙ୍ଗଳ କାମନା କରିବା ମଧ୍ୟ ଏ ପର୍ବର ଅନ୍ୟତମ ମହତ୍ତ୍ୱ।

ଆଜି ମଧ୍ୟ ହେଉଛି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ। ଆଜିର ଏହି ପବିତ୍ର ଦିବସରେ ସେ ବରପାଲିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଅନନ୍ୟ ସୃଷ୍ଟି ହେଉଛି ତପସ୍ୱିନୀ, ପ୍ରଣୟ ପଲ୍ଲରୀ, ଇନ୍ଦୁମତୀ, କୀଚକବଧ, ଅର୍ଘ୍ୟଥାଳୀ ଇତ୍ୟାଦି।

ପାଣିପାଗ ପ୍ରାପ୍ତ ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସହ ଲଘୁଚାପ ସୃଷ୍ଟି ହେବାରୁ ଏହାକୁ ନେଇ ଜିଲ୍ଲାରେ ମେଘପାଗ ସହ ବର୍ଷା ହେବାର ସମ୍ଭାବନା ଅନୁମାନ କରାଯାଇଛି।

ସମୟ ଗତିଶୀଳ କ୍ରମାଗତ ଭାବରେ ଗତି କରି ଚାଲିଛି ନିଜ ଗନ୍ତବ୍ୟ ପଥରେ। କୌଣସିଠାରେ ଅଟକିବାର ପ୍ରଶ୍ନ ନାହିଁ। ସତ୍ୟ ବା କାହାର ଗୁରୁଗମ୍ଭୀର ନିର୍ଦ୍ଦେଶ ପାଳନରେ ବ୍ରତୀ ସେ, ତେଣୁ ତାହାର ଗତିଶୀଳତା ଅବ୍ୟାହତ। ସେହି ଗତିଶୀଳତା ଭିତରେ ସେ ପ୍ରତ୍ୟେକ କର୍ମ ପାଇଁ ସୁଯୋଗ ଏବଂ ନିର୍ଦ୍ଧାରିତ ସମୟବଧି ସ୍ଥିର କରିଛି। ସେହି ଦୃଷ୍ଟିରୁ ବିଶେଷ କାର୍ଯ୍ୟକ୍ରମ ଖୋଲାଛାରକର ସମୟବଧି ପୂର୍ଣ୍ଣ ହୋଇସାରିଛି। କାର୍ଯ୍ୟକ୍ରମଟିକୁ ଏଠି ଶେଷ କରିବାକୁ ହେବ। ଶେଷରେ ଏତିକି କହିବି, ମରୁଭୂମିରେ ଅଟକି ଯାଇଥିବା ତୃଷାର୍ତ୍ତ ଲୋକକୁ ବିନ୍ଦୁ ପାଣି ଦେଲେ ସେହି ବୁନ୍ଦାକ ପାଣି 100 ବର୍ଷର ପାପକୁ ଧୋଇଦିଏ। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କ ରେଡ଼ିଓ ସାଥୀ ସ୍ୱପ୍ନ କୁମାର ବେହେରା ଆଜି ପାଇଁ ରହୁଛି। ନମସ୍କାର।

ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ କହି ରଖୁଛୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆମର ଦ୍ୱିତୀୟ ଅଧିବେଶନ ଦିନ 12ଟାରେ ଆଦିବାସୀ ଗୀତ କ୍ରମରେ ଶୁଣିବେ ଗଣ୍ଡ ଗୀତ। ପରିବେଷଣ କରିବେ ଶିଳ୍ପୀ ମଶୁରାମ ଗଣ୍ଡ, ରୂପଚାନ୍ଦ ଗଣ୍ଡ ଏବଂ ତାଙ୍କ ସାଥୀ। ସୁଗମ ସଙ୍ଗୀତ ଶୁଣିପାରିବେ ଦିନ 12:30 ଶିଳ୍ପୀମାନେ ହେଲେ ସୁବାସ ଦାସ, ଗୀତା ପଟ୍ଟନାୟକ, ବିଷ୍ଣୁମୋହନ କବି ଏବଂ ଅମୃତ ନାୟକ। ଦିନ 1:10 ଶୁଣିପାରିବେ କାର୍ଯ୍ୟକ୍ରମ ଚାଷର କଥା। ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ର ରହିଛି। ଦିନ 1:20 ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଦିନ 2:45। ଶୁଣୁଥିଲେ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଚଳିତ ଅଧିବେଶନକୁ ଏଇଠି ଶେଷ କରୁଛୁ। ଆମର ପରବର୍ତ୍ତୀ ଅଧିବେଶନ ଆରମ୍ଭ କରିବୁ ପୂର୍ବାହ୍ନ 12:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀ ପାଟଣା, ବର୍ତ୍ତମାନ ସମୟ ଦିନ 12। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ ଏବଂ FM ମାଧ୍ୟମରେ 100.3 MHz ଯୋଗେ। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ଆଦିବାସୀ ଗୀତ କ୍ରମରେ ଗଣ୍ଡ ଗୀତ ପରିବେଷଣ କରିଛନ୍ତି ମାସୁରାମ ଗଣ ଏବଂ ରୂପଚାନ୍ଦ ଗଣ।

ଶୁଣିଲେ ଆଦିବାସୀ ଗୀତ କ୍ରମରେ ଗଣ୍ଡ ସମ୍ପ୍ରଦାୟର ଗୀତ ପରିବେଷଣ କରିଥିଲେ ମାସୁରାମ ଗଣ୍ଡ ଏବଂ ରୂପଚାନ୍ଦ ଗଣ୍ଡ ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ସୁବାସ ଦାସ, ଗୀତ ରଚନା କରିଛନ୍ତି ଲିଙ୍ଗରାଜ ରଥ।

ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ସୁବାସ ଦାସ ଏବଂ ଗୀତା ପଟ୍ଟନାୟକ। ଗୀତ ରଚନା କରିଛନ୍ତି ଲିଙ୍ଗରାଜ ରଥ।

0: ସେନା।
1: ଏଥର ଶୁଣନ୍ତୁ ଶିଳ୍ପୀ ବିଷ୍ଣୁମୋହନ କମିଙ୍କ କଣ୍ଠରେ ଏହି ସୁଗମ ସଙ୍ଗୀତ। ଗୀତ ରଚନା କରିଛନ୍ତି ସଫିକ ଅହମ୍ମଦ ସିଦ୍ଦିକୀ।

0: ଝିଅର ନୂଆ ଆକାଉଣ୍ଟ ଆଉ ମୋର KYC ଅପଡେଟ୍,
1: ଏଇଟା ତ ଝଟପଟ କାମ।
0: କେମିତି?
1: ଯଦି KYC ଡିଟେଲ୍ସରେ ଚେଞ୍ଜ ନାହିଁ କିମ୍ବା ଖାଲି ଠିକଣା ବଦଳିଛି, ତେବେ ରେଜିଷ୍ଟର୍ଡ ଇମେଲ, ମୋବାଇଲ, ଅନଲାଇନ କିମ୍ବା ଚିଠି ମାଧ୍ୟମରେ ସେଲ୍ଫ ଡିକ୍ଲେରେସନ ଦେଇଦିଅ।
0: ଆଉ ବାକି ଚେଞ୍ଜ ଗୁଡ଼ିକ?
1: ରେ ଘରେ ବସି ଭିଡିଓ KYC କିମ୍ବା ଆଧାର OTP ଆଧାରିତ eKYC ଦ୍ୱାରା, କେବଳ ବ୍ୟାଙ୍କ ଅଧିକୃତ ଚ୍ୟାନେଲ ଗୁଡ଼ିକ ଜରିଆରେ।
0: ଏଇଟା ନୁଡୁଲ୍ସ ବନେଇବା ଭଳି ସହଜ ଅଟେ। RBI କହେ,
2: ସୁରକ୍ଷିତ ବ୍ୟାଙ୍କିଂ ଆଡ଼କୁ ପ୍ରଥମ ପଦକ୍ଷେପ।
3: ଏଥର ଶିଳ୍ପୀ ହେଲେ ଅମ୍ରିତା ନାୟକ। ଗାଇଛନ୍ତି ଶଫିକ ଅହମ୍ମଦ ସିଦ୍ଦିକିଙ୍କ ଅନ୍ୟ ଏକ ରଚନାରୁ।

0: ହାଇବ୍ରିଡ୍ କିସମ X35 କେବେ ଆର୍ କେନ୍ତା କରି ଆମେ ଚାଷ୍ କର୍ମା? ଦେଶର ଭିନ୍ ଭିନ୍ ରାଇସ୍ତି ବଛର ଯାକ ଇ ମୂଲାକେ ଚାଷ୍ କରାହେସି। ମାତର୍କ ରବି ଋତୁଥି ଇଟାକେ ଖୁବ୍ ଚାଷ୍ କରାହେସି। ରବି ଋତୁ ବୋଇଲେ ସେପ୍ଟେମ୍ବରରୁ ନିକରି ଜାନୁଆରୀ ତକ୍ ମୂଲା ଖୁବ୍ ଚାଷ୍ ହେସି। ଆର୍ ଗ୍ରୀଷ୍ମ ଋତୁ ବୋଇଲେ ମାର୍ଚ୍ଚରୁ ଏପ୍ରିଲ ଆର୍ ଖରିଫ ଋତୁ ବୋଇଲେ ଜୁନ୍ରୁ ଅଗଷ୍ଟ ତକ୍ ବି ଇତାକେ ଚାଷ୍ କରାହେସି। ମାତର୍କ ରବି ଋତୁନେ ଖୁବ୍ ହେସି ଯେନ୍ତାକି ଆମ୍କେ ବଜାରରେ ମିଲ୍ସି। ଫସଲ ନୁ କେନ୍ତା ଅଧିକ ଅମଲ ହେଇପାର୍ବା ଆର୍ ଆମର୍ ଚାଷୀ ଦଦା ନାନୀମାନେ ବନେ କରି କରି କେନ୍ତା ଲାଭ ପାଇପାରିବେ, ହେଥିର୍ଲାଗି ପହଲା ତ ପ୍ୟାନ୍କେ କେନ୍ତି କରି ଆମେ ବାହାର କରିପାର୍ମା। ଅଧିକ ଅମଲ କାଜେ ମୂଲାକେ କାଁଟା କରାହେସି, ଯେନେ ପ୍ୟାନ୍ ଟିକେ ନିଗିଡ଼ି ଯାଉଥିବା, ଦୋର୍ସା ମ୍ୟାଟ୍ ଥିବା, ଆର୍ ଭର୍ମି କମ୍ପୋଷ୍ଟ ଖତର ବ୍ୟବହାର କରି କରି ଆମେ ମୂଲାକେ ଖୁବ୍ ଚାଷ୍ କରିପାର୍ମା। ଇ ଯେନ୍ ହାଇବ୍ରିଡ୍ କିସମ X35 ଏହାର ଖୁବ୍ ଗୁଡ଼ା ଗୁଣ ଅଛେ। ଇ କିସମର ମୂଲା ବୋଇଲେ 18 ନିକରି 22 cm ଲମ୍ତକ୍ ହେଇପାର୍ସି ଆର୍ ଇତାର ଓଜନ ବୋଇଲେ 300 ନିକରି 400 g ତକ୍ ହେଇପାର୍ସି। ଆର୍ ସବକନୁ ବଡ଼ କଥା ହେଲା, ଇ କିସମର ମୂଲା ବୋଇଲେ 22 to 25 ଭିତରେ ନେ ଅମଲ ହେଇପାର୍ସି। ଆର୍ ସବୁନେ ତ ରହିଲା ହେ ଲକ୍ଷ୍ମୀ ମାର କଥା, ଖାଲି ଚାଷ୍ କଲେ ତ ନେଇ ହେ, ଆମ୍କେ ଯଦି କେନ୍ତା କରି ଲାଭ ଟିକେ ମିଲିପାର୍ବା ବୋଇଲେ ଆମର୍ ବି ଟିକେ ଚାଷ୍ କର୍ବାର୍ ଲାଗି ଆଗ୍କେ ଟିକେ ଇଚ୍ଛା ଶକ୍ତି ବଢ଼ିପାର୍ସି। ଆର୍ ଇ କିସମ ଚାଷ୍ କଲେ ବୋଇଲେ ଚାଷୀକେ ଗୁଟେ ଏକର ପିଛା ବୋଇଲେ ପ୍ରାୟ 3 lakh ତକ୍ ଲାଭ ମିଲିପାର୍ସି। ତ ଇ ମୂଲାର ହାଇବ୍ରିଡ୍ କିସମ X35 ଗୁଟେ ଲାଭଜନକ ଚାଷ୍ ହେ। ଇ ଚାଷ୍ ବୋଇଲେ ଆମର୍ ଯେନ୍ ଛୁଟିଆ ଚାଷୀ ନେହେଲେ ମଧ୍ୟମ ଚାଷୀମାନ୍କେ ଖୁବ୍ ଲାଭ ମିଲିପାର୍ସି। ହେଥିର୍ଲାଗି ଇ କିସମ୍କେ ଚାଷ୍ କର୍ବାକେ ଆମର୍ ଚାଷୀ ଦଦା ନାନୀମାନେ ଏବେ ଖୁବ୍ ଇଚ୍ଛା କରୁଛନ୍।
1: ଶୁଣିଲେ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।

0: ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
1: ଦୌଡ଼ରେ ଆମେ ପ୍ରାୟତଃ କିଛି ଜିନିଷ ଭୁଲି ଯାଉ। ଯେତେବେଳେ କେହି ତୁମର ଯତ୍ନ ନିଅନ୍ତି ତମେ ଭଲ ଅନୁଭବ କର, ଯେପରିକି RBI ତମ ଅନକ୍ଲେମ୍ ଡିପୋଜିଟ୍ର ଯତ୍ନ ନିଏ।
2: ଅନକ୍ଲେମ୍ ଡିପୋଜିଟ୍ର ଅର୍ଥ ହେଉଛି ସେଇ ବ୍ୟାଙ୍କ ଆକାଉଣ୍ଟ ଯେଉଁଥିରେ 10 ବର୍ଷ କିମ୍ବା ଅଧିକ ସମୟ ପାଇଁ କୌଣସି ଅର୍ଥ କାରବାର ହେଇନାହିଁ। ଏହିପରି ଆକାଉଣ୍ଟ ଗୁଡ଼ିକ RBIର DEA ପାଣ୍ଠିକୁ ଯାଏ। ଆପଣଙ୍କ ବ୍ୟାଙ୍କର ଯେକୌଣସି ଶାଖା ପରିଦର୍ଶନ କରନ୍ତୁ, ଆପଣଙ୍କର KYC ଅଦ୍ୟତନ କରନ୍ତୁ ଏବଂ ଆପଣଙ୍କ ଅନକ୍ଲେମ୍ ରାଶି ଗୁଡ଼ିକୁ ଫେରସ୍ତ ପାଆନ୍ତୁ।
1: RBI କହିଛି ସଚେତନ ହୁଅନ୍ତୁ
2: ଆଉ ସତର୍କ ରୁହନ୍ତୁ।
3: मन की बात प्रधानमंत्री आकाशवाणी पर।
4: मेरी मन की बात के संबंध में अगर आप कुछ कहना चाहते हैं तो आप मन की बात आकाशवाणी संसद मार्ग नई दिल्ली, अगर चिट्ठी भी भेज देंगे और कुछ सुझाव देंगे वो जरूर मुझ तक पहुंच जाएगा और मैं जरूर उसको गंभीरता से लूंगा।
3: यदि आप माननीय प्रधानमंत्री को मन की बात के लिए कोई सुझाव देना चाहते हैं तो पता नोट करें। मन की बात आकाशवाणी संसद मार्ग नई दिल्ली 110000

ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା। ପ୍ରଥମେ ଶୁଣନ୍ତୁ ଓଡ଼ିଶୀ, ଶିଳ୍ପୀ ହେଲେ ନାରାୟଣ ରଥ, ଗୀତ ରଚନା ବନମାଳୀ।

ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ସମ୍ବଲପୁରୀ ଗୀତ। ଶିଳ୍ପୀ ହେଲେ ତ୍ରିଲୋଚନ ସୁନା। ଗୀତ ରଚନା କରିଛନ୍ତି ରତନ କୁମାର ପୂଜାରୀ।

फूलों के सुंदर कलिया भमर फूलों के सुंदर कलिया भमर।

ଶେଷ ହେଲା ବିଚିତ୍ରା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀ ପାଟଣା ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଏବଂ ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ କେନ୍ଦ୍ରରୁ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଜନଧନ ଯୋଜନା ନାଗରିକମାନଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି କହିଲେ ପ୍ରଧାନମନ୍ତ୍ରୀ। ରକ୍ଷାବନ୍ଧନ ପର୍ବ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନେପାଳରେ ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 469କୁ ବୃଦ୍ଧି, 1545ରୁ ଅଧିକ ନିଖୋଜ। ଭାରତ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି। ପୁଞ୍ଜିନିବେଶ ଓ ନବସୃଜନ ଇକୋସିଷ୍ଟମ ବୃଦ୍ଧି ଉଦ୍ଦେଶ୍ୟରେ ଆଜିଠାରୁ 6 ଦିନିଆ ଆମେରିକା ଗସ୍ତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିହାରରେ ବନ୍ୟା ପରିସ୍ଥିତିରେ ସୁଧାର ଆସୁଥିବା ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଜନଧନ ଯୋଜନା ଦେଶରେ ବ୍ୟାପକ ଅର୍ଥନୈତିକ ପରିବର୍ତ୍ତନ ସହ ଅଭୂତପୂର୍ବ ସଫଳତା ହାସଲ କରିଛି। ପିଏମ୍ ଜନଧନ ଯୋଜନାକୁ ଆଜି 12 ବର୍ଷ ପୂରଣ ହୋଇଥିବା ବେଳେ ସାମାଜିକ ଗଣମାଧ୍ୟମ

ଯୁକ୍ତରାଷ୍ଟ୍ରରେ ଶ୍ରୀ ମୋଦି କହିଛନ୍ତି ଏହି ଯୋଜନା ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ନାଗରିକମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। 2014 ଅଗଷ୍ଟ 28 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ ଜନଧନ ଯୋଜନାର ଶୁଭାରମ୍ଭ କରିଥିଲେ। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଏହି ଯୋଜନାରେ 69 କୋଟି 9 ଲକ୍ଷ ବ୍ୟାଙ୍କ ଖାତା ଖୋଲାଯାଇଛି। ଏଥିରେ 3,16,000 କୋଟିରୁ ଅଧିକ ଟଙ୍କା ଜମା କରାଯାଇଥିବା ଜଣାପଡ଼ିଛି। ଏହି ଯୋଜନାରେ ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳରେ 78% ଆକାଉଣ୍ଟ ଖୋଲାଯାଇଥିବା ବେଳେ 56% ମହିଳା ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ସକ୍ଷମ ହୋଇଛନ୍ତି। ଓଡ଼ିଶାରେ ଏପର୍ଯ୍ୟନ୍ତ ଏହି ଯୋଜନାରେ 2,42,34,041 ବ୍ୟାଙ୍କ ଖାତା ଖୋଲାଯାଇଥିବା ବେଳେ ଏଥିରେ 13,393 କୋଟିରୁ ଅଧିକ ଟଙ୍କା ଜମା ରହିଛି। 1,78,16,728 ଜଣ ହିତାଧିକାରୀଙ୍କୁ ରୂପେ କାର୍ଡ଼ ମଧ୍ୟ ପ୍ରଦାନ କରାଯାଇଛି। ପବିତ୍ର ରକ୍ଷାବନ୍ଧନ ପର୍ବ ଉପଲକ୍ଷେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକ ପରମ୍ପରାରେ

ଅଧିକ ଟଙ୍କା ଜମା ରହିଛି। 1,78,16,728 ଜଣ ହିତାଧିକାରୀଙ୍କୁ ରୂପେ କାର୍ଡ ମଧ୍ୟ ପ୍ରଦାନ କରାଯାଇଛି। ପବିତ୍ର ରକ୍ଷାବନ୍ଧନ ପର୍ବ ଉପଲକ୍ଷେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକ ପରମ୍ପରାରେ ଆଦିମ କାଳରୁ ରକ୍ଷାବନ୍ଧନ ପର୍ବ ଏକ ପ୍ରମୁଖ ଅଂଶ ପାଲଟିଛି। ରାଷ୍ଟ୍ରପତି କହିଛନ୍ତି, ସମୟକ୍ରମେ ରକ୍ଷାବନ୍ଧନ ଏକ ସାମାଜିକ ପର୍ବ ଭାବେ ପାଳିତ ହେବା ସହ ଭାଇ ଭଉଣୀ ମଧ୍ୟରେ ଥିବା ଅତୁଟ ସ୍ନେହ ଓ ସୁରକ୍ଷାର ବାର୍ତ୍ତା ପ୍ରସାର କରୁଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଏହି ପର୍ବ ଆମମାନଙ୍କ ଭିତରେ ଥିବା ବିଶ୍ୱାସ, ସହନଶୀଳତା ଏବଂ ପାରସ୍ପରିକ ସମ୍ପର୍କର ଦୃଢ଼ତା ଦର୍ଶାଇଥାଏ। ରାଷ୍ଟ୍ରପତି ନାଗରିକମାନଙ୍କୁ ସମାଜ ଓ ଦେଶର ସୁରକ୍ଷା ଲାଗି ଆହ୍ୱାନ ଦେବା ସହ ବିକଶିତ ଭାରତ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ରକ୍ଷାବନ୍ଧନ ପର୍ବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ସ୍ନେହ, ପ୍ରେମ ଓ ଏକତ୍ର ରହିବାର ପ୍ରେରଣା ଏହି ପର୍ବର ମୂଳ ଉଦ୍ଦେଶ୍ୟ। ସମସ୍ତଙ୍କ ଜୀବନରେ ଏହି ପର୍ବ ଆନନ୍ଦ ଆଣିଦେଉ ବୋଲି ସେ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସଫଳତା କାମନା କରିଛନ୍ତି। ସେ କହିଛନ୍ତି, ଆମମାନଙ୍କ ମଧ୍ୟରେ ଥିବା ସ୍ନେହ, ପ୍ରେମ ଏବଂ ପାରସ୍ପରିକ ବିଶ୍ୱାସ ଦୃଢ଼ ହୋଇ ରହିଥାଉ। ନେପାଳରେ ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 469କୁ ବୃଦ୍ଧି ପାଇଛି। ନେପାଳ ତିଦ୍ଧତ୍ ଅଞ୍ଚଳରେ ସୀମାରେଖାର ଉଭୟ ପାର୍ଶ୍ୱରେ 1,545ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ଦିଆଯାଇଛି। ଉଦ୍ଧାରକାରୀ ଦଳ ବିଭିନ୍ନ ନଦୀ ତଟବର୍ତ୍ତୀ ଅଞ୍ଚଳ ଓ ଅନ୍ୟାନ୍ୟ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ବିଶେଷ କରି ବିଭିନ୍ନ କୋଠାବାଡ଼ି ସମେତ ନଦୀର ନିମ୍ନ ଜଳଧାରାଗୁଡ଼ିକର ସନ୍ଧାନ କାର୍ଯ୍ୟ ଜାରି ରହିଛି। ତେବେ ଭୋଟେ କୋଶି ନଦୀରେ ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ଏକ ନୂଆ ବନ୍ଧ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଜଣାପଡ଼ିଛି। ଇତିମଧ୍ୟରେ ନେପାଳର ସୁରକ୍ଷା ଅଧିକାରୀମାନେ ବିଭିନ୍ନ ପ୍ରଭାବିତ ଜିଲ୍ଲାଗୁଡ଼ିକରୁ 800 ଜଣଙ୍କୁ ଉଦ୍ଧାର କରିଛନ୍ତି। ଆଜି ସକାଳେ ଚୀନ୍ର ଦକ୍ଷିଣ ପଶ୍ଚିମ ସିଚୁଆନ୍ ଅଞ୍ଚଳରେ 5.1 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି, ଫଳରେ ନେପାଳରେ ପୁଣି ବନ୍ୟା ସୃଷ୍ଟି ହେବା ନେଇ ସତର୍କତା ଜାରି କରାଯାଇଛି। ସେଠାକାର କର୍ତ୍ତୃପକ୍ଷ ତ୍ରିଶୂଳୀ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନେପାଳ ପୁଲିସର ସୂଚନା ଅନୁଯାୟୀ ତିଦ୍ଧତ୍ ପାର୍ଶ୍ୱରେ ଥିବା ଏକ ଜଳାଶୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ସେଠାକାର ଅଧିବାସୀ ସୁରକ୍ଷାକର୍ମୀ ଏବଂ ଉଦ୍ଧାରକାରୀ ଦଳଙ୍କୁ ନିରାପଦ ସ୍ଥାନକୁ ଚାଲିଯିବା ଲାଗି କୁହାଯାଇଛି। ତ୍ରିଶୂଳୀ ଏବଂ ରାସୁଆ ମଧ୍ୟରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଛି। ଭୟଙ୍କର ବନ୍ୟାରେ ଲୋକମାନେ ନିଜ ବାସଗୃହ, ଦୋକାନ ସମେତ ସମ୍ପର୍କୀୟମାନଙ୍କୁ ହରାଇଥିବାର ଖବର ହସ୍ତଗତ ହେବାରେ ଲାଗିଛି। ଇତିମଧ୍ୟରେ ଭାରତ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ 290 ଜଣ ଭାରତୀୟ ନାଗରିକଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନାହିଁ। ସେମାନଙ୍କୁ ଠାବ କରିବା ଓ ଉଦ୍ଧାର କରିବା ଲାଗି ଉଦ୍ଧାରକାରୀ ଦଳ ଉଦ୍ୟମ ଜାରି ରଖିଛନ୍ତି। ସୂଚନା ଅନୁଯାୟୀ ଭାରତୀୟ ଉଦ୍ଧାରକାରୀମାନେ ତ୍ରିଶୂଳୀ 1 ଅଞ୍ଚଳରୁ 63 ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିବା ବେଳେ ତାମିଲନାଡୁର 21 ଜଣଙ୍କୁ ଉଦ୍ଧାର କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ମନ୍ତ୍ରଣାଳୟ ପକ୍ଷରୁ ନେପାଳ ସରକାର, ଅନ୍ୟାନ୍ୟ ମନ୍ତ୍ରଣାଳୟ, ରାଜ୍ୟ ସରକାର, ପର୍ଯ୍ୟଟନ ପରିଚାଳକ ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରଖାଯାଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ନିମନ୍ତେ ଏକ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କଠାରୁ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିବା ସହିତ ସମସ୍ତ ମାନବୀୟ ସହାୟତା ଯୋଗାଇ ଦେବା ଲାଗି ଆଶ୍ୱାସନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ 4 ଦିନିଆ ଉଜବେକିସ୍ତାନ ଏବଂ କିରଗିଜସ୍ତାନ ଗସ୍ତରେ ଯିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ସିବି ଜର୍ଜ କହିଛନ୍ତି, ଉଜବେକିସ୍ତାନ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଏହି ଗସ୍ତ କରିବେ। ଗସ୍ତ କାଳରେ ଶ୍ରୀ ମୋଦି ଉଜବେକିସ୍ତାନ ରାଷ୍ଟ୍ରପତି ମିର୍ଜିଓ ୟେଭ୍ଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିବେ। ଉଜବେକିସ୍ତାନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ତାସ୍କେଣ୍ଟଠାରେ ଶାସ୍ତ୍ରୀ ମେମୋରିଆଲ୍ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। କିରଗିଜସ୍ତାନରେ ପ୍ରଧାନମନ୍ତ୍ରୀ ଚଳିତ ମାସ 31 ତାରିଖରେ 26ତମ ସାଂଘାଇ ସହଯୋଗ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠାରୁ 6 ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି। ଗସ୍ତ କାଳରେ ଶ୍ରୀମତୀ ସୀତାରମଣ ଚିକାଗୋ ଓ ନ୍ୟୁୟର୍କ ସମେତ ଅନ୍ୟ କେତେକ ସହର ଗସ୍ତ କରିବେ। ଚିକାଗୋଠାରେ ଅର୍ଥମନ୍ତ୍ରୀ, ପ୍ରମୁଖ ପୁଞ୍ଜିନିବେଶକାରୀ, ସିଇଓ ଏବଂ ଘରୋଇ କ୍ଷେତ୍ରଗୁଡ଼ିକର ଅଧ୍ୟକ୍ଷ ତଥା ବରିଷ୍ଠ ପ୍ରତିନିଧିମାନଙ୍କ ସହ ଏକ ରାଉଣ୍ଡ ଟେବୁଲ୍ ବୈଠକରେ ଯୋଗଦେବେ। ଶ୍ରୀମତୀ ସୀତାରମଣ ଚିକାଗୋଠାରେ ବିଭିନ୍ନ କମ୍ପାନୀର ସିଇଓ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ କାଳରେ ଭାରତରେ ନିବେଶ ସୁଯୋଗ, ଅର୍ଥନୈତିକ ଉଦାରୀକରଣ ଏବଂ ଭାରତର ଦ୍ରୁତ ବିକାଶ ଲାଭ କରୁଥିବା ଷ୍ଟାର୍ଟଅପ୍ ଓ ନବସୃଜନ ଇକୋସିଷ୍ଟମ ସମ୍ପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

0: ଦେଶରେ ଏବେ 7ଟି ସ୍ଥାନରେ 24ଟି ପରମାଣୁ ଶକ୍ତି ସମ୍ପନ୍ନ ରିଆକ୍ଟରରୁ 8.78 ଜିଗାୱାଟ୍ ଶକ୍ତି ଉତ୍ପନ୍ନ ହେଉଛି। ପରମାଣୁ ଶକ୍ତି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 9ଟି ଅତିରିକ୍ତ ରିଆକ୍ଟର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଭାରତ ବିକାଶ ଯାତ୍ରାରେ ପରମାଣୁ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବେ ଉଭା ହୋଇଛି। ଏହା ବିଦ୍ୟୁତ୍ ଉତ୍ପାଦନ ସମେତ ସ୍ୱାସ୍ଥ୍ୟ, କୃଷି ଏବଂ ବିଭିନ୍ନ ଶିଳ୍ପ ପ୍ରକ୍ରିୟାରେ ବ୍ୟବହାର କରାଯାଉଛି। ବିକଶିତ ଭାରତ ଲାଗି ପରମାଣୁ ଶକ୍ତି ମିଶନ ଜରିଆରେ 2047 ସୁଦ୍ଧା 100 ଗିଗାୱାଟ୍ ପରମାଣୁ ଶକ୍ତି ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଏ କ୍ଷେତ୍ରରେ ନିରାପତ୍ତାକୁ ପ୍ରାଥମିକତା ଦିଆଯାଉଛି। ପରମାଣୁ ରିଆକ୍ଟର କ୍ଷେତ୍ରରେ ବହୁମୁଖ୍ୟ ସୁରକ୍ଷା ବ୍ୟବସ୍ଥା ସହ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ତାଙ୍କର 137ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। ବିହାରରେ ବନ୍ୟା ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଉଛି। ନେପାଳରେ ଭୟଙ୍କର ବନ୍ୟା ସୃଷ୍ଟି ହେବା ପରେ ବିଭିନ୍ନ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ବୁଧବାର ରାତିରୁ ଗଣ୍ଡକ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଗତକାଲିଠାରୁ ଏହା ହ୍ରାସ ପାଇବାରେ ଲାଗିଛି। ବାଲ୍ମୀକି ନଗର ବ୍ୟାରେଜ୍ ଦେଇ ଆଜି ସକାଳ 6:00 ସୁଦ୍ଧା 69,800 କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ସୂଚନା ଦିଆଯାଇଛି। ବିହାର ଉପମୁଖ୍ୟମନ୍ତ୍ରୀ ତଥା ଜଳସମ୍ପଦ ମନ୍ତ୍ରୀ ବିଜୟ କୁମାର ଚୌଧୁରୀ କହିଛନ୍ତି ଏବେ ବିଭିନ୍ନ ନଦୀରେ ଜଳ ପ୍ରବାହ ସ୍ଥିର ରହିଛି। ଗଣ୍ଡକ ନଦୀ ବନ୍ୟା ଦ୍ୱାରା ପ୍ରଭାବିତ 8ଟି ଯାକ ଜିଲ୍ଲାରେ ସତର୍କତା ଅବଲମ୍ବନ କରାଯାଉଛି। ଜଳସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ଘାଇ ଅଞ୍ଚଳରେ 24 ଘଣ୍ଟିଆ ପହରା ବ୍ୟବସ୍ଥା କରାଯାଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ପଞ୍ଜାବର ଉମୁରା ନଙ୍ଗଲଠାରେ କିଷାନ ଚୌପାଲରେ ଯୋଗ ଦେଇଛନ୍ତି। ସୂଚନା ଅନୁଯାୟୀ ମନ୍ତ୍ରୀ ଶ୍ରୀ ଚୌହାନ ପ୍ରଥମେ ସ୍ୱର୍ଣ୍ଣ ମନ୍ଦିର ଯାଇ ପ୍ରାର୍ଥନା କରିବା ସହ ସେଠାକାର ସେବା କାର୍ଯ୍ୟରେ ସାମିଲ ହୋଇଥିଲେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଜନଧନ ଯୋଜନା ନାଗରିକମାନଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି କହିଲେ ପ୍ରଧାନମନ୍ତ୍ରୀ। ରକ୍ଷାବନ୍ଧନ ପର୍ବ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନେପାଳରେ ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 469କୁ ବୃଦ୍ଧି, 1,545ରୁ ଅଧିକ ନିଖୋଜ। ଭାରତ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି। ପୁଞ୍ଜିନିବେଶ ଓ ନବସୃଜନ ଇକୋସିଷ୍ଟମ ବୃଦ୍ଧି ଉଦ୍ଦେଶ୍ୟରେ ଆଜିଠାରୁ 6-ଦିନିଆ ଆମେରିକା ଗସ୍ତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିହାରରେ ବନ୍ୟା ପରିସ୍ଥିତିରେ ସୁଧାର ଆସୁଥିବା ସୂଚନା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani. I am Anuja Kumar with the Midday News. The headlines. Prime Minister Narendra Modi says Jan Dhan Yojana is playing a significant role in advancing financial inclusion and empowering people. Death toll in devastating Nepal-Tibet flash floods rises to 469. Over 1,500 people remain missing on both sides of border. External Affairs Ministry informs 290 Indian nationals in Nepal remain uncontactable. Rescue and evacuation efforts underway in flood-hit areas. Fresh flood warning issued in Nepal as 5.1 magnitude earthquake hits Sichuan province of China. Finance Minister Nirmala Sitharaman to be on a 6-day visit to US beginning today. And India's Vilavan Senthil Kumar to take on Balázs Farkas of Hungary in the final of PSA Budapest Squash Open tonight. And now the news in detail. Prime Minister Narendra Modi has said that the Jan Dhan Yojana has delivered unprecedented scale and transformative outcomes with an unparalleled impact in the last 12 years. In a social media post, Mr. Modi said that Jan Dhan Yojana is playing a significant role in advancing financial inclusion and empowering people across the country. Under the Pradhan Mantri Jan Dhan Yojana, more than 59 crore accounts have been opened so far, with total deposits amounting to 3,17,000 crore rupees. The scheme was launched by Prime Minister Modi on this day in 2014. As the world's largest financial inclusion initiative, the scheme continues to redefine access to banking for all Indians. We have a report.

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତିରେ 1,03,26,000ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 5,000 କୋଟିରୁ ଅଧିକ ଟଙ୍କାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ନୟାଗଡ଼ ଚିନି କାରଖାନାର ପୁନଃ କାର୍ଯ୍ୟକ୍ଷମ ନେଇ ଘୋଷଣା। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ପୂରିଲା 12 ବର୍ଷ। ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ନାଗରିକଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି କହିଲେ ପ୍ରଧାନମନ୍ତ୍ରୀ। ଭାରତର ପ୍ରାଚୀନ ଓ ସମୃଦ୍ଧ ଭାଷା ସଂସ୍କୃତିର ଗୌରବକୁ ସ୍ମରଣ କରିବା ପାଇଁ ଶ୍ରାବଣ ପୂର୍ଣ୍ଣିମା ତିଥିରେ ଆଜି ପାଳିତ ହେଉଛି ବିଶ୍ୱ ସଂସ୍କୃତ ଦିବସ ଏବଂ ପୁରୀ ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କୁ ରାକ୍ଷୀ ଲାଗି ସହ ପ୍ରଭୁ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ଭାଇ ଭଉଣୀର ସମ୍ପର୍କକୁ ନିବିଡ଼ କରିବାରେ ରାକ୍ଷୀ ପୂର୍ଣ୍ଣମୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। ରକ୍ଷାବନ୍ଧନ ପରେ ଭଉଣୀର ସୁରକ୍ଷା ପାଇଁ ଭାଇଟିଏ ପ୍ରତିବଦ୍ଧ ରହିଥାଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନୟାଗଡ଼ ଜିଲ୍ଲା ଲାଠିପଡ଼ା ଟାଙ୍ଗି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରକ୍ଷାବନ୍ଧନର ଉପହାର ସଦୃଶ ଆଜି ରାଜ୍ୟର ସମସ୍ତ ସୁଭଦ୍ରା ଭଉଣୀମାନଙ୍କୁ 5,000ରୁ ଅଧିକ କୋଟିର ଅର୍ଥରାଶି ଦିଆଯାଇଛି। ମା' ସୁଭଦ୍ରା ହେଉଛନ୍ତି ନାରୀ ଶକ୍ତି ଓ ଓଡ଼ିଆଙ୍କ ସ୍ୱାଭିମାନର ପ୍ରତୀକ। ରାଜ୍ୟର ପ୍ରତ୍ୟେକ ମହିଳାଙ୍କର ସୁରକ୍ଷା ଓ ସମ୍ମାନ ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
1: ଆଜି ନୟାଗଡ଼ର ଏହି ପବିତ୍ର ମାଟିରେ ଓଡ଼ିଶାର 1,03,26,162 ଜଣ ଭଉଣୀମାନଙ୍କୁ 5,000 ଟଙ୍କା ଲେଖାଏଁ ଯୋଉ ପଞ୍ଚମ କିସ୍ତି ପ୍ରଦାନ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ଆଜିର ଏହି କାର୍ଯ୍ୟକ୍ରମରେ ସମୁଦାୟ 5,163 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସବୁ ଯୋଗ୍ୟ ହିତାଧିକାରୀଙ୍କର ବ୍ୟାଙ୍କ ଖାତାକୁ ପହଞ୍ଚିଗଲା। ସୁଭଦ୍ରା ଯୋଜନା କେବଳ ଏକ ଟଙ୍କା ଆବଣ୍ଟନ କରିବାର ଅବସର ନୁହେଁ, ଏହା ହେଉଛି ନାରୀ ସଶକ୍ତିକରଣର ପ୍ରତୀକ।
0: ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତିରେ 1,03,26,162 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ଅର୍ଥରାଶି ପ୍ରଦାନ କରାଯାଇଛି। ପ୍ରଥମଥର ପାଇଁ ରାଜ୍ୟର 1,21,054 ଜଣ ମହିଳାଙ୍କୁ ସୁଭଦ୍ରା ଯୋଜନାର ସହାୟତା ରାଶି ପ୍ରଦାନ କରାଯାଇଛି। ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକକାଳୀନ 5ଟି କିସ୍ତି ମିଳିଛି। ସୁଭଦ୍ରା ଅର୍ଥରାଶି ମହିଳାଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର କରିବାରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ସୁଭଦ୍ରା ଅର୍ଥରାଶି ମହିଳାଙ୍କୁ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା, ପିଲାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ପରିଚାଳନା ଏବଂ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ମହିଳାଙ୍କୁ ସଶକ୍ତ କରିବା ସହ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ ଦିଗରେ ସୁଭଦ୍ରା ଯୋଜନା ବିକାଶର ମୂଳପିଣ୍ଡ ହେବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
2: ସୁଭଦ୍ରା କେବଳ ଏକ ଆର୍ଥିକ ଅନୁଦାନ ନୁହେଁ, ସୁଭଦ୍ରା ହେଉଛି ଭରସାର, ସୁଭଦ୍ରା ହେଉଛି ବିଶ୍ୱାସର, ସୁଭଦ୍ରା ହେଉଛି ସ୍ୱାବଲମ୍ବନର, ସୁଭଦ୍ରା ହେଉଛି ଶକ୍ତିର ପ୍ରତୀକ। ମା ସୁଭଦ୍ରାଙ୍କ ଆଶୀର୍ବାଦ ଆପଣ ସମସ୍ତଙ୍କୁ ଘଣ୍ଟ ଘୋଡ଼ାଇ ରଖୁ, ଏହା ମୋ ମଞ୍ଚରୁ ଆପଣମାନଙ୍କୁ କହୁଛି ଏବଂ ଆଶ୍ୱାସନା ଦେଉଛି।
0: ଭଦ୍ରକର ଜଣେ ସୁଭଦ୍ରା ଯୋଜନାର ହିତାଧିକାରୀ ଶ୍ରଦ୍ଧାଞ୍ଜଳି ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
3: ଆଜି ଯେଉଁ ଆମର ସୁଭଦ୍ରାର ଯୋଜନା ପଞ୍ଚମ କିସ୍ତି ମିଳୁଛି, ଯେତେବେଳେ ପ୍ରଥମ କିସ୍ତି ମିଳିଥିଲା ତ ମୁଁ ମୋର ସେଇ ପଇସାରେ ମୋର ଗୋଟେ ଅର୍ଗାନିକ ବିଜନେସ୍ ଷ୍ଟାର୍ଟ କରିଥିଲି, ଯେଉଁଟାକି ଅର୍ଗାନିକ ସୋପ୍ସ ଆଉ ଶ୍ୟାମ୍ପୁର ବିଜନେସ୍। ସେଥିପାଇଁ ମୁଁ ଧନ୍ୟବାଦ ଦେବି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଆଉ ଉପମୁଖ୍ୟମନ୍ତ୍ରୀ, ଯେଉଁଥିରେ ଆମ ଭଳି ନାରୀମାନଙ୍କୁ ଛୋଟ ଛୋଟ କିଛି ଏମାଉଣ୍ଟ ଦେଇ ଆମର ଗୋଟେ ହୋମ୍ ବେସ୍ ବିଜନେସ୍ ଷ୍ଟାର୍ଟ କରିଛନ୍ତି।
0: କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ସହ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର, କନ୍ଧମାଳ ସାଂସଦ ସୁକାନ୍ତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ରକ୍ଷାବନ୍ଧନ ତଥା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ବାଚସ୍ପତି ସୁରମା ପାଢ଼ୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି। ସୁଭଦ୍ରା ଅର୍ଥରାଶି ପ୍ରଦାନ ଅବସରରେ ନୟାଗଡ଼ ଜିଲ୍ଲାରେ ବନ୍ଦ ପଡ଼ିଥିବା ଚିନି କଳର ପୁନଃ କାର୍ଯ୍ୟକ୍ଷମ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ରାଷ୍ଟ୍ରାୟତ୍ତ କମ୍ପାନୀ ଦ୍ୱାରା ଚିନି କଳ କାର୍ଯ୍ୟକ୍ଷମ ନେଇ ସହମତି ଜଣାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ନୟାଗଡ଼ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି। ଖୁବ୍ଶୀଘ୍ର ଏହି ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଆଜି 12 ବର୍ଷ ପୂର୍ଣ୍ଣ ହୋଇଛି। ଗତ 12 ବର୍ଷ ମଧ୍ୟରେ ଏହି ଯୋଜନା ଦେଶରେ ବ୍ୟାପକ ପରିବର୍ତ୍ତନ ସହ ଅଭୂତପୂର୍ବ ସଫଳତା ହାସଲ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ଏହି ଯୋଜନା ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ନାଗରିକମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା

ନିର୍ବାହ କରିଛି। 2014 ଅଗଷ୍ଟ ମାସ 28 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ ଜନଧନ ଯୋଜନାର ଶୁଭାରମ୍ଭ କରିଥିଲେ। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଏହି ଯୋଜନାରେ 99.9 କୋଟି ବ୍ୟାଙ୍କ ଖାତା ଖୋଲାଯାଇଛି। ଏଥିରେ 3,16,000 କୋଟିରୁ ଅଧିକ ଟଙ୍କା ଜମା କରାଯାଇଥିବା ଜଣାପଡ଼ିଛି। ବିଶ୍ୱର ସର୍ବବୃହତ୍ ଆର୍ଥିକ ଅନ୍ତର୍ଭୁକ୍ତି ପଦକ୍ଷେପ ସ୍ୱରୂପ ପିଏମ୍ ଜନଧନ ଯୋଜନା ସମସ୍ତ ଭାରତୀୟଙ୍କୁ ବ୍ୟାଙ୍କିଙ୍ଗ୍ ସେବା ସହ ଯୋଡ଼ିବା, ମହିଳାଙ୍କୁ ସଶକ୍ତ କରିବା, ଡିବିଟିକୁ ସୁଦୃଢ଼ କରିବା ଓ ବ୍ୟାଙ୍କ ଖର୍ଚ୍ଚ ହ୍ରାସ କରିବାରେ ସଫଳ ହୋଇଛି। ଏହି ଯୋଜନାରେ ଗ୍ରାମୀଣ ଏବଂ ଅର୍ଦ୍ଧସହରାଞ୍ଚଳରେ 78% ଆକାଉଣ୍ଟ ଖୋଲାଯାଇଥିବା ବେଳେ 56% ମହିଳା ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ସକ୍ଷମ ହୋଇଛନ୍ତି। ବର୍ତ୍ତମାନ ପ୍ରାୟ ପ୍ରତ୍ୟେକ ଗାଁ ଓ ସହରଠାରୁ 5 କିଲୋମିଟର ଦୂରତା ମଧ୍ୟରେ ବ୍ୟାଙ୍କିଙ୍ଗ୍ ସୁବିଧା ଉପଲବ୍ଧ ହେଉଛି, ଯାହାକି ଦେଶର ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ପାଇଁ ଆର୍ଥିକ ସୁବିଧା ଯୋଗାଇବାରେ ସହାୟକ ହେଉଛି। ଓଡ଼ିଶାରେ ଏପର୍ଯ୍ୟନ୍ତ ଏହି ଯୋଜନାରେ 2,42,36,41 ବ୍ୟାଙ୍କ ଖାତା ଖୋଲାଯାଇଥିବା ବେଳେ ଏଥିରେ 13,393 କୋଟିରୁ ଅଧିକ ଟଙ୍କା ଜମା ରହିଛି। 1,78,16,728 ଜଣ ହିତାଧିକାରୀଙ୍କୁ ରୂପେ କାର୍ଡ ମଧ୍ୟ ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତର ପ୍ରାଚୀନ ଓ ସମୃଦ୍ଧ ଭାଷା ସଂସ୍କୃତିର ଗୌରବ, ମହତ୍ତ୍ୱ ଓ ଐତିହ୍ୟକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣମୀକୁ ବିଶ୍ୱ ସଂସ୍କୃତ ଦିବସ ଭାବେ ପାଳନ କରାଯାଇଥାଏ। ସଂସ୍କୃତ ଭାଷାକୁ ଭାରତୀୟ ଜ୍ଞାନ ଓ ସଂସ୍କୃତିର ମୁଖ୍ୟ ଆଧାର ଭାବେ ବିବେଚନା କରାଯାଏ। ବେଦ, ଉପନିଷଦ, ରାମାୟଣ, ମହାଭାରତ, ପୁରାଣ, ଦର୍ଶନ, ଆୟୁର୍ବେଦ ଓ ବିଭିନ୍ନ ଶାସ୍ତ୍ରୀୟ ଗ୍ରନ୍ଥ ସଂସ୍କୃତ ଭାଷାରେ ରଚନା କରାଯାଇଛି। ଏହି ଭାଷା ଭାରତର ପ୍ରାଚୀନ ଜ୍ଞାନ ପରମ୍ପରାକୁ ସଂରକ୍ଷଣ କରିବା ସହ ଭାରତୀୟ ସାହିତ୍ୟ, ଦର୍ଶନ, ବିଜ୍ଞାନ ଓ କଳାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ସଂସ୍କୃତ ଭାରତର ଜ୍ଞାନ, ଦର୍ଶନ ଓ ସଭ୍ୟତାର ଏକ ଚିରନ୍ତନ ଭାଷା। ସଂସ୍କୃତର ଅମୂଲ୍ୟ ଐତିହ୍ୟର ସଂରକ୍ଷଣ, ପ୍ରଚାର ଓ ପ୍ରସାର ପାଇଁ ସମସ୍ତେ ଆଗେଇ ଆସିବାକୁ ଉପରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ସଂସ୍କୃତ ଭାରତର ଜ୍ଞାନ, ଚିନ୍ତନ ଓ ସୃଜନଶୀଳତାର ଏକ ନିରନ୍ତର ବାହକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶ ଓ ବିଦେଶରେ ସଂସ୍କୃତ ଶିକ୍ଷା ଓ ଶିକ୍ଷାଦାନ ସହ ଜଡ଼ିତ ଏବଂ ଏହାର ଚିରନ୍ତନ ଜ୍ଞାନ ଭଣ୍ଡାରକୁ ଭବିଷ୍ୟତ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ କାର୍ଯ୍ୟରତ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି, ସଂସ୍କୃତ ଭାରତ ପ୍ରାଚୀନ ଜ୍ଞାନ ପରମ୍ପରା, ଦର୍ଶନ, ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧ ପୃଷ୍ଠପୋଷକତା ଗ୍ରହଣ କରେ। ଏହାର ଶାଶ୍ୱତ ବିଚାରଧାରା ଏବଂ ବୈଜ୍ଞାନିକ ଦୃଷ୍ଟିକୋଣ ଆଜି ମଧ୍ୟ ମାନବ ସଭ୍ୟତାକୁ ନୂତନ ଦିଗ୍ଦର୍ଶନ ପ୍ରଦାନ କରୁଛି। ପବିତ୍ର ଗହ୍ମାପୂର୍ଣ୍ଣମୀ ଅବସରରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରାକ୍ଷୀ ଲାଗି ନୀତି ସହ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇ ଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ଲାଗି କରାଇବେ। ଶ୍ରୀମନ୍ଦିର ପାଟରା ବିଷୋଇ ସେବକଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ସିଂହାରୀ ସେବକମାନେ ମହାପ୍ରଭୁଙ୍କୁ ଲାଗି କରାଇବାର ପରମ୍ପରା ରହିଛି। ଆଜି ମଧ୍ୟ ପ୍ରଭୁ ସୁଦର୍ଶନ ଚାରି ଆଶ୍ରମକୁ ବିଜେ କରିବେ। ମାର୍କଣ୍ଡ ପୁଷ୍କରିଣୀରେ ବଳଭଦ୍ରଙ୍କ ଜନ୍ମ ନୀତି ଅନୁଷ୍ଠିତ ହେବ। କେନ୍ଦ୍ରାପଡ଼ା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ପଲିଶ୍ରୀ ମହିଳା ସମିତି ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନର ମିଳିତ ସହଯୋଗରେ ରକ୍ଷାବନ୍ଧନ ପାଳନ କରାଯାଇଛି। ପରିବାରଠାରୁ ଦୂରରେ ରହୁଥିବା ଅନ୍ତେବାସୀଙ୍କ ମନରେ ଭାଇ ଭଉଣୀର ସ୍ନେହ ଓ ପାରିବାରିକ ଭାବନାକୁ ଉଜ୍ଜୀବିତ କରିବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀକୁ ସ୍ମରଣ କରି ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ସୁବର୍ଣ୍ଣପୁର ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେଉଛି। ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଛନ୍ତି। ତିନି ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଉତ୍ସବରେ ବିଭିନ୍ନ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 30 ତାରିଖ ରବିବାର ଦିନ ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 137ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବା ନେଇ 3ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବାଦ ଶେଷ ପୂର୍ବରୁ ପୁଣିଥରେ ମୁଖ୍ୟ ସମ୍ବାଦ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତିରେ 1,03,26,000ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 5,000 କୋଟିରୁ ଅଧିକ ଟଙ୍କାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ନୟାଗଡ଼ ଚିନି କାରଖାନାର ପୁନଃ କାର୍ଯ୍ୟକ୍ଷମ ନେଇ ଘୋଷଣା। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ପୂରିଲା 12 ବର୍ଷ। ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ନାଗରିକଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି କହିଲେ ପ୍ରଧାନମନ୍ତ୍ରୀ। ଏବଂ ପୁରୀ ଶ୍ରୀମନ୍ଦିରରେ ଗହ୍ମାପୂର୍ଣ୍ଣମୀ ଅବସରରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଶ୍ରେୟା ଘୋଷାଲ ଏବଂ ଅଭିଜିତ ଭଟ୍ଟାଚାର୍ଯ୍ୟ। ଗୀତ ରଚନା କରିଛନ୍ତି ରାଜୀବ ପନ୍ୱାଲ। ସଙ୍ଗୀତ ନିର୍ଦ୍ଦେଶନା ଲଳିତ ପଣ୍ଡିତ। କଥାଚିତ୍ର ବେଶରମ।

ସେ ସରି ଶୁଣନ୍ତୁ ରାଓତା କଥାଚିତ୍ରରୁ ଏହି ଗୀତଟି। ଦ୍ୱୈତକଣ୍ଠରେ ଗାଇଛନ୍ତି ଅରିଜିତ ସିଂ ଏବଂ ନିକିତା ଗାନ୍ଧୀ। ଗୀତ ରଚନା ଇର୍ଶାଦ କାମିଲ, ସଙ୍ଗୀତ ପ୍ରୀତମ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜ୍ ଅନ୍ ଏଆର୍ ଏପ୍ ମାଧ୍ୟମରେ। ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ଅପରାହ୍ନ 5:00 ହେବାକୁ ଯାଉଛି। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ NCERT ତଥା CIET ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆଜିର ଏହି ସୁନେଲି ସନ୍ଧ୍ୟାରେ ଆପଣ ସମସ୍ତଙ୍କୁ ଆମ ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ସମ୍ଭାବନାରେ ସ୍ୱାଗତ କରୁଛି। ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ଲିପ୍ସା। ଯୁବବନ୍ଧୁ, ଗୋଟିଏ ରାକ୍ଷୀ କେବଳ ହାତରେ ବନ୍ଧା ଏକ ସୂତା ନୁହେଁ, ଏହା ହେଉଛି ଗୋଟିଏ ପ୍ରତିଶ୍ରୁତି। ଯେତେବେଳେ ଭାଇ ଭଉଣୀକୁ କହିଥାଏ ତୁମେ ଆଗକୁ ବଢ, ମୁଁ ତୁମ ସାଥିରେ ଅଛି, ତେବେ ବନ୍ଧୁ କଣ, ମୁଁ ଜାଣେ ଆପଣ ସମସ୍ତଙ୍କ ମନରେ ପାଳନ କରିସାରିଥିବା ରାକ୍ଷୀ ପୂର୍ଣ୍ଣିମାର ସୁନ୍ଦର ସ୍ମୃତି ଏବେ ବି ତାଜା ରହିଛି ବୋଲି। କେଉଁଠି ଜଣେ ଭଉଣୀ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଛି, କେଉଁଠି ଭାଇ ଭଉଣୀଙ୍କୁ ଉପହାର ଦେଇଛନ୍ତି, କେଉଁଠି ଦୂରରେ ଥିବା ଭାଇ ପାଇ ଭଉଣୀ ଭିଡିଓ କଲ୍ରେ ରାକ୍ଷୀ ଦେଖେଇଛି, ଆଉ କେଉଁ ଘରେ ବର୍ଷ ପରେ ଭାଇ ଭଉଣୀ ଏକାଠି ହୋଇ ପୁରୁଣା ଦିନର କଥା ମନେ ପକାଉଛନ୍ତି। ରାକ୍ଷୀର ଏହି ସମ୍ପର୍କରେ ଥାଏ ଭଲ ପାଇବା, ଥାଏ ଭରସା, ଥାଏ ନିରବ ପ୍ରତିଶ୍ରୁତି। ଯେତେ କଷ୍ଟ ଆସୁ ଆମେ ପରସ୍ପରଙ୍କ ପାଖରେ ରହିବା, ଆଉ ଜାଣନ୍ତି ଜୀବନରେ ଆଗକୁ ବଢିବା ପାଇଁ ଏହି ଭରସା ହିଁ ତ ସବୁଠାରୁ ଦରକାର। ଏହି ସୁନ୍ଦର ମୁହୂର୍ତ୍ତରେ କେତେ ଭଉଣୀ ଯେ ନିଜ ଭାଇକୁ ରାକ୍ଷୀ ବାନ୍ଧି କହିଥିବେ ଭାଇ ତୁ ଭଲ ଚାକିରିଟିଏ ପାଇଯା, ନିଜ ସ୍ୱପ୍ନ ପୂରଣ କର। କେତେ ଭାଇ ନିଜ ଭଉଣୀଙ୍କୁ ବି କହିଥିବେ ତୁ ପାଠ ପଢ଼, ନିଜ ପାଦରେ ଠିଆ ହ, ତୋ ସ୍ୱପ୍ନକୁ କେବେ ଛାଡିବୁ ନାହିଁ। ଏହି କଥା ଗୁଡିକ ହୁଏତ ଛୋଟ, କିନ୍ତୁ ଏହି ଛୋଟ ଛୋଟ କଥା ହିଁ ଅନେକ ସମୟରେ ଜଣେ ଯୁବକ ବା ଯୁବତୀଙ୍କୁ ନୂଆ ଆଶା ଦିଏ। କାରଣ ଆମ ଘରେ କେବଳ ଆମର ସ୍ୱପ୍ନ ନଥାଏ, ଆମ ସ୍ୱପ୍ନ ସହିତ ବାପା ମାଙ୍କ ଆଶା ଥାଏ, ଭାଇ ଭଉଣୀଙ୍କ ଭରସା ଥାଏ, ପରିବାରର ଅନେକ ଆଶୀର୍ବାଦ ଥାଏ। ଆଉ ଆଜିର ଏହି ସନ୍ଧ୍ୟା ସେହି ସ୍ୱପ୍ନ ଗୁଡିକର କଥା କହିବାର ସନ୍ଧ୍ୟା, ଚାକିରିର ସ୍ୱପ୍ନ, ନିଜ ପାଦରେ ଠିଆ ହେବାର ସ୍ୱପ୍ନ, ପରିବାରକୁ ଗର୍ବିତ କରିବାର ସ୍ୱପ୍ନ, ଆଉ ନିଜ ଜୀବନକୁ ନିଜ ଇଚ୍ଛା ଅନୁସାରେ ଗଢିବାର ସ୍ୱପ୍ନ। ତେବେ ଆପଣ ଯିଏ ଏବେ ରେଡିଓ ପାଖରେ ବସି ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆପଣଙ୍କ ସ୍ୱପ୍ନଟି କଣ? ସରକାରୀ ଚାକିରି, ବ୍ୟାଙ୍କିଂ, ରେଲୱେ, ଶିକ୍ଷକତା, ପୋଲିସ ବା ପ୍ରଶାସନିକ ସେବା, ନା ନିଜର ଦକ୍ଷତାକୁ ନେଇ କିଛି ନୂଆ କରିବାର ଇଚ୍ଛା? ଆଉ ଯଦି ଆପଣ ଆଜି କହୁଛନ୍ତି ମୁଁ ଅନେକ ପରୀକ୍ଷା ଦେଲି କିନ୍ତୁ ସଫଳ ହେଲିନି, ତାହେଲେ ଆଜି ମୁଁ ଆପଣଙ୍କୁ କେବଳ ଗୋଟିଏ କଥା କହିବି, ଗୋଟିଏ ପରୀକ୍ଷାରେ ବିଫଳତା ଆପଣଙ୍କ ଜୀବନର ବିଫଳତା ନୁହେଁ ବନ୍ଧୁଗଣ। ଗୋଟିଏ ଇଣ୍ଟରଭ୍ୟୁରେ ସିଲେକ୍ସନ ହେଲେ ନାହିଁ ବୋଲି ଆପଣଙ୍କ ଦକ୍ଷତା ଶେଷ ହୋଇଯାଇ ନାହିଁ।

ହୁଏତ ଆପଣଙ୍କୁ ଆଉ କିଛି ଦିନ ପ୍ରସ୍ତୁତି କରିବାକୁ ପଡିବ, ହୁଏତ ଆଉ କିଛି ନୂଆ ଶିଖିବାକୁ ପଡିବ, ହୁଏତ ନିଜ ରାସ୍ତାକୁ ଟିକେ ବଦଳାଇବାକୁ ପଡିବ। କିନ୍ତୁ ରାସ୍ତା ବଦଳିଲେ ସ୍ୱପ୍ନ ବଦଳିବା ଦରକାର ନାହିଁ। ମନେ ରଖନ୍ତୁ, ରାକ୍ଷୀ ଯେମିତି ହାତକୁ ବାନ୍ଧି ସମ୍ପର୍କକୁ ମଜବୁତ କରେ, ସେମିତି ଜ୍ଞାନ, ଦକ୍ଷତା ଓ ଠିକ୍ ସୁଯୋଗ ଆମ ଭବିଷ୍ୟତକୁ ସୁରକ୍ଷିତ କରେ। ତେଣୁ ଆଜିର ଏହି ସନ୍ଧ୍ୟାରେ ଆମେ କେବଳ ଚାକିରି ବିଷୟରେ କଥା ହେବା ନାହିଁ, କଥା ହେବା ସୁଯୋଗ ବିଷୟରେ, କଥା ହେବା ଦକ୍ଷତା ବିଷୟରେ, କଥା ହେବା ନୂଆ କ୍ୟାରିୟର ରାସ୍ତା ବିଷୟରେ, କଥା ହେବା ସେହି ଯୁବପିଢ଼ି ବିଷୟରେ ଯେଉଁମାନେ ଆଜି ସଂଘର୍ଷ କରୁଛନ୍ତି କିନ୍ତୁ ଆସନ୍ତାକାଲି ନିଜର ପରିଚୟ ତିଆରି କରିବାକୁ ଚାହୁଁଛନ୍ତି। କାରଣ ଚାକିରି ଖୋଜିବା ମାନେ କେବଳ ଗୋଟିଏ ନିଯୁକ୍ତି ପତ୍ର ଖୋଜିବା ନୁହେଁ, ଏହା ହେଉଛି ନିଜ ପାଇଁ ଗୋଟିଏ ଭବିଷ୍ୟତ ତିଆରି କରିବା। ତେଣୁ ଆଜିଠାରୁ ନିଜକୁ ପଚାରନ୍ତୁ, ମୋର ଦକ୍ଷତା କଣ, ମୁଁ ଆଉ କଣ ଶିଖିପାରିବି, କେଉଁ କ୍ଷେତ୍ରରେ ମୋ ପାଇଁ ସୁଯୋଗ ଅଛି, ଆଉ ସବୁଠାରୁ ବଡ କଥା ହେଲା ମୋ ସ୍ୱପ୍ନ ପାଇଁ ଆଜି ମୁଁ କଣ କରୁଛି। ତାହେଲେ ଆସନ୍ତୁ ବନ୍ଧୁଗଣ, ରାକ୍ଷୀର ଏହି ମଧୁର ସ୍ମୃତି ସହିତ ଆରମ୍ଭ କରିବା ଆଉ ଏକ ନୂଆ ଯାତ୍ରା, ସ୍ୱପ୍ନରୁ ସଫଳତା ଆଡକୁ ଯାତ୍ରା। କାରଣ ଏହା ହିଁ ତ ଆପଣ ଶୁଣୁଥିବା ଆମ ସମସ୍ତଙ୍କର ପ୍ରିୟ କାର୍ଯ୍ୟକ୍ରମ ସମ୍ଭାବନା। ଆଜିର କାର୍ଯ୍ୟକ୍ରମରେ ରହିବ ଚାକିରି ଓ ନିଯୁକ୍ତି ସମ୍ପର୍କିତ କିଛି ଜରୁରୀ ସୂଚନା। ତେବେ ଆଉ ଡେରି କାହିଁକି, ଆସନ୍ତୁ ଆଗେଇ ନେବା ଆମର ଏହି ପ୍ରିୟ କାର୍ଯ୍ୟକ୍ରମକୁ। ତେବେ ଆସନ୍ତୁ ପ୍ରିୟ ବନ୍ଧୁଗଣ, କାର୍ଯ୍ୟକ୍ରମର ଏହି ପର୍ଯ୍ୟାୟରେ ଜାଣିନେବା କିଛି ନିଯୁକ୍ତି ଭିତ୍ତିକ ସୂଚନା। ତେବେ ପ୍ରଥମ ନିଯୁକ୍ତି ସୂଚନାଟି ଇଷ୍ଟ କୋଷ୍ଟ ରେଲୱେ GDCE ରୁ ଅଛି। ଏଠାରେ 1421 ALP JEE ଜୁନିୟର କ୍ଲର୍କ କମ୍ ଟାଇପିଷ୍ଟ, ଷ୍ଟେସନ ମାଷ୍ଟର ଓ ଏହିଭଳି ଅନ୍ୟାନ୍ୟ ପଦବୀ ସବୁ ରହିଛି। ଏହାର ଆବେଦନ ପ୍ରକ୍ରିୟା ଅନଲାଇନ୍ ମାଧ୍ୟମରେ ରହିଛି, ଯାହାକୁ ଆବେଦନ କରିବାର ପ୍ରାରମ୍ଭିକ ତାରିଖ ଚଳିତ ବର୍ଷ ଅଗଷ୍ଟ ମାସ 15 ଆରମ୍ଭ ହୋଇଛି, ଯାହାକୁ ଆବେଦନ କରିବାର ଶେଷ ତାରିଖ ଚଳିତ ବର୍ଷ ସେପ୍ଟେମ୍ବର ମାସ 14 ପର୍ଯ୍ୟନ୍ତ ରହିଛି। ତେବେ ଏଠାରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ପାଇଁ 1046 ପଦବୀ ରହିଛି, ଷ୍ଟେସନ ମାଷ୍ଟର ପାଇଁ 12 ପଦବୀ, ଗୁଡ୍ ଟ୍ରେନ୍ସ ମ୍ୟାନେଜର ପାଇଁ 284 ପଦବୀ, ଜୁନିୟର ଇଞ୍ଜିନିୟର ପାଇଁ 22 ପଦବୀ, ଟେକ୍ନିସିଆନ୍ସ ଇନ୍ ଭେରିୟସ୍ ଟ୍ରେଡ୍ସ ପାଇଁ 51 ପଦବୀ, ଜୁନିୟର କ୍ଲର୍କ କମ୍ ଟାଇପିଷ୍ଟ ପାଇଁ 4 ପଦବୀ, କମର୍ସିଆଲ କ୍ଲର୍କ କମ୍ ଟିକେଟ୍ କଲେକ୍ଟର ପାଇଁ 2 ପଦବୀ ରହିଛି। ଶିକ୍ଷାଗତ ଯୋଗ୍ୟତା ଦେଖିବାକୁ ଗଲେ ଜାଣିବା ଯେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ପାଇଁ ମାଟ୍ରିକୁଲେସନ ସହିତ ITI ବା ଏକ ଆପ୍ରେଣ୍ଟିସିପ୍ ଦରକାର, ଅଥବା 3 ଡିପ୍ଲୋମା ବା ଡିଗ୍ରୀ ଇନ୍ ମେକାନିକାଲ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ ଇଞ୍ଜିନିୟରିଂରେ ଶିକ୍ଷାଗତ ଯୋଗ୍ୟତା ରହିଥିବା ଦରକାର। ଏହାପରେ ଷ୍ଟେସନ ମାଷ୍ଟର ପାଇଁ ସ୍ନାତକର ଆବଶ୍ୟକତା ଅଛି, ସେହିଭଳି ଗୁଡ୍ ଟ୍ରେନ୍ସ ମ୍ୟାନେଜର ପାଇଁ ମଧ୍ୟ ସ୍ନାତକର ଆବଶ୍ୟକତା ରହିଛି। ଜୁନିୟର ଇଞ୍ଜିନିୟର ପାଇଁ 3 ଡିପ୍ଲୋମା ସିଭିଲ ମେକାନିକାଲ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସରେ ଆବଶ୍ୟକତା ରହିଥିବା ବେଳେ ଯଦି ଆପଣ ଏହା କରିନଥିବେ ତେବେ BSc ଇଞ୍ଜିନିୟରିଂ ଯୋଗ୍ୟତା ସହିତ ମଧ୍ୟ ଆପଣ ଜୁନିୟର ଇଞ୍ଜିନିୟରକୁ ଆବେଦନ କରିପାରିବେ। ଟେକ୍ନିସିଆନ୍ ପାଇଁ ମେଟ୍ରିକୁଲେସନ ସହିତ ITI ବା ମେଟ୍ରିକୁଲେସନ ସହିତ ଆକ୍ଟ ଆପ୍ରେଣ୍ଟିସିପ୍ର ଆବଶ୍ୟକତା ରହିଛି। ଜୁନିୟର କ୍ଲର୍କ କମ୍ ଟାଇପିଷ୍ଟ ପାଇଁ 12 ପାସ୍ର ଆବଶ୍ୟକତା ରହିଛି। ଏହା ସହିତ କମର୍ସିଆଲ କ୍ଲର୍କ କମ୍ ଟିକେ କଲେକ୍ଟର ପାଇଁ ମଧ୍ୟ 12 ପାସ୍ର ଆବଶ୍ୟକତା ରହିଛି। ଏଠାରେ ମଧ୍ୟ ଆପଣଙ୍କୁ ରହିଥିବା ନିୟମ ଅନୁଯାୟୀ ଏଜ୍ ରିଲାକ୍ସେସନ ଦେଖିବାକୁ ମିଳିବ। ତେବେ ଆପଣ ଏହାକୁ ଆବେଦନ କରିପାରିବେ ଏବଂ ଏହି ସୂଚନା ବିଷୟରେ ଅଧିକ ଜାଣିପାରିବେ ଏହାର ଅଫିସିଆଲ ୱେବସାଇଟ୍ www.rrcbbs.org.in କୁ ଯାଇ। ତେବେ ଦ୍ୱିତୀୟ ନିଯୁକ୍ତି ସୂଚନାଟି ବ୍ୟାଙ୍କ ଅଫ୍ ବରୋଦାରୁ। ଏଠାରେ 2482 ଲୋକାଲ ବ୍ୟାଙ୍କ ଅଫିସର ବା LBO ର ପଦବୀ ସବୁ ରହିଛି। ଏହାର ଆବେଦନ ପ୍ରକ୍ରିୟା ଅନଲାଇନ୍ ମାଧ୍ୟମରେ ଚଳିତ ବର୍ଷ ଅଗଷ୍ଟ ମାସ 18 ଆରମ୍ଭ ହୋଇଛି, ଯାହାକୁ ଆବେଦନ କରିବାର ଶେଷ ତାରିଖ ଚଳିତ ବର୍ଷ ସେପ୍ଟେମ୍ବର ମାସ 7 ପର୍ଯ୍ୟନ୍ତ ରହିଛି। ତେବେ ଏହା ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ପାସ୍ର ଆବଶ୍ୟକତା ରହିଛି। ଏହା ସହିତ ଲୋକାଲ ଲାଙ୍ଗୁଏଜରେ ପ୍ରୋଫିସିଏନ୍ସିର ମଧ୍ୟ ଏଠାରେ ଆବଶ୍ୟକତା ଦେଖିବାକୁ ମିଳିବ। ଏଠାରେ ପେ ସ୍କେଲ 48,480 85,920 ପର୍ଯ୍ୟନ୍ତ ବେତନ ରହିଛି। ଏଠାରେ ଜେନେରାଲ EWS ଓ OBC ପ୍ରାର୍ଥୀମାନଙ୍କ ପାଇଁ 850 ଆବେଦନ ଫି ରହିଥିବା ବେଳେ SC ST, PWBD, ESM ବା DESM ଓ ମହିଳା ପ୍ରାର୍ଥୀମାନଙ୍କ ପାଇଁ 175 ଆବେଦନ ଫି ରହିଛି। ଏହା ପାଇଁ ବୟସ ସୀମା 21 ବୟସରୁ 30 ବୟସ ପର୍ଯ୍ୟନ୍ତ ରହିଛି। ଆପଣ ଏଠାରେ ରହିଥିବା ନିୟମ ଅନୁଯାୟୀ ଏଜ୍ ରିଲାକ୍ସେସନ
ଦେଖିବାକୁ ପାଇବେ। ତେବେ ଆପଣ ଏହାକୁ

ଆବେଦନ କରିପାରିବେ ଏବଂ ଏହା ବିଷୟରେ ଅଧିକ ତଥ୍ୟ ଜାଣିପାରିବେ ଏହାର ଅଫିସିଆଲ ୱେବସାଇଟ୍ www.bankofbaroda.bank.in ଯାଇ। ତେବେ ତୃତୀୟ ନିଯୁକ୍ତି ସୂଚନାଟି ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ବା IOCL ରୁ। ଏଠାରେ 470 ଗ୍ରାଜୁଏଟ ଇଞ୍ଜିନିୟର, ମାର୍କେଟିଂ ଅଫିସର, ଲ ଅଫିସର, ଆସିଷ୍ଟାଣ୍ଟ କ୍ୱାଲିଟି କଣ୍ଟ୍ରୋଲ ଅଫିସର, ଡିପ୍ଲୋମା ଇଞ୍ଜିନିୟରର ଆବଶ୍ୟକତା ସବୁ ରହିଛି। ଏହାର ଆବେଦନ ପ୍ରକ୍ରିୟା ଚଳିତ ବର୍ଷ ଅଗଷ୍ଟ ମାସ 14 ପ୍ରାରମ୍ଭ ହୋଇଛି, ଯାହାକୁ ଆବେଦନ କରିବାର ଶେଷ ତାରିଖ ଚଳିତ ବର୍ଷ ସେପ୍ଟେମ୍ବର ମାସ 3 ପର୍ଯ୍ୟନ୍ତ ରହିବ। ଏଠାରେ ପଦ ପଦବୀ ଅନୁଯାୟୀ ଶିକ୍ଷାଗତ ଯୋଗ୍ୟତା ବିଟେକ୍, ବିଇ ଇନ୍ କେମିକାଲ, ସିଭିଲ, କମ୍ପ୍ୟୁଟର ସାଇଣ୍ଟିଷ୍ଟ, ଆଇଟି, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ, ଇନ୍ଷ୍ଟ୍ରୁମେଣ୍ଟେସନ ଅର୍ ମେକାନିକାଲ ଇଞ୍ଜିନିୟରିଂର ଆବଶ୍ୟକତା ରହିଛି। ତେବେ ଆପଣ ଏହାକୁ ଆବେଦନ କରିପାରିବେ ଏବଂ ଏହି ବିଷୟରେ ଅଧିକ ତଥ୍ୟ ଜାଣିପାରିବେ ଏହାର ଅଫିସିଆଲ ୱେବସାଇଟ୍ IOCL.com ଯାଇ। ତେବେ ଆଜିର ଚତୁର୍ଥ ନିଯୁକ୍ତି ସୂଚନାଟି ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ବା OPS-ରୁ ଅଛି। ଏଠାରେ 172 ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟରର ପଦବୀ ସବୁ ରହିଛି। ଏହାର ଆବେଦନ ପ୍ରକ୍ରିୟା ଚଳିତ ବର୍ଷ ଅଗଷ୍ଟ ମାସ 28 ଆରମ୍ଭ ହୋଇଛି, ଯାହାକୁ ଆବେଦନ କରିବାର ଶେଷ ତାରିଖ ଚଳିତ ବର୍ଷ ସେପ୍ଟେମ୍ବର ମାସ 28 ପର୍ଯ୍ୟନ୍ତ ରହିବ। ଏଠାରେ Level 10 ପେ ମେଟ୍ରିକ୍ସ ORSP ରୁଲ ଅନୁଯାୟୀ 44,900 ବେତନ ରହିଛି। ଏଠାରେ ଏହାର ପ୍ରିଲିମ୍ ପରୀକ୍ଷା ତାରିଖ ମଧ୍ୟ ଚଳିତ ବର୍ଷ ନଭେମ୍ବର ମାସ 1 ପ୍ରଦତ୍ତ ଅଛି। ଏହାର ଆବେଦନ ପ୍ରକ୍ରିୟା ଅନଲାଇନ୍ ମାଧ୍ୟମରେ ରହିଛି। ଏହାର ଶିକ୍ଷାଗତ ଯୋଗ୍ୟତା ବ୍ୟାଚଲର୍ସ ଡିଗ୍ରୀ ଇନ୍ ଲ ର ଆବଶ୍ୟକତା ରହିଛି। ଆପଣ ଏହାକୁ ଆବେଦନ କରିପାରିବେ ଏବଂ ଏହି ବିଷୟରେ ଅଧିକ ଜାଣିପାରିବେ ଏହାର ଅଫିସିଆଲ ୱେବସାଇଟ୍ www.opsc.gov.in ଯାଇ। ତେବେ ବନ୍ଧୁଗଣ, ଏତିକି ଥିଲା ଆଜି ପାଇଁ କିଛି ନିଯୁକ୍ତି ସୂଚନା। କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପୂର୍ବରୁ ଏବଂ ଆଉ କିଛି କଥାବାର୍ତ୍ତା ହେବା ପୂର୍ବରୁ ଆସନ୍ତୁ ଏହି ସୁନ୍ଦର ସନ୍ଧ୍ୟାକୁ ଆଉ ଟିକେ ସୁରିଲା କରିବା ଗୋଟିଏ ମନଛୁଆଁ ବିରତି ସହିତ।

ମଧୁମେହ ବିରତି ପରି ପୁଣି ଥରେ ସମସ୍ତଙ୍କୁ ସ୍ୱାଗତ କରୁଛି। ଜ୍ଞାନ, ଭାଷା, ଯୋଗାଯୋଗର ଦକ୍ଷତା, ନିଜ ସଂସ୍କୃତି ପ୍ରତି ସମ୍ମାନ, ଆଉ ସବୁଠାରୁ ବଡ଼ କଥା ହେଲା ସାରା ଜୀବନ ଶିଖିବାର ମନୋଭାବ। ଏସବୁ ମିଶି ଜଣେ ମଣିଷର ବ୍ୟକ୍ତିତ୍ୱକୁ ସମୃଦ୍ଧ କରେ। ଆଉ ଆଜି ଏହି କଥା କହିବାର ଏକ ବିଶେଷ ଅବସର ମଧ୍ୟ ଅଛି। ଆଜି ଆମେ କଥା ହେବା ଆଜିର ଦିନରେ ପାଳିତ ହେଉଥିବା ବିଶ୍ୱ ସଂସ୍କୃତ ଦିବସ ବା ୱାର୍ଲଡ ସଂସ୍କୃତ ଡେ ବିଷୟରେ। ସଂସ୍କୃତ ଏକ ଭାଷା, ଏକ ବିଶାଳ ଜ୍ଞାନ ପରମ୍ପରା। ସଂସ୍କୃତ କେବଳ ଏକ ପ୍ରାଚୀନ ଭାଷା ନୁହେଁ ବନ୍ଧୁଗଣ, ଭାରତୀୟ ଜ୍ଞାନ ପରମ୍ପରାର ଏକ ବଡ଼ ଭଣ୍ଡାର ସହ ଏହାର ଗଭୀର ସମ୍ପର୍କ ରହିଛି। ବେଦ, ଉପନିଷେଦ, ରାମାୟଣ, ମହାଭାରତ, ପୁରାଣ, କାବ୍ୟ ଓ ଦର୍ଶନରୁ ଆରମ୍ଭ କରି ବ୍ୟାକରଣ, ଗଣିତ, ଜ୍ୟୋତିଷ, ଆୟୁର୍ବେଦ ଓ ବିଭିନ୍ନ ପାରମ୍ପରିକ ଜ୍ଞାନ ପର୍ଯ୍ୟନ୍ତ ଭାରତୀୟ ଜ୍ଞାନ ପରମ୍ପରାର ଅନେକ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ ସଂସ୍କୃତରେ ରହିଛି। ଏହି କାରଣରୁ ସଂସ୍କୃତକୁ ଜାଣିବା ମାନେ କେବଳ ଗୋଟିଏ ଭାଷା ଶିଖିବା ନୁହେଁ, ଏହା ଭାରତର ଏକ ବିଶାଳ ବୌଦ୍ଧିକ ଓ ସାଂସ୍କୃତିକ ଐତିହ୍ୟକୁ ଜାଣିବାର ଏକ ରାସ୍ତା। ଭାରତର ଅନେକ ଭାଷାର ଶବ୍ଦ ଭଣ୍ଡାର ଓ ସାହିତ୍ୟିକ ପରମ୍ପରା ଉପରେ ମଧ୍ୟ ସଂସ୍କୃତର ପ୍ରଭାବ ରହିଛି। ଓଡ଼ିଆ ଭାଷା ମଧ୍ୟ ଏଥିରୁ ବାଦ ପଡ଼ି ନାହିଁ। ଓଡ଼ିଆର ଅନେକ ଶବ୍ଦ, ଶବ୍ଦ ଗଠନ ଓ ସାହିତ୍ୟିକ ପରମ୍ପରାରେ ସଂସ୍କୃତର ପ୍ରଭାବ ଦେଖିବାକୁ ମିଳେ। ଭାରତୀୟ ଭାଷାଗୁଡ଼ିକର ବିକାଶରେ ସଂସ୍କୃତର ଶବ୍ଦ ସମ୍ବଦର ଭୂମିକା ବିଷୟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ମଧ୍ୟ ଉଲ୍ଲେଖ କରିଛି। ଏବେ ଆସନ୍ତୁ ଜାଣିବା ବିଶ୍ୱ ସଂସ୍କୃତ ଦିବସ ବା ସଂସ୍କୃତ ଦିବସ କେବେଠାରୁ ପାଳନ ହୋଇ ଆସୁଛି। ଭାରତ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ସଂସ୍କୃତ ଦିବସ ପାଳନ କରାଯାଏ। ଭାରତ ସରକାରଙ୍କ ଏକ ଆଧିକାରିକ ରିପୋର୍ଟ ଅନୁସାରେ ଦେଶବ୍ୟାପୀ ଭାବେ ଏହି ଦିବସ 1968 ମସିହାରୁ ଶ୍ରାବଣ ପୂର୍ଣ୍ଣିମାରେ ପାଳନ ହୋଇ ଆସୁଛି। ଏହି ଦିନର ଉଦ୍ଦେଶ୍ୟ ଥିଲା ସଂସ୍କୃତ ଭାଷାର ବିକାଶ ସମ୍ପର୍କରେ ସଚେତନତା ବଢ଼ାଇବା ଏବଂ ଏହାର ଭବିଷ୍ୟତ ବିକାଶ ପାଇଁ ଚିନ୍ତା କରିବା। ଭାରତୀୟ ପରମ୍ପରାରେ ଶ୍ରାବଣ ପୂର୍ଣ୍ଣିମାର ଆଉ ଏକ ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଦେବ ଶିକ୍ଷା ସହ ଜଡ଼ିତ ପରମ୍ପରା ରହିଥିବାରୁ ସଂସ୍କୃତ ଦିବସ ପାଳନ ପାଇଁ ଏହି ତିଥିକୁ ଚୟନ କରାଯାଇଛି। ଏଠାରେ ଗୋଟିଏ କଥା ସ୍ପଷ୍ଟ କରିବା ଭଲ, ଆଜି ଯାହାକୁ ଆମେ ବିଶ୍ୱ ସଂସ୍କୃତ ଦିବସ ବୋଲି କହୁଛୁ ତାହାର ଭାରତୀୟ ଆଧିକାରିକ ପରମ୍ପରାର ମୂଳ ହେଉଛି ସଂସ୍କୃତ ଦିବସ, ଯାହା ଶ୍ରାବଣ ପୂର୍ଣ୍ଣିମାରେ ପାଳନ ହୋଇ ଆସୁଅଛି। ବିଭିନ୍ନ ସଂସ୍ଥା ଓ ସଂଗଠନ ଏହାକୁ ଆଜି ବିଶ୍ୱ ସ୍ତରରେ ସଂସ୍କୃତ ଭାଷାର ପ୍ରଚାର ପ୍ରସାରର ଅବସର ଭାବେ ମଧ୍ୟ ପାଳନ କରନ୍ତି। ଏବେ ଆପଣ ଭାବୁଥିବେ ଆମେ ତ ଚାକିରି ପାଇଁ ପଢୁଛୁ, କମ୍ପ୍ୟୁଟର ଶିଖୁଛୁ, ଇଂରାଜୀ ଶିଖୁଛୁ, ତେବେ ସଂସ୍କୃତ ଶିଖିବାର ଆବଶ୍ୟକତା କ'ଣ? ଏହାର ଉତ୍ତର ହେଉଛି ନୂଆ ଦକ୍ଷତା ଶିଖିବା ସହିତ ନିଜ ଜ୍ଞାନର ମୂଳକୁ ଜାଣିବା ମଧ୍ୟ ଜରୁରୀ। ସଂସ୍କୃତର ବ୍ୟାକରଣ ଓ ଶବ୍ଦ ଗଠନ ଅଧ୍ୟୟନ କରିବା ଭାଷା ପ୍ରତି ସଚେତନତା ବଢ଼ାଇପାରେ ଏବଂ ଏହା ଛାତ୍ରଛାତ୍ରୀଙ୍କୁ ଭାରତୀୟ ସାହିତ୍ୟ ଓ ଜ୍ଞାନ ପରମ୍ପରାର ମୂଳ ସ୍ରୋତ ସହିତ ପରିଚିତ କରାଇପାରେ। ଆଉ ଯେଉଁ ଯୁବକ ଯୁବତୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପଢୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଭାଷା, ସାଧାରଣ ଜ୍ଞାନ, ଭାରତୀୟ ଐତିହ୍ୟ ଓ ସଂସ୍କୃତିର ଜ୍ଞାନ ନିଜର ସାମଗ୍ରିକ ପ୍ରସ୍ତୁତିକୁ ସମୃଦ୍ଧ କରିପାରେ। କିନ୍ତୁ ମନେ ରଖନ୍ତୁ, ସଂସ୍କୃତ ଶିଖିବା ମାନେ ଆଧୁନିକ ଦକ୍ଷତାକୁ ଛାଡ଼ିଦେବା ମଧ୍ୟ ନୁହେଁ, କାରଣ ଆଧୁନିକତା ଆମକୁ ଆଗକୁ ନେଇଯାଏ ଆଉ ଐତିହ୍ୟ ଆମକୁ ନିଜର ପରିଚୟ ସହିତ ଯୋଡ଼ି ରଖେ। ଆସନ୍ତୁ ଆଜିର ଦିନରେ ଗୋଟିଏ ସୁନ୍ଦର ସଂସ୍କୃତ ବାକ୍ୟକୁ ମନେ ପକାଇବା।

ଠିକ୍ ହେବ ନାହିଁ। କିନ୍ତୁ ସ୍ୱାଧୀନତା ପୂର୍ବର ଶେଷ ପର୍ଯ୍ୟାୟରେ ବ୍ରିଟିଶ ଶାସନର ଭିତରେ ବଢ଼ୁଥିବା ଅସ୍ଥିରତା ଓ ସଶସ୍ତ୍ର ବାହିନୀର ଅସନ୍ତୋଷର ଏକ ଅତ୍ୟନ୍ତ ଶକ୍ତିଶାଳୀ ପ୍ରକାଶ ଭାବେ 1946 ନୌସେନା ବିଦ୍ରୋହକୁ ଦେଖାଯାଏ। ତେବେ ଯୁବବନ୍ଧୁ, ଆଜିର ଏହି ଇତିହାସରୁ ଗୋଟିଏ କଥା ମନେ ରଖିବା ଉଚିତ ଯେ ସ୍ୱାଧୀନତା କେବଳ ଗୋଟିଏ ତାରିଖ ନୁହେଁ, ଏହା ଅନେକ ପ୍ରତିରୋଧ, ଅନେକ ସ୍ୱପ୍ନ ଓ ଅନେକ ଲୋକଙ୍କ ସଂଘର୍ଷର ଫଳ। 1946 ରୟାଲ ଇଣ୍ଡିଆନ ନେଭି ବିଦ୍ରୋହ ସେହି ସଂଘର୍ଷର ଶେଷ ପର୍ଯ୍ୟାୟର ଏକ ଉଲ୍ଲେଖନୀୟ ଅଧ୍ୟାୟ, ଯାହା ବ୍ରିଟିଶ ଶାସନକୁ ଏକ ସ୍ପଷ୍ଟ ସଂକେତ ଦେଇଥିଲା।

0: ପ୍ରିୟ ବନ୍ଧୁଗଣ, ଆଜି ପାଇଁ ତ ସମୟ ସରିଯାଇଛି, ହେଲେ ବିଦାୟ ନେବା ପୂର୍ବରୁ ମୋର ସେହି ଛୋଟ ଅନୁରୋଧଟି ରହିବ ଯେ ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମଗୁଡ଼ିକ କେମିତି ଲାଗୁଛି ଚିଠି ଲେଖି ନିଜର ସୁଚିନ୍ତିତ ମତାମତ ଆମ ପାଖକୁ ନିଶ୍ଚିତ ଭାବରେ ପଠାଇବେ। ଚିଠି ଲେଖିବା ପାଇଁ ଆମର ଠିକଣା ହେଲା ସାପ୍ତାହିକୀ କାର୍ଯ୍ୟକ୍ରମ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଚିଠି ଲେଖି ନ ପାରିଲେ ମଧ୍ୟ ନିଜର ସୁଚିନ୍ତିତ ମତାମତ ଆମ ହ୍ୱାଟ୍ସଆପ୍ ନମ୍ବର ଜରିଆରେ ମେସେଜ କରି ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ତେବେ ଆପଣଙ୍କ ଚିଠି ଅପେକ୍ଷାରେ ରହିଲି, ଆଜି ପାଇଁ ବିଦାୟ ଦିଅନ୍ତୁ। ପୁଣି ଭେଟ ହେବା ଆଉ ଏକ ସୁନେଲି ସନ୍ଧ୍ୟାରେ ଆଉ ଏକ ମନୋରମ କାର୍ଯ୍ୟକ୍ରମ ସହିତ। ଆଜିର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ପ୍ରିୟ ଯୁବସାଥୀ ଲିପ୍ସା ନାୟକ। ରହିଲି, ନମସ୍କାର।
1: ପ୍ରଚାର କଲୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଆଜି ଏଥିରେ ଶୁଣିଲେ ସମ୍ଭାବନା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣନ୍ତୁ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରଥମେ ଶୁଣନ୍ତୁ ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆମର ଚଳିତ ଅଧିବେଶନରେ ସନ୍ଧ୍ୟା 6:30 ଆଦିବାସୀ ଗୀତ କ୍ରମରେ ରହିଛି ମୁଣ୍ଡାରୀ ଗୀତ। ପରିବେଷଣ କରିବେ ଶିଳ୍ପୀ କୃଷ୍ଣଚନ୍ଦ୍ର ମୁଣ୍ଡା ଓ ସାଥୀ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଚାଷବାସ ରହିଛି ରାତି 7:30। ଏଥିରେ ସିଧା ପ୍ରସାରଣରେ ଶୁଣିବେ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଗୀତ ଗଜଲ ପ୍ରଚାର କରିବୁ ରାତି 8:00 ଶିଳ୍ପୀ ସୋନୁ ନିଗମ। ଆଞ୍ଚଳିକ ଗୀତକ୍ରମରେ ସମ୍ବଲପୁରୀ ଗୀତ ଶୁଣିପାରିବେ ରାତି 8:15। ଶିଳ୍ପୀମାନେ ହେଲେ ଗୋପାଳକୃଷ୍ଣ ଦାସ ଏବଂ ସଂଯୁକ୍ତା ପାତ୍ର। ସ୍ପୋର୍ଟସ୍ କ୍ୟାନ୍ ରାତି 8:30। ସ୍ପଟ୍ଲାଇଟ୍ ରାତି 9:16। ରାତି 9:30 ରହିଛି କରେଣ୍ଟ ଆଫେୟାର୍ସ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ରହିଛି ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିପାରିବେ ଉସ୍ତାଦ ୟୁନୁସ୍ ହୁସେନ ଖାନ୍ଙ୍କ ପରିବେଷିତ ଶାସ୍ତ୍ରୀୟ ସଙ୍ଗୀତ। ଶ୍ରୋତାବନ୍ଧୁ, ଏଥିଲା ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଶ୍ରୋତାବନ୍ଧୁ, ଏବେ ଶୁଣନ୍ତୁ ଆମର ଆସନ୍ତାକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଧନଞ୍ଜୟ ଶତପଥୀ, ସୌମ୍ୟା ରଥ, ଦୁଃଖିଶ୍ୟାମ ତ୍ରିପାଠୀ, ପୁଷ୍ପାରାଣୀ ନାୟକ ଏବଂ ଅକ୍ଷୟ ମହାନ୍ତି। ଚେତନା ଚିନ୍ତନ ଶୁଣିବେ ସକାଳ 6:30। ଶ୍ରୀମଦ୍ ଭାଗବତ ଶୁଣିବେ ସକାଳ 6:35। ସକାଳ 7:25 ଶୁଣିବେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ପ୍ରସ୍ତୁତି ଓ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ। ଚାଷର କଥା ଶୁଣିବେ ସକାଳ 7:40। ସକାଳ 7:45 ଶୁଣିବେ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି, ଶିଳ୍ପୀ ନମିତା ଅଗ୍ରୱାଲ। ସକାଳ 8:30 ଶୁଣିବେ ସଙ୍ଗୀତ ଲହରୀ, ଶିଳ୍ପୀ ମହମ୍ମଦ ଆଜିଜ, ବାବୁଲ ସୁପ୍ରିୟ ଓ ପ୍ରଫୁଲ୍ଲ ଚନ୍ଦ୍ର। ସକାଳ 8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ କୃତ ସଙ୍ଗୀତାତ୍ମକ ଧାରାବାହିକ ବୈଦେହିଶ ବିଳାସ। ସକାଳ 9:00 ରହିଛି ହିନ୍ଦୀ କଥାଚିତ୍ରର ଗୀତ। 9:30 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆସନ୍ତାକାଲି ଆମର ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିବେ ଲୋକଗୀତ କ୍ରମରେ ସଞ୍ଚାର ଗୀତ, ଶିଳ୍ପୀ ଉପେନ୍ଦ୍ର ଶତପଥୀ ଓ ସାଥୀ। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ, ଶିଳ୍ପୀ କ୍ଷିତିପ୍ରକାଶ ମହାପାତ୍ର, ସେବାରାଣୀ ମହାପାତ୍ର, କରୁଣାକର ସେଠୀ ଓ ଦୀପ୍ତିରେଖା ପାଢ଼ୀ। ଦିନ 1:10 ଶୁଣିବେ ଚାଷର କଥା। ଦିନ 1:20 ରହିଛି ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତିରୂପା। ଦିନ 2:45 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ।

ଆସନ୍ତାକାଲି ଆମର ତୃତୀୟ ଅଧିବେଶନରେ ଅପରାହ୍ନ 5ଟାରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଯୁବବାଣୀ ରହିଛି ଅପରାହ୍ନ 5:30 ଏଥିରେ ଶୁଣିବେ ସାପ୍ତାହିକୀ କାର୍ଯ୍ୟକ୍ରମ। ସନ୍ଧ୍ୟା 6:30 ଶୁଣିବେ ଲୋକଗୀତ କ୍ରମରେ ଏକତାରା ଭଜନ, ଶିଳ୍ପୀ ଦିନମଣି ପ୍ରଧାନ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ। ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଏ କାର୍ଯ୍ୟକ୍ରମ ଦ୍ୱାରା ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଶୁଣିବେ ଦେଶ ବନ୍ଦନା। ରାତି 8:15 ରହିଛି ହିନ୍ଦୀ ଭକ୍ତିଗୀତ, ଶିଳ୍ପୀ ଗୁଣ୍ଡିଚା ବ୍ରଦର।

0: ଏବଂ ପଣ୍ଡିତ ରାଜନ ଓ ସାଜନ ମିଶ୍ର। ସ୍ପୋର୍ଟସ୍ କ୍ୟାନ୍ ରାତି 8:30 ସ୍ପଟ୍ଲାଇଟ୍ ରାତି 9:15 ୟୁବା ଭାରତୀ 9:30 ଏବଂ ରାତି 10:00 ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏ କାର୍ଯ୍ୟକ୍ରମ ପ୍ରଚାର କରିବୁ ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏଇ ଥିଲା ଆମର ଚଳିତ ଅଧିବେଶନ ଏବଂ ଆସନ୍ତାକାଲି ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା।
1: ହ୍ୟାଲୋ
2: ହ୍ୟାଲୋ,
1: କିଏ
2: ଆପଣଙ୍କ ସହ? କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
1: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00-11:30 ପର୍ଯ୍ୟନ୍ତ।
2: ଆମ ଫୋନ ନମ୍ବର ହେଲା 0667029562329568।
1: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00 ପର୍ଯ୍ୟନ୍ତ।
3: ହ୍ୟାଲୋ
2: ହ୍ୟାଲୋ,
1: କିଏ?
2: ହ୍ୟାଲୋ, ଆକାଶବାଣୀ ଭବାନୀପାଟଣା।

ଆକାଶବାଣୀ ଭବାନୀପାଟଣା ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ବର୍ତ୍ତମାନ ପ୍ରଚାର କରୁଛୁ। ଆଦିବାସୀ ଗୀତ କ୍ରମରେ ମୁଣ୍ଡାରୀ ଗୀତ ପରିବେଷଣ କରିଛନ୍ତି ଶିଳ୍ପୀ କୃଷ୍ଣଚନ୍ଦ୍ର ମୁଣ୍ଡା ଓ ସାଥୀ।

0: କେତେ ବାରଣ କରିବି, ପୁରୁଣା ଟାୟାର ରଖ ନାହିଁ। ଫୁଲ କୁଣ୍ଡରୁ ପାଣି ଗଡ଼େଇ ଦିଅ। ଭଙ୍ଗା ଭଙ୍ଗି ଜିନିଷ ରଖ ନାହିଁ ଯେଉଁଥିରେ ପାଣି ଜମିବ। ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ। ଏଇ ଦେଖ ମଶାରୀ ଟେକା ହେଇଛି, ଶୋଇଛି। କଣ ଗୋଡ଼ ହାତର ହାଡ଼ ଗଣ୍ଠି ବିନ୍ଧା ହେଉଛି, ଦେହରେ ତ ନାଲି ଦାଗ, ବାନ୍ତି ମୁଣ୍ଡ ବିନ୍ଧା ହେଲାଣି ନା? ଆରେ ଯାଅ ପାଖ ଡାକ୍ତରଖାନାରେ ପରାମର୍ଶ କର।
1: ତମେ କିଏ?
0: ମୁଁ ନିଧି ମଉସା, ଏବେ ବି ବଞ୍ଚିଛି। ଏଡିସ୍ ମଶା ଯିଏ ଦିନ ବେଳେ କାମୁଡ଼େ ତା ଦ୍ଵାରା ଡେଙ୍ଗୁ ଜ୍ଵର ବ୍ୟାପେ। ହଁ ତାହାରି ଲକ୍ଷଣ ଆଉ ପ୍ରତିକାର କଥା ମୁଁ କହିବାକୁ ଆସିଛି।
2: ଅଦିନିଆ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଧାର୍ଯ୍ୟ ଲକ୍ଷ୍ୟ ପୂର୍ବରୁ 27 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ଓଡ଼ିଶା ଦେଶର ପ୍ରଥମ ସ୍ଥାନ ହାସଲ କରିଛି କହିଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତିରେ 1,03,26,000ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 5,000 କୋଟିରୁ ଅଧିକ ଟଙ୍କାର ସହାୟତା ପ୍ରଦାନ। ନୟାଗଡ଼ ଚିନି କାରଖାନା ଓ ନୃତଙ୍ଗ ଜଳସେଚନର କାର୍ଯ୍ୟକାରିତା ନେଇ ଘୋଷଣା। ପୁରୀ ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କୁ ରାକ୍ଷୀ ଲାଗି ଶେଷ ସହିତ ପ୍ରଭୁ ବଳଭଦ୍ରଙ୍କ ଜନ୍ମନୀତି ଆଉ କିଛି ସମୟ ପରେ ହେବ ଆରମ୍ଭ। ଏବଂ ଭାରତର ପ୍ରାଚୀନ ଓ ସମୃଦ୍ଧ ଭାଷା ସଂସ୍କୃତିର ଗୌରବକୁ ସ୍ମରଣ କରିବା ପାଇଁ ଶ୍ରାବଣ ପୂର୍ଣ୍ଣିମା ତିଥିରେ ଆଜି ପାଳିତ ହେଉଛି ବିଶ୍ୱ ସଂସ୍କୃତ ଦିବସ। ରାଜ୍ୟ ସରକାର ମହିଳାମାନଙ୍କର ଆର୍ଥିକ ସମୃଦ୍ଧି ଦିଗରେ ଲକ୍ଷ୍ୟପତି ଦିଦି ସୃଷ୍ଟି କରି ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଧାର୍ଯ୍ୟ ଲକ୍ଷ୍ୟ ପୂର୍ବରୁ 27 ଲକ୍ଷ ଲକ୍ଷ୍ୟପତି ଦିଦି ସୃଷ୍ଟି କରି ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ନୟାଗଡ଼ଠାରେ ଆୟୋଜିତ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ଅବସରରେ ସୂଚନା ଦେଇଛନ୍ତି। ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଦକ୍ଷତା ପ୍ରଶିକ୍ଷଣ, ବଜାର ସଂଯୋଗ, ମାର୍ଗଦର୍ଶନ ଆଦି ପ୍ରଦାନ କରାଯାଉଛି।
1: ଆଜି ଅନେକ ମହିଳା ସେମାନଙ୍କ ଭିତରୁ ମହାଲାଗପତି ଦିଦି ହେବା ପାଇଁ ମଧ୍ୟ ସେମାନେ କାମ ଆରମ୍ଭ କରିଛନ୍ତି। ମହାଲାଗପତି ଦିଦି ଅର୍ଥାତ୍ ବର୍ଷକୁ 10 ଲକ୍ଷ ଟଙ୍କା ରୋଜଗାର କରିବା ଏବଂ ସେମାନଙ୍କ ମଧ୍ୟରୁ ମଧ୍ୟ ଆଉ କିଛି ପ୍ରମୋସନ୍ ପାଇକରି ଉଦ୍ୟୋଗୀ ହେବା ପାଇଁ ମଧ୍ୟ ଚେଷ୍ଟା କରିକିରି ଆଜି ସେମାନେ ବହୁତ ଆଗକୁ ବଢ଼ିପାରିଛନ୍ତି, ଯେଉଁଥିରେ କି ଲାଗପତି ଦିଦି ହେବାରେ ଯେଉଁ ଆମ ଟାର୍ଗେଟ୍ ଥିଲା 2027 ମସିହା ସୁଦ୍ଧା 27 ଲକ୍ଷ ମହିଳାଙ୍କୁ ଲାଗପତି ଦିଦି ବନେଇବାରେ ଆମେ ଗୋଟିଏ ବର୍ଷ ପୂର୍ବରୁ ଅର୍ଥାତ୍ ଏଇ 2026 ଏବେରୁ ହିଁ ଆମେ 27 ଲକ୍ଷ ଟାର୍ଗେଟ୍କୁ ଆମେ ଆଚିଭ୍ କରିସାରିଛୁ।
0: ସୁଭଦ୍ରା ଯୋଜନାର ଆର୍ଥିକ ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ 1,03,000,000ରୁ ଉର୍ଦ୍ଧ୍ୱ ମହିଳାଙ୍କ ଜମାଖାତାକୁ 5,163 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାରଙ୍କ ତରଫରୁ ମହିଳାମାନଙ୍କୁ ସାମାଜିକ, ଆର୍ଥିକ ଓ ରାଜନୈତିକ ସ୍ତରରେ ସଶକ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି। ଶ୍ରୀ ମାଝି କହିଛନ୍ତି ସୁଭଦ୍ରା ଯୋଜନାରେ ସହାୟତା ପାଉଥିବା 87%ରୁ ଅଧିକ ହିତାଧିକାରୀ ଉଚିତ ମାର୍ଗରେ ପ୍ରୋତ୍ସାହନ ରାଶିକୁ ଖର୍ଚ୍ଚ କରି ସେମାନଙ୍କର ଆର୍ଥିକ ସୁରକ୍ଷା, ବ୍ୟବସାୟ ଓ ବିକାଶ କାର୍ଯ୍ୟରେ ବିନିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ସୁଭଦ୍ରା ଯୋଜନା ହେଉଛି ନାରୀ ସଶକ୍ତିକରଣର ପ୍ରତୀକ।
1: ଏହା ଆଗାମୀ ଦିନରେ ମଧ୍ୟ ଯେଉଁ ସୁଭଦ୍ରା ମହିଳାମାନେ ଟ୍ରେନିଂ ନେଉଛନ୍ତି, ସ୍କିଲ୍ର ଦକ୍ଷତା ନେଉଛନ୍ତି ଏବଂ ସେମାନେ ମଧ୍ୟ ମହିଳା ସଶକ୍ତିକରଣରେ ବିଭିନ୍ନ ପ୍ରକାରର ଯେଉଁ ତାଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି, ଯେଉଁ SHG ଗ୍ରୁପ୍ ମାନେ ଲୋନ୍ ନେବା ପାଇଁ ଚାହିଁବେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ 0% ସେମାନଙ୍କୁ ଯେଉଁ ଲୋନ୍ ଦିଆଯାଉଛି ଆଉ ଏହାଦ୍ୱାରା ପାଖାପାଖି ପ୍ରାୟ 20,000 କୋଟିରୁ ଅଧିକ ଟଙ୍କା ସେମାନଙ୍କୁ ପ୍ରତିବର୍ଷ ଲୋନ୍ ଦେବା ପରେ ସେମାନଙ୍କର ଆର୍ଥିକ ସ୍ଥିତି ଆଜି କାର୍ଯ୍ୟକାରୀ ହେବା ଦ୍ୱାରା ଆଜି ସ୍ୱାବଲମ୍ବନଶୀଳ ହେବାରେ ବହୁତ ଆଗୁଆ ହିସାବରେ ଆଜି ଓଡ଼ିଶାର ମହିଳାମାନେ ମାଆମାନେ କାମ କରୁଛନ୍ତି।
0: କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାନସଭାର ବାଚସ୍ପତି ଶ୍ରମା ପାଢ଼ୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ନୟାଗଡ଼ର ଇଂରାଜୀ ବନାନକୁ ସଂଶୋଧନ କରି ନୟାଗଡ଼ ଜିଲ୍ଲାର ସ୍ୱାଭିମାନ ଓ ଅସ୍ମିତାକୁ ରାଜ୍ୟ ସରକାର ସୁରକ୍ଷିତ ରଖିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାଙ୍କର ଅଭିଭାଷଣରେ କହିଛନ୍ତି ସୁଭଦ୍ରା ଯୋଜନା ମହିଳାମାନଙ୍କୁ ନିଜସ୍ୱ ନିଷ୍ପତ୍ତି ଏବଂ ଉଦ୍ୟୋଗୀ ହେବା ପାଇଁ ସୁଯୋଗ ପ୍ରଦାନ କରିଛି। ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସରକାରଙ୍କର ମହିଳା ସଶକ୍ତିକରଣ ଯୋଜନା ଓ ଲକ୍ଷ୍ୟପତି ଦିଦି ସୃଷ୍ଟି କରିବାରେ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟସ୍ତରୀୟ ସୁଭଦ୍ରା ଯୋଜନାରେ ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହିତ ଜିଲ୍ଲାସ୍ତରରେ ଆୟୋଜିତ ଅର୍ଥରାଶି ବିତରଣ କାର୍ଯ୍ୟକ୍ରମ ସମ୍ପର୍କିତ ସମ୍ବାଦ ଆମର ହସ୍ତଗତ ହୋଇଛି। ନୟାଗଡ଼ ଜିଲ୍ଲାରେ 2,33,000

ସଞ୍ଚାରେ 585 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଞ୍ଚମ କିସ୍ତିରେ 116,80,00,000 ପ୍ରଦାନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ମହିଳାମାନଙ୍କୁ ସମ୍ବୋଧନ କରି ଶ୍ରୀ ମାଝୀ କହିଛନ୍ତି, କେନ୍ଦ୍ର ସରକାରଙ୍କର ସହଯୋଗରେ ଶୀଘ୍ର ନୟାଗଡ଼ ଚିନିକଳ ପୁନଃ କାର୍ଯ୍ୟକ୍ଷମ ସହିତ ନୃତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ। ରାୟଗଡ଼ ବିଜୁ ପଟ୍ଟନାୟକ ଅଡିଟୋରିୟମ୍ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସୁଭଦ୍ରା ଆର୍ଥିକ ସହାୟତା ବିତରଣ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ସୁଭଦ୍ରା ଯୋଜନାରେ ଜିଲ୍ଲାର 2,27,026 ଜଣ ଅନ୍ତର୍ଭୁକ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ 4,280 ଜଣ ପ୍ରଥମ ଥର ପାଇଁ ଯୋଜନାରେ ସାମିଲ ହୋଇଛନ୍ତି। ରାକ୍ଷୀ ପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାରୁ 3,80,000ରୁ ଉର୍ଦ୍ଧ୍ୱ ସୁଭଦ୍ରା ହିତାଧିକାରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିବା ସରକାରୀ ସୂତ୍ରକୁ ଉଦ୍ଧାର କରି ଆମ ସମ୍ବାଦଦାତା କହିଛନ୍ତି। ସମ୍ବଲପୁର ଜିଲ୍ଲା ସଦର ମହକୁମା ତପସ୍ୱିନୀ ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗଦେଇଥିଲେ। ଜିଲ୍ଲାର 2,41,000ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କରାଯାଇଛି। ଏହି ଅବସରରେ ଶ୍ରୀ ନାୟକ କହିଛନ୍ତି, ଶାଳ ମଞ୍ଜିରୁ ତେଲ, ମହୁଲ ମଞ୍ଜିରୁ କୋକୋ ତିଆରି ହେବା ନେଇ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ଆଗାମୀ ଦିନରେ ଜିଲ୍ଲାର 5,000 ମହିଳାଙ୍କୁ ମାଗଣା ସିଲାଇ ତାଲିମ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତିରେ ନୂଆପଡ଼ା ଜିଲ୍ଲାର 1,67,094 ଜଣ ହିତାଧିକାରୀଙ୍କୁ 83 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଥିବାର ଜଣାପଡ଼ିଛି। ସଦର ମହକୁମା ବହୁମୁଖୀ ହଲ୍ଠାରେ ଅନୁଷ୍ଠିତ ସୁଭଦ୍ରା ଶକ୍ତି ଯୋଜନାର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ବିଧାୟକ ଜୟ ଢୋଲକିଆ ଉପସ୍ଥିତ ଥିଲେ। ବରଗଡ଼ ଯଦୁମଣି ଅଡିଟୋରିୟମ୍ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସାହିତ୍ୟ ଓ ସଂସ୍କୃତି ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଜେପୁର ବିଧାୟକ ସନତ କୁମାର ଗର୍ତିଆ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କର ଏହି ମହତ୍ୱାକାଂକ୍ଷୀ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଜିଲ୍ଲାର ପଞ୍ଚମ କିସ୍ତିରେ 3,75,000ରୁ ଉର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିବା ସରକାରୀ ସୂତ୍ରକୁ ଉଦ୍ଧାର କରି ଆମ ସମ୍ବାଦଦାତା ଜଣାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଭାରତର ପ୍ରାଚୀନ ଓ ସମୃଦ୍ଧ ଭାଷା ସଂସ୍କୃତିର ଗୌରବ, ମହତ୍ୱ ଓ ଐତିହ୍ୟକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାକୁ ବିଶ୍ୱ ସଂସ୍କୃତ ଦିବସ ଭାବେ ପାଳନ କରାଯାଇଥାଏ। ସଂସ୍କୃତ ଭାଷାକୁ ଭାରତୀୟ ଜ୍ଞାନ ଓ ସଂସ୍କୃତିର ମୁଖ୍ୟ ଆଧାର ଭାବେ ବିବେଚନା କରାଯାଏ। ବେଦ, ଉପନିଷେଦ, ରାମାୟଣ, ମହାଭାରତ, ପୁରାଣ, ଦର୍ଶନ, ଆୟୁର୍ବେଦ ଓ ବିଭିନ୍ନ ଶାସ୍ତ୍ରୀୟ ଗ୍ରନ୍ଥ ସଂସ୍କୃତ ଭାଷାରେ ରଚନା କରାଯାଇଛି। ଏହି ଭାଷା ଭାରତର ପ୍ରାଚୀନ ଜ୍ଞାନ ପରମ୍ପରାକୁ ସଂରକ୍ଷଣ କରିବା ସହ ଭାରତୀୟ ସାହିତ୍ୟ, ଦର୍ଶନ, ବିଜ୍ଞାନ ଓ କଳାର ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ସଂସ୍କୃତ ଭାରତର ଜ୍ଞାନ, ଦର୍ଶନ ଓ ସଭ୍ୟତାର ଏକ ଚିରନ୍ତନ ଭାଷା। ସଂସ୍କୃତର ଅମୂଲ୍ୟ ଐତିହ୍ୟର ସଂରକ୍ଷଣ, ପ୍ରଚାର ଓ ପ୍ରସାର ପାଇଁ ସମସ୍ତେ ଆଗେଇ ଆସିବାକୁ ଉପରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ସଂସ୍କୃତ ଭାରତର ଜ୍ଞାନ, ଚିନ୍ତନ ଓ ସୃଜନଶୀଳତାର ଏକ ନିରନ୍ତର ବାହକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶ ଓ ବିଦେଶରେ ସଂସ୍କୃତ ଶିକ୍ଷା ଓ ଶିକ୍ଷାଦାନ ସହ ଜଡ଼ିତ ଏବଂ ଏହାର ଚିରନ୍ତନ ଜ୍ଞାନଭଣ୍ଡାରକୁ ଭବିଷ୍ୟତ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ କାର୍ଯ୍ୟରତ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମପାଟି କହିଛନ୍ତି, ସଂସ୍କୃତ ଭାରତ ପ୍ରାଚୀନ ଜ୍ଞାନ ପରମ୍ପରା, ଦର୍ଶନ, ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧ ପୃଷ୍ଠପୋଷକତା ଗ୍ରହଣ କରେ। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ଆଜି ଜନ୍ମଦିନରେ ରାଜ୍ୟବାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। 1862 ଶ୍ରାବଣ ପୂର୍ଣ୍ଣିମା ଦିନ ଏହି ଯୋଗଜନ୍ମା କବି ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବରପାଲିଠାରେ ଜନ୍ମଗ୍ରହଣ କରିଥିଲେ। ଆଲୋକ ଏବଂ ଅମୃତର କବି କୁହାଯାଉଥିବା ଗଙ୍ଗାଧର ମେହେରଙ୍କର ତପସ୍ୱିନୀ, ପ୍ରଣୟ ବଲ୍ଲରୀ, ଇନ୍ଦୁମତୀ, କିଚକବଦ୍ଧ ଏବଂ ଅର୍ଘ୍ୟଥାଳି କାବ୍ୟଗ୍ରନ୍ଥ ତାଙ୍କର ସାରସ୍ୱତ ସାଧନାର ଅମର ସୃଷ୍ଟି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଆୟୋଜିତ ସ୍ୱଭାବ କବିଙ୍କ ଜୟନ୍ତୀ ଅବସରରେ ପୁରୀ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବିଙ୍କର କାଳଜୟୀ ରଚନା ଉପରେ ଆଲୋଚନା କରିଥିଲେ। ପାଣିପାଗ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ହେବା ନେଇ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ।
ଧାର୍ଯ୍ୟ ଲକ୍ଷ୍ୟ ପୂର୍ବରୁ 27 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି କହିଲେ ମୁଖ୍ୟମନ୍ତ୍ରୀ। ନୟାଗଡ଼ ଚିନି କାରଖାନା ଓ ନୃତଙ୍ଗ ଜଳସେଚନର

0: ଆଜିକାଲିଟା ନେଇ ଘୋଷଣା ପୁରୀ ଶ୍ରୀମନ୍ଦିରରେ ଗହ୍ମାପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କୁ ରାକ୍ଷୀ ଲାଗି ଶେଷ ସହିତ ପ୍ରଭୁ ବଳଭଦ୍ରଙ୍କ ଜନ୍ମନୀତି ଆଉ କିଛି ସମୟ ପରେ ହେବ ଆରମ୍ଭ ଏବଂ ଭାରତର ପ୍ରାଚୀନ ଓ ସମୃଦ୍ଧ ଭାଷା ସଂସ୍କୃତିର ଗୌରବକୁ ସ୍ମରଣ କରିବା ପାଇଁ ଶ୍ରାବଣ ପୂର୍ଣ୍ଣିମା ତିଥିରେ ଆଜି ପାଳିତ ହେଉଛି ବିଶ୍ୱ ସଂସ୍କୃତ ଦିବସ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେବ।
1: आकाशवाणी कटक।

ସଂସ୍କୃତ ଦିବସର ଅନୁଚିନ୍ତା ଆଲେଖ୍ୟ ପ୍ରଫେସର ମିନତୀ ରଥ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ପ୍ରତିବର୍ଷ ଭଳି ଚଳିତ ବର୍ଷ ଅଗଷ୍ଟ ମାସର 28 ତାରିଖ ଦିନ ଶ୍ରାବଣ ପୂର୍ଣ୍ଣିମା ତିଥିରେ ବିଶ୍ୱ ସଂସ୍କୃତ ଦିବସ ପାଳନ କରାଯାଉଛି। ବସ୍ତୁତଃ ଶ୍ରାବଣ ମାସ ସଂସ୍କୃତ ମାସ। ଶ୍ରାବଣ ପୂର୍ଣ୍ଣିମାର ଅନ୍ୟ ନାମ ହେଉଛି ଋଷି ପୂର୍ଣ୍ଣିମା। ଆହୁରି ମଧ୍ୟ ଶ୍ରାବଣ ପୂର୍ଣ୍ଣିମା ତିଥି ଭାରତୀୟ ସଂସ୍କୃତିରେ ଏକ ମହତ୍ତ୍ୱପୂର୍ଣ୍ଣ ଦିବସ। ଏହା ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର ଅଗ୍ରଜ ଶ୍ରୀ ବଳଦେବଜୀଙ୍କର ପୁଣ୍ୟ ଜନ୍ମ ମାସ। ଦ୍ୱିତୀୟରେ ଭାଇ ଓ ଭଉଣୀଙ୍କ ନିବିଡ଼ ଭାବୋଲ୍ଲାସର ପର୍ବ ରକ୍ଷାବନ୍ଧନ ମଧ୍ୟ ଏହି ଦିନ ପାଳିତ ହୋଇଥାଏ। ସର୍ବୋପରି ଏହି ତିଥିରେ ଚାତୁର୍ମାସ୍ୟା ବ୍ରତ ପାଳନ କରିବା ପାଇଁ ଆଶ୍ରମରୁ ବାହାରେ ଅବସ୍ଥାନ କରୁଥିବା ଋଷିମାନେ ଶ୍ରାବଣୀ ଉପାକର୍ମ ଶେଷ କରି ବେଦାଧ୍ୟୟନ ନିମନ୍ତେ ପୁଣି ସେମାନଙ୍କ ଆଶ୍ରମକୁ ଫେରିଯାଉଥିଲେ। ଏଣୁ ଏହି ଦିବସର ମହତ୍ୱ ହୃଦୟଙ୍ଗମ କରି ଭାରତ ସରକାର 1969 ସଂସ୍କୃତ ଭାଷାର ସୁରକ୍ଷା ନିମନ୍ତେ ଏହି ଦିନ ସଂସ୍କୃତ ଦିବସ ପାଳନ କରି ଆସୁଛନ୍ତି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ଦିନ ଆମେ ଆମର ପୂର୍ବଜ ମୁନିଋଷିମାନଙ୍କୁ ସ୍ମରଣ କରିବା, ଯେଉଁମାନେ କି ନିଜର ଅପୂର୍ବ ନିଷ୍ଠା ଓ ସାଧନା ବଳରେ ନାନା ପ୍ରକାର ଜ୍ଞାନ ଓ ବିଜ୍ଞାନରେ ପରିପୂର୍ଣ୍ଣ ବେଦ, ବେଦାଙ୍ଗ, ସ୍ମୃତି, ପୁରାଣ ପ୍ରଭୃତି ଅଷ୍ଟାଦଶ ବିଦ୍ୟା ରଚନା କରି ମାନବ ଜାତିର ମହାନ ଉପକାର ସାଧନ କରିଯାଇଛନ୍ତି। ବାସ୍ତବିକ ସଂସ୍କୃତ ଭାଷାର ମହତ୍ତ୍ୱ ଅବର୍ଣ୍ଣନୀୟ। ଦେବବାଣୀ ସଂସ୍କୃତ ହେଉଛି ବିଶ୍ୱର ପ୍ରମୁଖ ସପ୍ତ ପ୍ରାଚୀନ ଭାଷାମାନଙ୍କର ମଧ୍ୟରେ ସର୍ବପ୍ରାଚୀନ ଓ ସର୍ବମାନ୍ୟ ଭାଷା। ଯେଉଁ ଋଗ୍ବେଦକୁ ପ୍ରାଚ୍ୟ ଓ ପାଶ୍ଚାତ୍ୟ ବିଦ୍ୱାନମାନେ ସଂସାରର ଆଦିଗ୍ରନ୍ଥ ବୋଲି ସମସ୍ୱରରେ ସ୍ୱୀକାର କରିଥାନ୍ତି। ସକଳ ଜ୍ଞାନର ପ୍ରକାଶପୁଞ୍ଜ ବେଦ ସଂସ୍କୃତ ଭାଷାରେ ହିଁ ଲିଖିତ ସଂସାରର ଆଦ୍ୟ କାବ୍ୟ ରାମାୟଣ ଓ ରାଷ୍ଟ୍ରୀୟ ଇତିହାସ ମହାଭାରତ ମାନବ ଜାତି ନିମନ୍ତେ ଭାଷାର ମହାର୍ଘ୍ୟ ଅବଦାନ। ଏହି ଭାଷାରେ ଲିଖିତ ଅଷ୍ଟାଦଶ ପୁରାଣ, ସୃଷ୍ଟିର ଉଦ୍ଭବ ଓ ବିକାଶର ଲିପିବଦ୍ଧ ଇତିହାସ ସହିତ ମାନବ ସୃଷ୍ଟି ଇତିହାସ ପ୍ରସ୍ତୁତ କରିଥାନ୍ତି। ମନୁଷ୍ୟ ଜୀବନକୁ କର୍ମତତ୍ପର ଓ ସଂଯମିତ କରିବା ପାଇଁ ସ୍ମୃତିମାନେ ନିରନ୍ତର ଆଲୋକବର୍ତ୍ତିକା ସଦୃଶ ପଥ ପ୍ରଦର୍ଶନ କରିଥାନ୍ତି। ଭାରତୀୟ ବୌଦ୍ଧିକ ବିକାଶର ବାର୍ତ୍ତା ବହନ କରିଥାନ୍ତି ଦର୍ଶନଶାସ୍ତ୍ରଗୁଡ଼ିକ। ବାସ୍ତବରେ କହିବାକୁ ଗଲେ ଦେବଭାଷା ସଂସ୍କୃତ ଏକ ଭାଷା ମାତ୍ର ନୁହେଁ, ଏହା ଭାରତୀୟ ଜୀବନ ପ୍ରବାହର ମୂଳ ଉତ୍ସ। ଯଦ୍ୟପି ଆଜି ନେତାମାନଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ଉପଲବ୍ଧି କରୁଛନ୍ତି ଯେ ସଂସ୍କୃତ ହେଉଛି ପାରଲୌକିକ ଜ୍ଞାନ ସହିତ ଲୌକିକ ବିଦ୍ୟାଗୁଡ଼ିକର ମୂଳ ଉତ୍ସ, ଏହା ମଧ୍ୟ ସତ୍ୟ ଯେ ଆଧ୍ୟାତ୍ମିକ ପକ୍ଷକୁ ବାଦ ଦେଲେ ସଂସ୍କୃତ ବାଙ୍ଗ୍ମୟରେ ଗଚ୍ଛିତ ରହିଛି ଅମୂଲ୍ୟ ରତ୍ନ ସଦୃଶ ଅସୁମାରୀ ଲୌକିକ ବିଦ୍ୟା, ଯାହା ମଣିଷର ଜୀବନ ନିର୍ବାହ ନିମନ୍ତେ ଅତ୍ୟନ୍ତ ଉପଯୋଗୀ। ସେସବୁ ହେଲେ ଆୟୁର୍ବେଦ, ଧନୁର୍ବେଦ, ସ୍ଥାପତ୍ୟ ବେଦ, ଗାନ୍ଧର୍ବ ବେଦ ଭଳି ଚାରି ଉପବେଦ ଓ ତା ସହିତ ଚିତ୍ରକଳା, ନୃତ୍ୟକଳା, ସଙ୍ଗୀତକଳା, ଖଗୋଳଶାସ୍ତ୍ର, ଭୂଗୋଳ, ରାଜନୀତି, ଯୋଗଶାସ୍ତ୍ର, ତନ୍ତ୍ରଶାସ୍ତ୍ର, କୃଷି, ବାଣିଜ୍ୟ, ସମାଜଶାସ୍ତ୍ର, କାବ୍ୟନାଟକ, କାଳଗ୍ରହ, ନକ୍ଷତ୍ର, ଗଣନା ବିଦ୍ୟା ଭଳି ଅନେକ ଉପାଦେୟ ବିଦ୍ୟା, ଯାହାର ମୂଳ ପୋଥିଗୁଡ଼ିକ ଏବେ ମଧ୍ୟ ଅବହେଳିତ ଅବସ୍ଥାରେ ପଡ଼ିରହି କୀଟଦ୍ରଷ୍ଟ ହେବାରେ ଲାଗିଛି। ଏ କ୍ଷେତ୍ରରେ ଏଯାବତ୍ ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଉନାହିଁ। ଯଦ୍ୟପି ସରକାର ଏ ଦିଗରେ ଆଗ୍ରହୀ, ତଥାପି ସଂସ୍କୃତରେ ଲୁକାୟିତ ଜ୍ଞାନରାଶି ଏଯାବତ୍ ସମ୍ପୂର୍ଣ୍ଣ ଭାବେ ଲୋକଲୋଚନକୁ ଆସିପାରୁନାହିଁ। ଏ ଦିଗରେ ସଂସ୍କୃତଜ୍ଞମାନଙ୍କର ଭୂମିକା ଯେ କେତେ ଗୁରୁତ୍ୱ ବହନ କରେ ତାହା କହିବା ବାହୁଲ୍ୟ ମାତ୍ର। ବିଦେଶୀମାନଙ୍କର ସଂସ୍କୃତ ପ୍ରତି ଆଗ୍ରହ ଦେଖିଲେ ମନେ ହୁଏ ଆମେ ଯେମିତି ପଛରେ ପଡ଼ିଯାଇଛୁ। ପ୍ରାଚୀନ ଭାରତୀୟ ଲୌକିକ ଓ ବୌଦ୍ଧିକ ଜ୍ଞାନ ପରମ୍ପରାକୁ ଡିଜିଟାଲ ଜ୍ଞାନକୌଶଳ ଉପଯୋଗ ବଳରେ ଜନସାଧାରଣଙ୍କ ବ୍ୟବହାରରେ ଯଦି ଲଗାଯାଇପାରିବ, ତେବେ ତାହା ହିଁ ହେବ ସଂସ୍କୃତ ଦିବସ ପାଳନର ଯଥାର୍ଥ ମୂଲ୍ୟ।

ଶୁଣୁଥିଲେ କାର୍ଯ୍ୟକ୍ରମ ରିଲିଜ୍ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ କଟକ ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱ ସଂସ୍କୃତ ଦିବସର ଅନୁଚିନ୍ତା। ଆଲେଖ୍ୟ ପ୍ରଫେସର ମିନତୀ ରଥ, ଉପସ୍ଥାପନା।

0: আজি সুভদ্রা যোজনার 5 নম্বর কিস্তি আমি মিলা। এটা ওড়িশা সরকার গোটে বহুত বড় পদক্ষেপ আয়, যেথির লাগি মহিলা মানে আর্থিক স্তর থি সতর্ক হয়ে পুছন, নিজের লাগি সমাজ গোটে অলগা জায়গা বনাই পুছন। সেথির লাগি মুই মাননীয় মুখ্যমন্ত্রী আর উপমুখ্যমন্ত্রী অশেষ ধন্যবাদ দেউছে।
1: ଏ ଅବସରରେ ବାଚସ୍ପତି ସୁରମା ପାଢ଼ୀ ଆଉ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଛନ୍। ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟନ ହୋଇଥିବା କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ହିତାଧିକାରୀମାନଙ୍କୁ ଯୋଜନାର 5 ନମ୍ବର କିସ୍ତି ବାଣ୍ଟିଛନ୍। ଏ ଅବସରରେ ଜିଲ୍ଲାର 2,41,000 ଅୟତ୍କା ହିତାଧିକାରୀଙ୍କୁ 120 କୋଟି ଟଙ୍କା ବଣ୍ଟାଯାଇଛି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍କିଟାଲ ପ୍ରେକ୍ଷାଳୟନ ସୁଭଦ୍ରା ଯୋଜନାର 5 ନମ୍ବର କିସ୍ତି ବାଣ୍ଟବାର କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇକରି ସୁଭଦ୍ରା ଯୋଜନା ଖାଲି ଆର୍ଥିକ ସାହାଯ୍ୟ ନୁହେଁ, ଓଡ଼ିଶା ନାରୀ ଶକ୍ତି ଲାଗି ସ୍ୱାବଲମ୍ବନର ନୂଆ ସୂର୍ଯ୍ୟୋଦୟ ବୋଲି କହିଛନ୍। ବରଗଡ଼ ଜିଲ୍ଲା ଯଦୁମଣି ଅଡିଟୋରିୟମ୍ନ ହୋଇଥିବାର ଖାସ୍ କାର୍ଯ୍ୟକ୍ରମଟି ହିତାଧିକାରୀମାନଙ୍କୁ ସୁଭଦ୍ରା ଯୋଜନାର 5 ନମ୍ବର କିସ୍ତି ଦିଆଯାଇଛି। କାର୍ଯ୍ୟକ୍ରମଟି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଜେପୁର ଆର୍ ବରଗଡ଼ ବିଧାୟକ, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଟାଉନ୍ହଲ୍ଠାରେ ହୋଇଥିବା କାର୍ଯ୍ୟକ୍ରମଟି ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାର 1,43,554 ଜଣ ମହିଳାଙ୍କୁ ଏଥର ସୁଭଦ୍ରା ସାହସ ଟଙ୍କା ହସ୍ତାନ୍ତର କରାଯାଇଛି। ଦେବଗଡ଼ ଜିଲ୍ଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟନ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ହିତାଧିକାରୀମାନଙ୍କୁ ସୁଭଦ୍ରା ସାହାଯ୍ୟର 5 ନମ୍ବର କିସ୍ତି ବାଣ୍ଟିଛନ୍। ନୂଆପଡ଼ା ରେଲୱେ ଫାଟକ ପାଶେ ଥିବା ବହୁମୁଖୀ ହଲ୍ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜିଲ୍ଲାର 1,67,094 ଜଣ ହିତାଧିକାରୀଙ୍କୁ ସୁଭଦ୍ରା ସାହାଯ୍ୟ ଟଙ୍କା ବାଣ୍ଟିଛନ୍। ଭାରତର ଆର୍ଥିକ କ୍ଷେତ୍ରକେ ବର୍କସ୍ କରିକରି ଗୋଟେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକେ ଆଜି 12 ବର୍ଷ ପୂରା ହୋଇଛି। 2014 ମସିହାର ଅଗଷ୍ଟ ମାସର 28 ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ଏବତକ୍ ଏହି ଯୋଜନାଟି 59 କୋଟିରୁ ଅୟତ୍କା ବ୍ୟାଙ୍କ ଖାତା ଖୋଲାଯାଇଛି। ଏଥି 3,17,000 କୋଟିରୁ ଅୟତ୍କା ଟଙ୍କା ଜମା କରାଯାଇଥିବା ଜଣାପଡ଼ିଛି। ପୃଥିବୀର ସବୁନୁ ବଡ଼ ଆର୍ଥିକ ଅନ୍ତର୍ଭୁକ୍ତି ପଦକ୍ଷେପ ଭାବେ ପିଏମ୍ ଜନଧନ ଯୋଜନା ସବୁ ଭାରତୀୟଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାରେ ସଫଳ ହୋଇଛି। ଫି ଆକାଉଣ୍ଟଟି କମ୍ସେ କମ୍ 5,356 ଟଙ୍କା ଜମାରାଶି ହୋଇଛି। ଏହି ଯୋଜନାଟି ଗ୍ରାମୀଣ ଓ ଅର୍ଦ୍ଧ ସହରାଞ୍ଚଳନ 78% ଆକାଉଣ୍ଟ ଖୋଲାଯାଇଥିବା ବେଳେ 56% ମହିଳା ବ୍ୟାଙ୍କ ଆକାଉଣ୍ଟ ଖୋଲବାର ସକ୍ଷମ ହୋଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆଇବା ପାର୍ବଣ ଋତୁକେ ନଜରଥି ରଖିକରି ରାଇଜେ ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷାକେ ସୁନିଶ୍ଚିତ କରିବା ଲକ୍ଷ୍ୟଟି ଖାଦ୍ୟ ସୁରକ୍ଷା ବିଭାଗ ତରଫୁ ବ୍ୟାପକ ଯାଞ୍ଚ କରାଯାଉଛି। ଅଭିଯାନଟି ରାଜ୍ୟର ଭିନ୍ ଭିନ୍ ଜିଲ୍ଲା, ଉପଖଣ୍ଡ, ପୌରାଞ୍ଚଳ ବାଗିର ଇଲାକାନ ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନମାନଙ୍କେ ଯାଞ୍ଚ କରାଯାଇକରି ଅପମିଶ୍ରିତ ଖରାପ ଖାଇବାର ଜିନିଷମାନଙ୍କୁ ନଷ୍ଟ କରାଯିବାର ସହିତ ପ୍ରତିଷ୍ଠାନ ବିରୋଧୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଅଭିଯାନଟି ଏବତକ 3,605 କେଜି ଖରାପ ଖାଇବାର ଜିନିଷ ନଷ୍ଟ କରାଯାଇଥିବା ବେଳେ 475 ଖାଦ୍ୟ ନମୁନା ପରୀକ୍ଷା ଲାଗି ଠୋଲ କରାଯାଇଛି। ଏତାର ସହିତ 2,84,500 ଜରିମାନା ବିଲ୍ ଆଦାୟ କରାଯାଇଛି। ଏହି ଅଭିଯାନ ଜରିଏ ଉପଭୋକ୍ତାମାନଙ୍କୁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା ଆଉ ଖାଦ୍ୟ ବ୍ୟବସାୟୀମାନଙ୍କ ଖାଦ୍ୟ ସୁରକ୍ଷା ମାନଦଣ୍ଡ ଲାଗି ସଚେତନତା ବଢ଼ାଇବା ଉପରେ ବିଭାଗ ଜୋର ଦେଉଛି। ପବିତ୍ର ଗହ୍ମାପୂର୍ଣ୍ଣି ଅବସରରେ ଆଜି ପୁରୀ ଶ୍ରୀମନ୍ଦିର ମହାପୁରୁମାନଙ୍କୁ ରାକ୍ଷୀ ଲାଗି କରାଯାଇଛି। ଏତାର ସହିତ ଆଉ କିଛି ସମୟ ଉତ୍ତରୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ନୀତି ଭିଲ୍ କରାଯିବା। ଶ୍ରୀମନ୍ଦିର ପାଟରା ବିଶୋଇ ସେବକମାନଙ୍କ ତରଫୁ ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଆଉ ଗୁଆମାଳକେ ସିଂହାରୀ ସେବକମାନେ ମହାପୁରୁମାନଙ୍କୁ ଲାଗି କରାଇଛନ୍। ମଧ୍ୟାହ୍ନ ଧୂପ ଉତ୍ତରୁ ପ୍ରଭୁ ସୁଦର୍ଶନ 4 ଆସନକେ ବିଜେ କରିବେ। ମାର୍କଣ୍ଡ ପୁଷ୍କରିଣୀୟ ତାର ଉତ୍ତରୁ ବଳଭଦ୍ରଙ୍କ ଜନ୍ମ ନୀତି କରାଯିବା। ବିଧି ଅନୁସାରେ ମାଟିର ବଳଭଦ୍ର ପ୍ରତିମାଙ୍କୁ ପୂଜାପଣ୍ଡା ସେବକ ଜୀବନ୍ୟାସ ଦେବାର ଉତ୍ତରୁ ଜାତକର୍ମ କରାଯିବା। ପଞ୍ଚ ଉପଚାର, ଶୀତଳ ମଣୋହି ଆଉ ବନ୍ଦାପନା କରାଯାଇକରି ବଳଭଦ୍ରଙ୍କ ମାଟି ପ୍ରତିମାକେ ମାର୍କଣ୍ଡ ପୁଷ୍କରିଣୀନ ବିସର୍ଜନ କରାଯିବା। ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ରାଜ୍ୟ ନନ୍ଦିନ 1862 ମସିହା ଶରାବନ ପୁନି ଦିନ ଏହି ଯୋଗ ଜନ୍ମା କବି ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବରପାଲିନ ଜନ୍ମ ହୋଇଥିଲେ। ଆଲୋକ ଆଉ ଅମୃତର କବି କୁହାଯାଉଥିବା ଗଙ୍ଗାଧର ମେହେରଙ୍କର ତପସ୍ୱିନୀ ପ୍ରଣୟ ବଲ୍ଲରୀ ଇନ୍ଦୁମତୀ କିଚକ ବଧ ଆର୍ ଅର୍ଘ୍ୟଥା

କବିତା ଗ୍ରନ୍ଥ ତାଙ୍କ ସାରସ୍ୱତ ସାଧନାର ଅମର ସୃଷ୍ଟି ଆଏ। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜି ତାଙ୍କର ଜୟନ୍ତୀ ପାଳନ କରାଯାଉଛି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସନ୍ନ ସ୍ୱଭାବ କବିଙ୍କର ଜୟନ୍ତୀ ଆଜି ପାଳିତ ହୋଇଯାଇଛି। ଏହି ଅବସରରେ ପୁରୀ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟି ବକ୍ତାମାନେ କବିଙ୍କର କାଳଜୟୀ ରଚନା ବାବଦେ ଆଲୋଚନା କରିଥିଲେ। ଭାରତର ପ୍ରାଚୀନ ଓ ସମୃଦ୍ଧ ଭାଷା ସଂସ୍କୃତିର ଗୌରବ ମହତ୍ୱ ଆଉ ଐତିହ୍ୟକେ ସୁର୍ତା କରବାର୍ ଲାଗି ଫି ବଛର ଶ୍ରାବଣ ପୁନିକେ ବିଶ୍ୱ ସଂସ୍କୃତ ଦିବସ ଭାବେ ପାଳନ କରାଯାଇସି। ସଂସ୍କୃତ ଭାଷା ଭାରତୀୟ ଜ୍ଞାନ ଆଉ ସଂସ୍କୃତିର ମୂଳ ଆଧାର ଆଏ। ବେଦ ଉପନିଷଦ ରାମାୟଣ ମହାଭାରତ ପୁରାଣ ଦର୍ଶନ ଆୟୁର୍ବେଦ ଆର୍ ଭିନ୍ ଭିନ୍ ଶାସ୍ତ୍ରୀୟ ଗ୍ରନ୍ଥ ସଂସ୍କୃତ ଭାଷାତି ଲେଖାଯାଇଛି। ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କର ଜନ୍ମଦିନକେ ସୁର୍ତା କରିକରି ଏ ବଛର ଜାତୀୟ କ୍ରୀଡ଼ା ଦିବସ ସୁବର୍ଣ୍ଣପୁର ଜିଲ୍ଲାନ ଆଇଷ୍ଟାନୁ ମୂଲ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଏଞ୍ଜେଲିନା ପ୍ରଧାନ କାର୍ଯ୍ୟକ୍ରମକେ ଉଦ୍ଘାଟନ କରିକରି ଖେଳାଳିମାନଙ୍କୁ ଉତ୍ସାହିତ କରିଛନ୍। ତିନି ଦିନ ଧରିକରି ଚାଲବାର୍କେ ଥିବା ଉତ୍ସବଟି ଭିନ୍ ଭିନ୍ ଖେଲ୍ଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବଙ୍ଗୋପସାଗରନ ହୋଇଥିବା ଲଘୁଚାପର ପ୍ରଭାବଟି ଆଇବା କାଲି ସକାଳ ତକ୍ ରାଜ୍ୟର ଦକ୍ଷିଣ ଆର୍ ପଶ୍ଚିମ ଇଲାକାର 13 ଜିଲ୍ଲାନ ବର୍ଷା ହେବା ବୋଲି ସତର୍କ ସୂଚନା ଜାରି କରାଯାଇଛି। ଇତାର ସହିତ ଆଜି ମୟୂରଭଞ୍ଜ ଆର୍ କେନ୍ଦୁଝର ଜିଲ୍ଲାର ଗୋଟେ ଯୁଡ଼େ ଜାଗାନ ଅତି ଜବର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ କରାଯାଇଛି। ସୁଭଦ୍ରା ଯୋଜନାର 5 ନମ୍ବର କିସ୍ତି 1,03,26,000 ଅତକା ହିତାଧିକାରୀ 5,000 କୋଟି ଅତକା ଟଙ୍କାର ସାହସ ଦେଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ଖାଦ୍ୟର ଗୁଣବତ୍ତା ଆର୍ ସୁରକ୍ଷାକେ ସୁନିଶ୍ଚିତ କରବାର୍ ଲାଗି ଖାଦ୍ୟ ସୁରକ୍ଷା ବିଭାଗ ତରଫୁ ମୂଲ ହେଇଛେ ବ୍ୟାପକ ଯାଞ୍ଚ। ଆଉ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ପାଳିତ ହେଉଛେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ।

ଆକାଶବାଣୀ କଟକ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ନେପାଳ ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 547କୁ ବୃଦ୍ଧି। ଭାରତରୁ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ନେଇ ନେପାଳକୁ ତୃତୀୟ ବିମାନର ଯାତ୍ରା। ଉଜ୍ବେକିସ୍ତାନ ଏବଂ କିର୍ଗିଜ୍ସ୍ତାନକୁ ଆସନ୍ତାକାଲିଠାରୁ ଚାରିଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଦେଶରେ ଚିନିର ଅଭାବ ନଥିବା ସରକାରଙ୍କ ସ୍ୱଷ୍ଟୀକରଣ। ସର୍ବସାଧାରଣ ପରୀକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ

ସରକାରଙ୍କ ପକ୍ଷରୁ ପରାମର୍ଶ ଆହ୍ୱାନ ନରୱେ ରାଜା ହେରାଲ୍ଡଙ୍କ 99 ବର୍ଷରେ ପରଲୋକ ଏବଂ ବୁଡାପେଷ୍ଟ ସ୍କ୍ୱାସ୍ ଓପନ୍ ଫାଇନାଲ୍ରେ ଆଜି ଭାରତ ଓ ହଙ୍ଗେରୀ ମଧ୍ୟରେ ହେବ ମୁକାବିଲା ନେପାଳରେ ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 547କୁ ବୃଦ୍ଧି ପାଇଛି ନେପାଳ ତିବ୍ବତ ଅଞ୍ଚଳରେ ସୀମାରେଖାର ଉଭୟ ପାର୍ଶ୍ୱରେ 1545ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ଦିଆଯାଇଛି ଉଦ୍ଧାରକାରୀ ଦଳ ବିଭିନ୍ନ ନଦୀ ତଟବର୍ତ୍ତୀ ଅଞ୍ଚଳ ଓ ଅନ୍ୟାନ୍ୟ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି ବିଶେଷକରି ବିଭିନ୍ନ କୋଠାବାଡ଼ି ସମେତ ନଦୀର ନିମ୍ନ ଜଳଧାରାଗୁଡ଼ିକରେ ସନ୍ଧାନ କାର୍ଯ୍ୟ ଜାରି ରହିଛି ତେବେ ଭୋଟି କୋଶି ନଦୀରେ ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ଏକ ନୂଆ ବନ୍ଧ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଜଣାପଡ଼ିଛି ଇତିମଧ୍ୟରେ ନେପାଳର ସୁରକ୍ଷା ଅଧିକାରୀମାନେ ବିଭିନ୍ନ ପ୍ରଭାବିତ ଜିଲ୍ଲାଗୁଡ଼ିକରୁ 800 ଜଣଙ୍କୁ ଉଦ୍ଧାର କରିଛନ୍ତି ଆଜି ସକାଳେ ଚୀନ୍ର ଦକ୍ଷିଣ ପଶ୍ଚିମ ସିଚୁଆନ୍ ଅଞ୍ଚଳରେ 5.1 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି ଫଳରେ ନେପାଳରେ ପୁଣି ବନ୍ୟା ସୃଷ୍ଟି ହେବା ନେଇ ସତର୍କତା ଜାରି କରାଯାଇଛି ସେଠାକାର କର୍ତ୍ତୃପକ୍ଷ ତ୍ରିଶୁଳୀ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ତ୍ରିଶୁଳୀ ଏବଂ ରାସୁଆ ମଧ୍ୟରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଛି ଭୟଙ୍କର ବନ୍ୟାରେ ଲୋକମାନେ ନିଜ ବାସଗୃହ ଦୋକାନ ସମେତ ସମ୍ପର୍କୀୟମାନଙ୍କୁ ହରାଇଥିବାର ଖବର ହସ୍ତଗତ ହେବାରେ ଲାଗିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଏପର୍ଯ୍ୟନ୍ତ 320 ଜଣ ଭାରତୀୟଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ତ୍ରିଶୁଳୀ ଜଳବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା 63 ଜଣ ଭାରତୀୟ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଚୀନ୍ ପଟରେ ଅଟକି ରହିଥିବା 96 ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ ନେପାଳକୁ ଅଣାଯାଇଛି ସେମାନଙ୍କୁ ସୁରକ୍ଷିତ ଭାବେ ଭାରତକୁ ଅଣାଯିବା ଲାଗି ଉଦ୍ୟମ ଜାରି ରହିଛି ଭାରତ ପକ୍ଷରୁ 47ରୁ ଉର୍ଦ୍ଧ୍ୱ ଟନ୍ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଇଛି ଆଜି ସନ୍ଧ୍ୟାରେ ରିଲିଫ୍ ସାମଗ୍ରୀ ନେଇ ତୃତୀୟ ବିମାନ ନେପାଳକୁ ଯାତ୍ରା କରିଛି ସେଥିରେ ପୋର୍ଟେବୁଲ୍ ଜେନେରେଟର ସେଟ୍ ଖାଦ୍ୟ ଜଳ ବିଶୁଦ୍ଧିକରଣ ବଟିକା ଏବଂ ଔଷଧ ସମେତ 13 ଟନ୍ ଅତ୍ୟାବଶ୍ୟକ ସାମଗ୍ରୀ ପଠାଯାଉଛି ଶ୍ରୀ ଜୟସ୍ୱାଲ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସରକାରଙ୍କ ପକ୍ଷରୁ 24 ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି କାଠମାଣ୍ଡୁ ଏବଂ ବେଜିଂ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ 24 ଘଣ୍ଟିଆ ନିରନ୍ତର ସେବା ଜାରି ରହିଛି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନେପାଳର ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି କାଠମାଣ୍ଡୁ ଏବଂ ବେଜିଂ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ନେପାଳର ସଦ୍ୟତମ ସ୍ଥିତି ଏବଂ ଭାରତୀୟମାନଙ୍କ ସମ୍ପର୍କରେ ସୂଚନା ଦିଆଯାଉଛି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ନେପାଳରୁ ସୁରକ୍ଷିତ ଭାବେ ଆସିଥିବା 21 ଜଣ ତୀର୍ଥଯାତ୍ରୀଙ୍କୁ ସାକ୍ଷାତ କରିଛନ୍ତି ସେମାନେ ଗତକାଲି ବନ୍ୟା ପ୍ରଭାବିତ ଅଞ୍ଚଳରୁ ଆସି କାଠମାଣ୍ଡୁଠାରେ ପହଞ୍ଚିଥିଲେ ଏବଂ ଆଜି ସେମାନେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର ଏଥିନିମନ୍ତେ ନେପାଳ ସରକାର ଏବଂ ସେନାବାହିନୀର ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ନେପାଳର ବନ୍ୟାପ୍ଲାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ଭାରତ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ସେ ଏ ସମ୍ପର୍କରେ ନେପାଳର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ 4 ଦିନିଆ ଉଜ୍ବେକିସ୍ତାନ ଏବଂ କିର୍ଗିସ୍ତାନ ଗସ୍ତରେ ଯିବେ ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଆସନ୍ତାକାଲି ଉଜ୍ବେକିସ୍ତାନ ରାଷ୍ଟ୍ରପତି ସାଫକାତ ମିର୍ଜିୟୋୟେଭ୍ଙ୍କ ନିମନ୍ତ୍ରଣ କ୍ରମେ ତାସ୍କେଣ୍ଟ ଗସ୍ତ କରିବେ ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମିର୍ଜିୟୋୟେଭ୍ଙ୍କ ସହିତ ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିନିଧିସ୍ତରୀୟ ଆଲୋଚନା କରିବେ ଏହାଛଡ଼ା ଉଭୟ ନେତା ବାଣିଜ୍ୟ ଓ ପୁଞ୍ଜିନିବେଶ ପ୍ରତିରକ୍ଷା ଡିଜିଟାଲ୍ ସଂଯୋଗୀକରଣ ଶକ୍ତି ଶିକ୍ଷା ଏବଂ ଜନସମ୍ପର୍କ ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସହଯୋଗର ସମୀକ୍ଷା କରିବେ ଏହି ଅବସରରେ 2047 ସୁଦ୍ଧା ବିକଶିତ ଭାରତ ଗଠନ ଏବଂ ଉଜ୍ବେକିସ୍ତାନ 2030 ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ କରିବା ଦିଗରେ ପରସ୍କର ମଧ୍ୟରେ ସହଯୋଗକୁ କିଭଳି ସୁଦୃଢ଼ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯିବାର କାର୍ଯ୍ୟସୂଚୀ ରହିଛି ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି କିର୍ଗିସ୍ତାନ ଗସ୍ତ କରି ଆସନ୍ତା 31 ତାରିଖରେ 26ତମ ସାଂଘାଇ ସହଯୋଗ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ ଦେଶରେ ଚିନିର ଅଭାବ ନଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ସୁଲଭ ଦରରେ ଚିନିର ପର୍ଯ୍ୟାପ୍ତ ଉପଲବ୍ଧ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଥିବା ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ନିକଟରେ ମିଲ୍ରୁ ଉତ୍ପାଦିତ ଚିନିର ଦର 20% ହ୍ରାସ ପାଇଥିବା ସୂଚନା ଦିଆଯାଇଛି ସେହିପରି ପାଇକାରୀ ଚିନିର ଦର ମଧ୍ୟ କ୍ରମଶଃ ହ୍ରାସ ପାଉଛି ଚିନିର ପର୍ଯ୍ୟାପ୍ତ ଉପଲବ୍ଧକୁ ସୁନିଶ୍ଚିତ କରିବା ଲାଗି ସରକାରଙ୍କ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯିବା ସହ ଘରୋଇ ବଜାରରେ କୃତ୍ରିମ ଯୋଗାଣ ଅଭାବ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ

0: କରାଯାଉଛି। ସରକାରଙ୍କ ପକ୍ଷରୁ ଆସନ୍ତା ମାସରୁ ପାକ୍ଷିକ ଚିନି ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମାସିକ କୋଟା ବ୍ୟବସ୍ଥା ବଦଳରେ ଏହି ବ୍ୟବସ୍ଥା ଦ୍ୱାରା ନିର୍ଦ୍ଧାରିତ ସମୟରେ ବଜାରରେ ଚିନି ଉପଲବ୍ଧ ହୋଇପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆଖୁପିଡ଼ା ସାଧାରଣତଃ ଅକ୍ଟୋବର ମାସ 15 ତାରିଖରୁ ଆରମ୍ଭ ହୋଇଥାଏ, ଏଣୁ ସେହି ମାସରେ 10 ଲକ୍ଷ ଟନ୍ରୁ ଅଧିକ ଚିନି ଉତ୍ପାଦନ ହେବାର ସମ୍ଭାବନା ରହିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ତାଙ୍କର 137ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। ସର୍ବସାଧାରଣ ପରୀକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ନିମନ୍ତେ ସରକାରଙ୍କ ପକ୍ଷରୁ ଗଠନ କରାଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଟାସ୍କଫୋର୍ସ ପକ୍ଷରୁ ଛାତ୍ର, ଅଭିଭାବକ ଏବଂ ଶିକ୍ଷକମାନଙ୍କଠାରୁ ପରାମର୍ଶ ଆହ୍ୱାନ କରାଯାଇଛି। ଆସନ୍ତା ମାସ 13 ତାରିଖ ସୁଦ୍ଧା ସମସ୍ତ ଅଂଶୀଦାର ସେମାନଙ୍କର ପରାମର୍ଶ ଦାଖଲ କରିପାରିବେ। ୱେବ୍ସାଇଟ୍, ହ୍ୱାଟ୍ସଆପ୍ ଏବଂ 1800 1800 4747 ନମ୍ବର, ଇମେଲ୍ ଏକ୍ଜାମ୍ ରିଫର୍ମସ୍ ଟାସ୍କଫୋର୍ସ @dopt.gov.in ମଧ୍ୟ ଜଣାଇପାରିବେ। ବିଶିଷ୍ଟ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ନନ୍ଦନ ନିଲେକାନୀଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ଦ୍ୱାରା ଆୟୋଜିତ ପରୀକ୍ଷାଗୁଡ଼ିକ ସହିତ ସର୍ବସାଧାରଣ ପରୀକ୍ଷାଗୁଡ଼ିକର ସୁପରିଚାଳନା, ସୁରକ୍ଷା ଏବଂ ମୂଲ୍ୟାଙ୍କନ କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ଏହି ଟାସ୍କଫୋର୍ସ ଗଠନ କରାଯାଇଛି। ନରୱେରେ ରାଜା ହେରାଲ୍ଡ ଭିଙ୍କର ଆଜି ଓସ୍ଲୋରେ 99 ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କର ପିତା ରାଜା ଓଲାଭ ଭିଙ୍କର ପରଲୋକ ପରେ 1991 ମସିହାରେ ହେରାଲ୍ଡ ରାଜା ରୂପେ ଅଧିଷ୍ଠିତ ହୋଇଥିଲେ। ରାଜତନ୍ତ୍ରରେ ଆଧୁନିକୀକରଣ ପାଇଁ ସେ ଲୋକପ୍ରିୟ ଥିଲେ। ତାଙ୍କର ପୁତ୍ର କ୍ରାଉନ୍ ପ୍ରିନ୍ସ ହାକନ୍ ଉତ୍ତରାଧିକାରୀ ଭାବେ ରାଜପଥରେ ଅଧିଷ୍ଠିତ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରୱେ ରାଜା ହେରାଲ୍ଡଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ନରୱେ ଗସ୍ତ ସମୟରେ ତାଙ୍କର ହେରାଲ୍ଡଙ୍କ ସହିତ ସାକ୍ଷାତ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ ସ୍କରଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ତାଙ୍କର ରାଷ୍ଟ୍ରପତି ସେବା ମନୋଭାବ ସମସ୍ତଙ୍କୁ ପ୍ରେରିତ କରିବ। ପ୍ରଧାନମନ୍ତ୍ରୀ ରାଜପରିବାର ଏବଂ ନରୱେବାସୀଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଚୀନ୍ ନେପାଳ ସୀମାନ୍ତବର୍ତ୍ତୀ ତିବ୍ବତର ଗିରୋଙ୍ଗରେ ବନ୍ୟା ଯୋଗୁଁ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 558 ଜଣ ନିଖୋଜ ଥିବା ଚୀନ୍ ପକ୍ଷରୁ ସୂଚନା ଦିଆଯାଇଛି। ଗିରୋଙ୍ଗରୁ ପର୍ଯ୍ୟଟକ ଏବଂ ସ୍ଥାନୀୟ ଅଧିବାସୀଙ୍କ ସମେତ 1000ରୁ ଉର୍ଦ୍ଧ୍ୱ ଜଣଙ୍କୁ ଉଦ୍ଧାର କରାଯାଇଛି। କୈଳାସ ମାନସରୋବର ଯାତ୍ରା ପାଇଁ ବହୁସଂଖ୍ୟକ ଭାରତୀୟ ତୀର୍ଥଯାତ୍ରୀ ତିବ୍ବତରେ ଥିବା ସୂଚନା ମିଳିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ବନ୍ୟା ଯୋଗୁଁ ଯୋଗାଯୋଗ ଏବଂ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହୋଇଛି। ଦେଶରେ ଏବେ 7ଟି ସ୍ଥାନରେ 24ଟି ପରମାଣୁ ଶକ୍ତି ସମ୍ପନ୍ନ ରିଆକ୍ଟରରୁ 8.78 ଜିଗାୱାଟ୍ ଶକ୍ତି ଉତ୍ପନ୍ନ ହେଉଛି। ପରମାଣୁ ଶକ୍ତି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 9ଟି ଅତିରିକ୍ତ ରିଆକ୍ଟର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଭାରତର ବିକାଶ ଯାତ୍ରାରେ ପରମାଣୁ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବେ ଉଭା ହୋଇଛି। ପିଏସ୍ସି ବୁଡାପେଷ୍ଟ ସ୍କ୍ୱାସ୍ ଓପନର ଫାଇନାଲ୍ରେ ଭାରତର ଭେଲାଭାନ୍ ସେନ୍ଥିଲ୍ କୁମାର ଆଜି ହଙ୍ଗେରୀର ବାଲାଜାସ୍ ଫାର୍କାନ୍ସଙ୍କ ସହ ଖେଳିବେ। ଗତକାଲି ରାତିରେ ଅନୁଷ୍ଠିତ ସେମିଫାଇନାଲ୍ରେ ସେ ଭି ଛୋଟ୍ରାନିଙ୍କୁ 3-2ରେ ପରାସ୍ତ କରି ବିଜୟ ହୋଇଥିଲେ। ହଙ୍ଗେରୀର ଫାର୍କାସ୍ ସେମିଫାଇନାଲ୍ରେ ଇଜିପ୍ଟର ମୁସ୍ତାଫା ଏଲ୍ସିଟିଙ୍କୁ 3-0ରେ ପରାସ୍ତ କରି ଫାଇନାଲ୍ରେ ପରାସ୍ତ କରିଥିଲେ। ନେପାଳ ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 547କୁ ବୃଦ୍ଧି। ଭାରତରୁ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ନେଇ ନେପାଳକୁ ତୃତୀୟ ବିମାନ ଯାତ୍ରା। ଉଜ୍ବେକିସ୍ତାନ ଏବଂ କିର୍ଗିସ୍ତାନକୁ ଆସନ୍ତାକାଲିଠାରୁ 4ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଦେଶରେ ଚିନିର ଅଭାବ ନଥିବା ସରକାରଙ୍କ ସ୍ୱଷ୍ଟୀକରଣ। ସର୍ବସାଧାରଣ ପରୀକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଆହ୍ୱାନ। ନରୱେ ରାଜା ହେରାଲ୍ଡଙ୍କ 99 ବର୍ଷରେ ପରଲୋକ ଏବଂ ବୁଡାପେଷ୍ଟ ସ୍କ୍ୱାସ୍ ଓପନ୍ ଫାଇନାଲ୍ରେ ଆଜି ଭାରତ ଓ ହଙ୍ଗେରୀ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ

0: ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତିଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ଗଞ୍ଜାମ ଗୋଳାବନ୍ଧରେ ବିସ୍ଥାପିତ ନୋଳିଆ ପରିବାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ର ଶୁଭାରମ୍ଭ କରିଛନ୍ତି। 1371 ପରିବାର ପାଇଁ 75,60,00,000 ଟଙ୍କାରୁ ଅଧିକ ପ୍ୟାକେଜ୍ରେ ପରିବାର ପିଛା 5,00,000 ଟଙ୍କା କ୍ଷତିପୂରଣ ସହ ଘର ନିର୍ମାଣ ଓ ଭିତ୍ତିଭୂମି ବିକାଶର ବ୍ୟବସ୍ଥା ରହିଛି। ସେହିପରି ଛେଳିଗଡ଼ ପ୍ରକଳ୍ପର 96 ବିସ୍ଥାପିତ ପରିବାରକୁ ଘରବାରି ଓ ଚାଷଜମି ପଟ୍ଟା ପ୍ରଦାନ କରାଯାଇଛି। ଗଞ୍ଜାମର ସାମୁଦ୍ରିକ ଅର୍ଥନୀତିର ବିକାଶ ପାଇଁ ଅର୍ଜିପଲ୍ଲୀ ବନ୍ଦରର ନବୀକରଣ, 28 ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ଏବଂ ବାହୁଦାଠାରେ ମେଗା ବନ୍ଦର ନିର୍ମାଣ ଯୋଜନା ରହିଛି। ଆଗାମୀ 2 ବର୍ଷରେ ରାଜ୍ୟରେ 5,00,000ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଯୁବଗୋଷ୍ଠୀଙ୍କୁ ଦକ୍ଷତା ବିକାଶ ପାଇଁ ଆହ୍ୱାନ ଦେଇଛନ୍ତି।
1: ଆଜି ଆମ ସରକାର ଆସିଲା ପରେ ଯୋଉ ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଆର୍ମି ଏୟାର ଡିଫେନ୍ସ କଲେଜ ପାଇଁ ଯୋଉ ଜମି ଯୋଉମାନେ ହରେଇଥିଲେ ସେମାନଙ୍କର ପୁନର୍ବାସ ଥଇଥାନ ଏ କାର୍ଯ୍ୟକ୍ରମକୁ ଆଗରୁ ତ୍ୱରାନ୍ୱିତ କରାଯାଇ ନ ପାରିଥିଲା ବା ଆଦୌ କରାଯାଇ ନଥିଲା। ଆମ ସରକାର ଆସିଲା ପରେ ଏହାକୁ ଏକ ନୂତନ ସ୍ଥାନରେ ଉପଯୁକ୍ତ ସମ୍ମାନ ଓ ମର୍ଯ୍ୟାଦାର ସହ ବସବାସ କରିବେ, ନିଜର ଜୀବନ ଜୀବିକାକୁ ପୁନର୍ବାର ଆଉଥରେ ଅର୍ଜନ କରିପାରିବେ।
0: କଣ୍ଟାବାଞ୍ଜୀ ବିଧାୟକ ତଥା ବିଧାନସଭା ଗୃହ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାଗ୍ଙ୍କ ନେତୃତ୍ୱରେ 10 ଜଣିଆ ଟିମ୍ ଆସିକାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆସିକାର ସମସ୍ତ ଉନ୍ନୟନମୂଳକ ପ୍ରକଳ୍ପର ଡିଆର୍ଡିଏ ଦ୍ୱାରା ପ୍ରସ୍ତୁତ ହୋଇସାରିଥିବା ବେଳେ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।
2: ବିଧାନସଭା ଗୃହ ସମିଶନ କମିଟି ତରଫ ସମସ୍ତ ଜିଲ୍ଲାର ଜିଲ୍ଲା ପ୍ରଶାସନ ତଥା ସ୍ଥାନୀୟ ବିଧାୟକ ସରୋଜ ଭାଇଙ୍କ ନେତୃତ୍ୱରେ ଏ ଟିମ୍ ଆସିଥିଲା। ସେ ଜିଲ୍ଲାରେ ବୁଲିକରି ବିଭିନ୍ନ ଅଞ୍ଚଳ ବିଭିନ୍ନ ସ୍ପଟ ଦେଖିଲୁ ଆଉ ନିଶ୍ଚିତ ଭାବରେ ଅଞ୍ଚଳର ସମସ୍ୟା ଯେଉଁଭଳି ବିଧାନସଭା କମିଟିରେ ଆସିବ ଏବଂ ତୁରନ୍ତ ପଦକ୍ଷେପ ନିଆଯିବ ତା ପ୍ରତି ଆମେ ସମସ୍ତେ ଧ୍ୟାନ ଦେବୁ।
0: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସର ସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ମେରା ଯୁବ ଭାରତ ଆନୁକୂଲ୍ୟରେ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କୁ ଦେଶ ଗଠନରେ ସକ୍ରିୟ ଭାଗିଦାର ହେବା ପାଇଁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ଅନ୍ତର୍ଜାତୀୟ ଭାରୋତ୍ତୋଳକ କେ ରବି କୁମାର କହିଛନ୍ତି,
3: ଯୋଉ 3 ଦିନ 27, 28, 29 ଯୋଉ ସ୍ପୋର୍ଟସ ଡେ ର ସେଲିବ୍ରେସନ ଏଇ 3 ଦିନ ମାଧ୍ୟମରେ କରାହଉଛି, ୟାର ମେନ୍ ତାତ୍ପର୍ଯ୍ୟ ହେଲା ଯେ ଆମର ସ୍ପୋର୍ଟସ ର ୟୁଥ ମାନଙ୍କୁ କେମିତି ଆମେ ଜାଗୃତ କରିବା ଏବଂ 2036 ଯୋଉ ଅଲମ୍ପିକ୍ସ ର ଯୋଉ ଟାର୍ଗେଟ ନେଇକି ଆମେ ଚାଲିଛୁ ତାହିଁରେ ଆମେ କେମିତି ଭଲ ପ୍ରଦର୍ଶନ କରିବା ଏବଂ ଆମର ମ୍ୟାକ୍ସିମମ୍ ଆଥଲିଟ୍ ସେଥିରେ କେମିତି କ୍ୱାଲିଫାଇ କରିକି ପାର୍ଟିସିପେଟ୍ କରିବେ, ଆଉ ତା ସହିତ ଆମର ୟୁଥ ମାନଙ୍କୁ କେମିତି ଆମେ ତାଙ୍କର ଡିଫରେଣ୍ଟ ଆଇଡିଆସ କୁ ଆମେ କେମିତି ନେବା। ଆମର ଗୋଟେ ପୋର୍ଟାଲ କରାଯାଇଛି ଯୋଦ୍ୱାରା କି ସେଥିରେ ସେମାନଙ୍କ ରେଜିଷ୍ଟ୍ରେସନ କରିକି ସେମାନଙ୍କ ଆଇଡିଆସ କୁ ସେମାନେ ଦେବେ ଆଉ ସେଇଟାକୁ ଇନିସିଏଟିଭ କରାଯିବ।
0: ଯୁବ ସମ୍ବାଦ କାର୍ଯ୍ୟକ୍ରମରେ ଭାଗ ନେଇ ଜାତୀୟ ବ୍ୟାଡମିଣ୍ଟନ ଖେଳାଳି ଅବିନାଶ ମୁନି କହିଛନ୍ତି,
4: ପିଏମ୍ ପ୍ରୋଗ୍ରାମ ତାଙ୍କେ ଆମକୁ ବହୁତ ସପୋର୍ଟ ଆଉ ଇନ୍ସପିରେସନ ଦେଇଥିଲେ, ତା ବଦଳରେ ଆମେ ବହୁତ ପ୍ଲେୟାର ଆଉ ଷ୍ଟୁଡେଣ୍ଟ ମାନେ ବହୁତ ଇନ୍ସପାୟର ହେଇଥିଲୁ। ବରହମପୁରରେ ଷ୍ଟେଟ୍ ରେ ଟୁର୍ଣ୍ଣାମେଣ୍ଟ ହେଇଥିଲା ଯୋଉଟା କି ହୋମ୍ କୋର୍ଟ ରେ, ତାହିଁରେ ପାର୍ଟିସିପେଟ କରିଥିଲି। ସାର୍ ଓ ମୁଁ ଡବଲ୍ସ ଖେଳୁଥିଲୁ ଆଉ ସିଙ୍ଗଲ୍ସ ବି ଖେଳୁଥିଲି, ତାହିଁରେ ମୁଁ ସିଙ୍ଗଲ୍ସରେ ବି ଚାମ୍ପିୟନ ହେଇଛି ଆଉ ଡବଲ୍ସରେ ବି ଚାମ୍ପିୟନ ହେଇଛି।
0: ଅନ୍ୟ ଜଣେ କ୍ରୀଡ଼ାବିତ୍ ଶ୍ରେୟଂସ ସାବତ କହିଛନ୍ତି,
5: ମୁଁ U17-19 ଷ୍ଟେଟ୍ ଚାମ୍ପିୟନ ଓଡ଼ିଶା ପାଇଛି, ରାଉରକେଲାରେ ଯୋଉଟା ହେଇଥିଲା, ମୁଁ ନ୍ୟାସନାଲ୍ସରେ top 20 ଆସିଛି, ତ ଫେସିଲିଟିସ୍ ପାଇଛି ଗଭର୍ଣ୍ଣମେଣ୍ଟରୁ ଯୋଉଟା କି ବହୁତ ଭଲ, SGFI ICC ତରଫରୁ ମୁଁ ଖେଳିକି ସିଲଭର ମେଡାଲ ଆଣିଛି।
0: ଛାତ ଉପରେ ସୌରଶକ୍ତି ସ୍ଥାପନା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଓଡ଼ିଶାର ଅଗ୍ରଣୀ ଜିଲ୍ଲା ଭାବେ ଉଭା ହୋଇଛି। ଜିଲ୍ଲାରେ 16,418 ସୌର ପ୍ରକଳ୍ପ ସ୍ଥାପନ ହୋଇଛି, ବାଲେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଗରିମା ଯୋଜନାର ସଫଳ ରୂପାୟନ ପାଇଁ ଛତ୍ରପୁର ପୌର ପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଗରିମା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛତ୍ରପୁର ପୌର ପରିଷଦକୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।
6: ଏତେବେଳ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ଷ୍ଟୁଡ଼ିଓ ଘଡ଼ିରେ ସମୟ 7:30 ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଆଜି ଏଥିରେ ସିଧା ପ୍ରସାରଣରେ ଶୁଣନ୍ତୁ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଏଥିପାଇଁ

0: ଚାଷବାସ କାର୍ଯ୍ୟକ୍ରମ ଶୁଣୁଥିବାର ସବୁ ଚାଷୀ ଭାଇ ଦଦା କକା ବବା ମା ବୁହେନ ମନକେ ମୁଇଁ ଗୁରୁବାରୁ ଦଦାର ଜୁହାର। ଆମର ଚାଷୀ ଦଦା ମାନେ ତ ବାରିକେ ବାନି ଚାଷ କରୁଛନ୍। କେତେ କେତେବେଳେ ଆମର ଚାଷକେ ନାନାଦି ସମସ୍ୟା ଆସିକରି ଆମର ଚାଷୀ ଦଦା ମାନକେ କ୍ଷତି ନା ପକାଇ ଦେଇଥିସି। ତ ଏଇ ସମସ୍ୟାର ସମାଧାନ ଲାଗି ଆମର ବିଶେଷଜ୍ଞ ଆଜ୍ଞା ମାନେ ଆରୁ ଆମର ଦିଦିମାନଙ୍କ ଠାରୁ ପରାମର୍ଶ ନେଇକରି ଆମେ ଚାଷ କାମରେ ଲଗେଇଥିସୁଁ। ତ ଆଜି ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମର ବୈଠକକେ ବିଶେଷଜ୍ଞ ଦିଦି ଜଣେ ଆସିଛନ୍। ଦିଦିର ନାଁ ମଧୁମିତା ସ୍ମିଂ। ମଧୁମିତା ସ୍ମିଂ ଦିଦି ସହକାରୀ ଅଧ୍ୟାପକ ହିପାସେ କୃଷି ମହାବିଦ୍ୟାଳୟ OUAT ଭବାନୀପାଟନାର ଉଦ୍ୟାନ ବିଭାଗନେ କାମ କରୁଛନ୍। ତ ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁ ଅଛେ ସପୁରୀର ମୂଲ୍ୟବୃଦ୍ଧିକରଣ ଓ ପ୍ରକ୍ରିୟାକରଣ। ତାର ଆଲଗୁନ କରି ଆମର ଫୋନ୍ ଯୋଗାଯୋଗ ନମ୍ବର କହିଦେଉଛୁଁ। ଆମର ଫୋନ୍ ଯୋଗାଯୋଗ ନମ୍ବର ହେଲା 0667029562 ଆର୍ ଗୋଟେ ନମ୍ବର ହେଲା 0667029562 8। ତ ଦିଦି ଆପଣଙ୍କ ବୈଠକ ତରଫରୁ ସ୍ୱାଗତ କରୁଛୁଁ ଆରୁ ଜୁହାର।
1: ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ ମୋର ଜୁହାର, ସମସ୍ତଙ୍କୁ ନମସ୍କାର।
0: ତ ପହେଲା କରି କହନ୍ତି ଦିଦି କେନ୍ତା ପ୍ରକାର ଜଳବାୟୁ ଆରୁ ମୃତ୍ତିକାନେ ଆମର ଏ ସପୁରୀ ଚାଷ ଭଲ କରି ହେଇପାରସି?
1: ସପୁରୀ ଗରମ ଏବଂ ଆର୍ଦ୍ର ଜଳବାୟୁରେ ଭଲ ଭାବରେ ବଢ଼ିଥାଏ। ଏହାର ସାଧାରଣ ବୃଦ୍ଧି ପାଇଁ ଆମକୁ 15°-32° ତାପମାତ୍ରା ଦରକାର ଏବଂ ବାର୍ଷିକ 760 mm-1000 mm ବର୍ଷା ସପୁରୀ ଚାଷ ପାଇଁ ଭଲ। 35°-ରୁ ଅଧିକ ତାପମାତ୍ରା ଏବଂ ଟାଣ ଖରା ଫଳ ପାଇଁ କ୍ଷତିକାରକ ହୋଇଥାଏ, ଯାହାଦ୍ୱାରା ଫଳ ପଡ଼ିଯିବା ରୋଗଟା ଦେଖାଯାଇଥାଏ। ଏବଂ ଆମେ ଯଦି ମୃତ୍ତିକା କଥା କହିବା ତାହେଲେ ଜୈବିକ ମାଟିଯୁକ୍ତ ବାଲିଆ ଦରସା ମାଟି, ହାଲୁକା ମାଟି କିମ୍ବା ପାହାଡ଼ିଆ ଅଞ୍ଚଳର ଲାଟେରାଇଟ୍ ମାଟି ଏହି ଚାଷ ପାଇଁ ଭଲ। କାହିଁକି ନା ସପୁରୀର ଚେର ଅଳ୍ପ ଗଭୀରରେ ରହିଥାଏ, ସେଇପାଇଁ ଟିକେ ହାଲୁକା ମାଟି ହେଲେ ଚାଷ କରିବାଟା ସୁବିଧା ହୋଇଥାଏ। ଏବଂ ମାଟିର ଅମ୍ଳ ବା pH-ର ପରିମାଣ 5-6 ମଧ୍ୟରେ ରହିବା ଉଚିତ ଏବଂ ଉତ୍ତମ ଜଳ ନିଷ୍କାସନର ବ୍ୟବସ୍ଥା ଥିବା ଆବଶ୍ୟକ, କାରଣ ଜଳବନ୍ଦୀ ହେଲେ ଗଛ ନଷ୍ଟ ହୋଇଯିବାର ସମ୍ଭାବନା ରହିଥାଏ।
0: ତ ଏଇଟା ତ ତିଆରି କରି ବୁଝେଇଦେଲେ ଯେ କେନ୍ତା ଜଳବାୟୁ ଆର୍ କେନ୍ତା ମୂର୍ତ୍ତିକାରେ ଆମର ସପୁରୀ ଚାଷ ଭଲ କରି ହେଇପାରବା ବୋଲିକରି। ତ ଆର୍ ଗୋଟେ କଥା ଆମର ମନେ ପସନ୍ଦ ଉଠୁଛି ଯେ କେନ୍ତା କେନ୍ତା କରି ରୂପଲେ, କେନ୍ତା କେନ୍ତା ଛଡ଼ା ଛଡ଼ା କରି ରୂପଲେ ଆମର ସପୁରୀ ଚାଷ ଆର୍ ଟିକେ ଭଲ ହେଇପାରବା ବୋଲି ଆପଣ ଭାବୁଛନ୍?
1: ସପୁରୀ ଦେଖନ୍ତୁ, ସେ ତାର ବିସ୍ତାର ବା ତାକୁ ଲଗେଇବା ପାଇଁ ଆମର ଯେଉଁଟା ରହିଛି ଅଙ୍ଗୀୟ ପ୍ରଣାଳୀ ବା ଭେଜିଟେଟିଭ୍ ପ୍ରପାଗେସନ୍ ଯାହାକୁ ଇଂରାଜୀରେ କହୁଛନ୍ତି, ସେଇଥିରେ ଆମର ସପୁରୀକୁ ଲଗାଯାଇଥାଏ। ତ ସେଇପାଇଁ ଆମେ ସପୁରୀର ସ୍ଲିପ୍, ସାଇଡ୍ ସକର, ସକର କିମ୍ବା ଯେଉଁ ଫଳର ଉପରି ଭାଗ ଯାହାକୁ କି କ୍ରାଉନ୍ ବା କିରୀଟ କହୁଛନ୍ତି ଏବଂ ଟିସୁ କଲଚର ପ୍ଲାଣ୍ଟର ମଧ୍ୟ ବ୍ୟବହାର କରିପାରିବା। ତ ଆମକୁ ଗଛ ରୋପଣ କରିବା ପାଇଁ ଯଦି ଆମେ ସକର ନେଉଛେ ତାହାର ଓଜନ 400-500 g ରହିବା ଦରକାର ଏବଂ ଯଦି ଆମେ ସ୍ଲିପ୍ ନେଉଛେ ତାହାର ଓଜନ 350-450 g ଓଜନ ରହିବା ଦରକାର। ତ ଏହି ସକର ବା ସ୍ଲିପ୍ ଗୁଡ଼ିକୁ ଲଗେଇବାର 8-10 ଆଗରୁ ସେଗୁଡ଼ିକୁ ଛାଇରେ ଶୁଖାଯାଏ ଏବଂ ମିଲିବଗ୍ କିମ୍ବା ପଚା ରୋଗରୁ ରକ୍ଷା କରିବା ପାଇଁ ତାକୁ ଆମର କାର୍ବେଣ୍ଡାଜିମ୍ ଦ୍ୱାରା ବିଶୋଧନ କରିକି ଲଗାଯାଇଥାଏ। ଏବଂ ଲଗେଇବାର ପଦ୍ଧତି ରହୁଛି ଆମର, ଆପଣ ଚାହିଁଲେ ତାକୁ ଗୋଟିଏ ଧାଡ଼ିରେ ଲଗେଇ ପାରିବେ କିମ୍ବା 2 ଧାଡ଼ିରେ ମଧ୍ୟ କରିକି ଲଗେଇ ପାରିବେ, କିମ୍ବା 2 ଧାଡ଼ି ଯେଉଁଟା ସେଇଟା ହାଇ ଡେନ୍ସିଟି ପ୍ଲାଣ୍ଟିଂ ବା ସଘନ ରୋପଣରେ ମଧ୍ୟ ଆମର ହୋଇପାରିବ। ତ ଗୋଟିଏ ଧାଡ଼ିରେ ଯଦି ଆମେ ଲଗେଇବା ତା ପାଇଁ ଆପଣମାନେ କେମିତି ଲଗେଇବେ ନା, ଆପଣଙ୍କର ଗଛ ଟୁ ଗଛ ଆପଣଙ୍କର 30 cm ରହିବା ଦରକାର ଯେଉଁଟା ଏକକ ଧାଡ଼ି ପାଇଁ।
0: ତ ଆମର ଫୋନ୍ ଯୋଗାଯୋଗ କେନ୍ ଆମର ଚାଷୀ ଦଦା ଗୋଟେ ଫୋନ୍ ଯୋଗାଯୋଗରେ ଅଛନ୍, ତ ଆମେ କଥା ହେମା। ତ ହ୍ୟାଲୋ,
2: ଆଜ୍ଞା ଜୁହାର। ଆଜ୍ଞା
0: ଜୁହାର ଜୁହାର, ଆପଣ କିଏ କହୁଛନ୍?

0: ନା କିଏ ନୁନ୍ କହୁଛନ୍? ଆଜ୍ଞା
1: ଲକ୍ଷ୍ମୀ ନାରାୟଣ ବାବା କହୁଥିଲେ ସେଣ୍ଡଲ ସୁବର୍ଣ୍ଣପୁର ଜିଲ୍ଲାରୁ।
0: ଆଜ୍ଞା ଆଜ୍ଞା ଆଜ୍ଞା ତ ଆଜି ଆମର ବିଷୟବସ୍ତୁ ଅଛି ଆଜ୍ଞା, ତ ସପୁରୀର ମୂଲ୍ୟ ବୃଦ୍ଧିକରଣ ଓ ପ୍ରକ୍ରିୟାକରଣ, ତ ସେ ବିଷୟରେ କହିବାର୍ ଲାଗି ଆମର ଦିଦି ଜଣେ ବସିଛନ୍, ବିଶେଷଜ୍ଞ ଦିଦି ଜଣେ ବସିଛନ୍। ତ ଦିଦିକେ ଆପଣ ଏ ବିଷୟରେ ଯେକୌଣସି ପ୍ରଶ୍ନ ପଚାରି ପାରିବେ।

0: ତ କୌଣସି କାରଣରୁ ଆମର ଦାଦା ସଙ୍ଗେ ଆମର ଯୋଗାଯୋଗ ଫୋନ୍ ଯୋଗାଯୋଗ ନେଇ ହେଇପାର୍ବାର୍। ତ ଆମେ ଆଉ ଟିକେ ଆମେ ଡିସ୍କସନ୍କେ ଯିମା, ଆମର ଆଲୋଚନାକେ ଯିମା, ଯେ ଆପଣ ତ କେନ୍ତା ପ୍ରକାର ରୂପ ଗଛ୍କେ ରୂପଲେ, କେନ୍ତା ପ୍ରଣାଳୀରେ ରୂପଲେ ଆମର ସପୁରି ଚାଷ ଭଲ୍ କରି ହେଇପାର୍ବା ସେ ବିଷୟରେ ତିଆରି କରି କହିଦେଲେ। ତ ଆର୍ ଗୁଟେ ଆମର ମୋଟେ ପ୍ରଶ୍ନ ଅଛେ ଯେ ଆମେ ତ ଯେନ୍ ଚାଷ୍ କଲେ ବି ସାର ଖତ୍ ସାରର ଲାଗୁଛେ ଆଜ୍ଞା, ତ କେନ୍ କେନ୍ ପ୍ରକାର ଖତ୍ ସାର ବ୍ୟବହାର କଲେ ଆମର ସପୁରି ଚାଷ ଭଲ୍ ହେଇପାର୍ବା?
1: ସପୁରି ଗଛକୁ ଅଧିକା ପରିମାଣର ଖତ ଓ ସାର କିମ୍ବା ଆମେ କହିପାରିବା ତାକୁ ଖାଦ୍ୟ ଅଧିକା ଦରକାର ହେଇଥାଏ। ତ ଗଛ ଲଗାଇବାର ପ୍ରଥମ 6 ମାସରେ ଏକର ପିଛା 20-30 ଟନ୍ ଗୋବର ଖତ ଦିଆଯାଏ ଏବଂ ସପୁରି ଗଛ ଆମୋନିଆ ରୂପରେ ଯବକ୍ଷାରଜାନ ସାର ଗ୍ରହଣ କରୁଥିବାରୁ ଆମୋନିୟମ ସଲଫେଟ୍ ସାର ଆମେ ବ୍ୟବହାର କରିପାରିବା। ପ୍ରତି ଗଛ ପାଇଁ 12 ଗ୍ରାମ ଯବକ୍ଷାରଜାନ ସାର, 12 ଗ୍ରାମ ପଟାସ ସାର ଏବଂ 4 ଗ୍ରାମ ଫସ୍ଫରସ ସାର ଆବଶ୍ୟକ। ଏଇଟା ହେଉଛି ପ୍ରତି ଗଛ ପାଇଁ ତାର ଆବଶ୍ୟକତା। ତ ଯବକ୍ଷାରଜାନ,
0: ତ ଆମର ତ କେନ୍ ଚାଷୀ ଦାଦା ଗୋଟେ ଫୋନ୍ ଯୋଗାଯୋଗରେ ଅଛନ୍, ତ ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ ଆଜ୍ଞା, ଫୋନ୍ଟା କଟିଗଲା ଆଜ୍ଞା।
0: ହଁ କଟିଗଲା, ଆମେ ବହୁତ ଦୁଃଖିତ। ତ ଆପଣ ପ୍ରଶ୍ନ ପଚାରନ୍ ଯେ ସପୁରିର ମୂଲ୍ୟ ବୃଦ୍ଧିକରଣ ଓ ପ୍ରକ୍ରିୟାକରଣ ଉପରେ ଆପଣଙ୍କର କାଁ ସମସ୍ୟା ଅଛେ କି କୌଣସି ବିଷୟ ଅଛେ ବେଲେ ଆପଣ ବିଶେଷଜ୍ଞ ଦିଦି ପାଖେ ବିଶେଷଜ୍ଞ
2: ଜାଣବାର ଲାଗି ପଚାରମା ଆରୁ।
0: ହଁ ହଁ କହନ୍।
2: ନମସ୍କାର
0: ନମସ୍କାର
1: ନମସ୍କାର ଆଜ୍ଞା,
2: ଆମର ପ୍ରଶ୍ନ ହଉଛି ଆଜ୍ଞା, ଆମର ସପୁରି ଚାଷ ପାଇଁ ଆଜ୍ଞା କେନ୍ ପ୍ରକାର ମାଟି ଦରକାର ଆଜ୍ଞା, ଆର କେନ୍ତା କଲେ ବେଶୀ ଆଦାୟ ହେବାର କେନ୍ ମାଟିରେ ଆଜ୍ଞା, ଆର ଆଜ୍ଞା ଏଇଟା ତାର ବିହନଟା ଆମର କେନ୍ ମିଳିବ ଆଜ୍ଞା?
1: ଜୈବିକ ମାଟି ଯୁକ୍ତ ବାଲିଆ ଦରସା ମାଟି, ହାଲୁକା ମାଟି କିମ୍ବା ପାହାଡ଼ିଆ ଅଞ୍ଚଳର ଲାଟ୍ରେଟ୍ ମାଟି ଏହି ଚାଷ ପାଇଁ ଭଲ। ସପୁରିର ଚେର ଅଳ୍ପ ଗଭୀରତାକୁ ଯେହେତୁ ଯାଇଥାଏ ତ ହାଲୁକା ମାଟି ଆମର ରହିଲେ ଭଲ, ତା ସହିତ ଯେମିତି ଜଳ ନିଷ୍କାସନ ଭଲ ଭାବରେ ହେଇପାରୁଥିବ, ଆଉ ମାଟିର ଯେଉଁଟା ରହିଲା ଆମର ଅମ୍ଳ ପରିମାଣ 5-6 ଭିତରେ ରହିଲେ ଭଲ। ତ ହର୍ଟିକଲଚର ଡିପାର୍ଟମେଣ୍ଟରୁ ଗତ ବର୍ଷରୁ ନୂଆ କରିକି ସପୁରି ଚାଷ ଉପରେ ଭଲ ଭାବରେ ସେମାନେ ଚାଷୀ ଭାଇଙ୍କୁ ସହଯୋଗ କରୁଛନ୍ତି। ତ ଆପଣ ଯେହେତୁ ବ୍ଲକରେ ଚାଷ କରିବା ପାଇଁ ଚାହୁଁଛନ୍ତି ନିଜ ଜମିରେ, ତ ଆପଣ ନିକଟସ୍ଥ ଯେଉଁ ଆପଣଙ୍କର ରହୁଛନ୍ତି ଉଦ୍ୟାନ କୃଷି ଅଧିକାରୀ ତାଙ୍କୁ ଯୋଗାଯୋଗ କରିପାରିବେ ଚାଷ ଉପରେ ଭଲ ଭାବରେ ଜାଣିବା ପାଇଁ। ପାଣି ଆମର ବର୍ଷକୁ ପ୍ରାୟ 760-1000 ମିଲିମିଟରର ବର୍ଷା ବା ପାଣି ସପୁରି ଚାଷ ପାଇଁ ଦରକାର ହେଇଥାଏ। ଏଇଟା ଦେଖନ୍ତୁ ଗୋଟେ ଯାହାକୁ କୁହନ୍ତି ବହୁ ମାନେ ଦୀର୍ଘ ବର୍ଷର ଫସଲ, ଏଇଟା ପେରିନିଆଲ କ୍ରପ ଯାହାକୁ କହୁଛନ୍ତି। ତ ଆପଣଙ୍କର 15-18 ମାସ ପରେ ଆପଣ ତା ଥିରୁ ଧୀରେ ଧୀରେ ଅମଳ ପାଇପାରିବେ। ସରକାରୀ ସହାୟତା ବିଷୟରେ ବିଶେଷ ଭାବରେ ଜାଣିବା ପାଇଁ ଆପଣ ନିକଟସ୍ଥ ଆପଣଙ୍କର ଯିଏ ଅଛନ୍ତି ଉଦ୍ୟାନ କୃଷି ଅଧିକାରୀ ଏବଂ ଉଦ୍ୟାନ କୃଷି ଅଫିସ ସହିତ ଯୋଗାଯୋଗ କରିପାରିବେ। ନମସ୍କାର।
0: ତ ଆମେ ଆର୍ଥରେ ଆମର ଆଲୋଚନାକେ ଆସମା ଯେ ଏଇ ସପୁରି ଗଛ ତ ଆମେ ଆମର ଆପଣଙ୍କ କଥା ଶୁଣିକରି ନିଶ୍ଚିତ ଭାବେ ଆମର ଚାଷୀ ଭାଇମାନେ ସପୁରି ଚାଷ କରବେ, ମାତ୍ର ସପୁରି ଫୁଲ୍ ଫୁଟିଲା ବେଲେ ଆଜ୍ଞା ଆମେ କେନ୍ତା ପ୍ରକାର ଯତ୍ନ ପାତନ କଲେ ଆମର ସପୁରି ଚାଷ ଭଲ କରି ହେଇପାର୍ବା ସେ ବିଷୟରେ ଦୁଇପଦ କହିଦିଅନ୍।
1: ସପୁରି ଗଛରେ ଆମର ଅନିୟମିତତା ଭାବରେ ଫୁଲ ଆସେ, ସେଇପାଇଁ ଆମକୁ ହରମୋନ୍ ବା କେମିକାଲ ଟ୍ରିଟମେଣ୍ଟ କରିକି ତାକୁ ଏକା ସାଙ୍ଗରେ ଫୁଲ ଆଣିବା ପାଇଁ ପଡ଼ିବ।
0: ତ ଆମର ଫୋନ୍ ଲାଇନ୍ରେ କେନ୍ ଦାଦା ଗୋଟେ ଯୋଗାଯୋଗରେ ଅଛନ୍, ତ ଆମେ କଥା ହେଇକରି ଜାଣମା। ତ ହ୍ୟାଲୋ
3: ହ୍ୟାଲୋ
0: ହଁ ଜୁହାର ଦାଦା, ଜୁହାର, କେନୁ କହୁଛନ୍ ଆର୍ କିଏ କହୁଛନ୍?
3: ଶିଳମଣି କହୁଛନ୍ ଦାଦା, ନୂଆପଡ଼ା ଜିଲ୍ଲାରୁ।
0: ହଁ ହଁ, ଆମର ବିଶେଷଜ୍ଞ ଦିଦି ତ ଅଛନ୍, ତ ଆପଣ ସପୁରିର ମୂଲ୍ୟ ବୃଦ୍ଧିକରଣ ଆର୍ ପ୍ରକ୍ରିୟାକରଣ ଉପରେ କୌଣସି ପ୍ରଶ୍ନ ପଚାରିକରି ତାଙ୍କରୁ ଅଧିକ କିଛି ଜାଣିପାରିବେ।
3: ହଁ ଦାଦା, ଅଧିକ ପଚାରା ହେନା କେତେ ପ୍ରକାର କିସମ ରହୁଛି ସପୁରି ଏ ବିଷୟରେ ଟିକେ ଜାଣିବି ଦାଦା, କେତେ ପ୍ରକାର କିସମ ରହୁଛି?
1: ଆଜ୍ଞା ନମସ୍କାର, ସପୁରିରେ ଆମର ରହୁଛି ଗୋଟେ ରହିଛି ଆପଣଙ୍କର କ୍ୟୁ ଭେରାଇଟି ରହୁଛି।

0: ତାପରେ କୁଇନ୍ ଭେରାଇଟି ଆମର ରହୁଛି, ଜାଇଣ୍ଟ କ୍ୟୁ ଭେରାଇଟି ରହୁଛି, ମରିସିୟସ୍ ଭେରାଇଟି ରହୁଛି, ଆଉ ଦୁଇଟା ଆମର ଲୋକାଲ ଭେରାଇଟି ଯାହାକୁ କୁହନ୍ତି ଜଲଧୂପ ଏବଂ ଲଖତ ଭେରାଇଟି ରହୁଛି। ତ ଆମର ଯେଉଁଟା ବିଶେଷ ଭାବରେ ଚାଷ ହୁଏ ଯେଉଁଟା ସେଇଟା ହେଉଛି କୁଇନ୍ ଭେରାଇଟି ବା କୁଇନ୍ ଗ୍ରୁପ୍ର ଯେଉଁ ସପୁରୀ ସେଇଗୁଡ଼ା ବିଶେଷ ଭାବରେ ଚାଷ ହେଉଛି।
1: ତ ଫୋନ୍ ଯୋଗାଯୋଗରେ ତ ଆମର କୌଣସି ଅସୁବିଧା ଲାଗି ଆମେ ଯୋଗାଯୋଗ କରିନାଇଁ ପାର୍ବାର୍। ତ ଆମେ ତ ଆଥରେ ଆମେ ସେ ପୁରୁଣା କଥାକେ ଯିମା ଯେ ସପୁରୀ ଗଛର ଫୁଲ ଫୁଟିଲା ବେଳେ କେନ୍ତା କରି ଆମେ ଅଧିକ ଯତ୍ନ ପାତନ କରିପାର୍ମା ଆଜ୍ଞା।
0: ଯେହେତୁ ସପୁରୀରେ ଅନିୟମିତ ଭାବରେ ଫୁଲ ଆସେ ସେଇପାଇଁ ଆମକୁ ହରମୋନ୍ ଟ୍ରିଟମେଣ୍ଟ କରି ତାଥିରେ ଏକା ସହିତ ଫୁଲ ଆଣିବା ପାଇଁ ପଡ଼ିବ। ସେଥିପାଇଁ ଚାଷୀ ଭାଇମାନେ କ'ଣ କରିପାରିବେ, ସେପ୍ଟେମ୍ବରରୁ ଜାନୁଆରୀ ମାସ ମଧ୍ୟରେ NA ଯେଉଁ ଆମର ରହୁଛି, ଯେଉଁଟାକି ମାର୍କେଟରେ ପ୍ଲାନୋଫିକ୍ସ ନାଁରେ ଆଭେଲେବଲ୍ ଅଛି, NA 10 PPM ବା 10 PPM ଯେଉଁଟା ପ୍ଲାନୋଫିକ୍ସ ନାଁରେ ମିଳୁଛି ଆମର, ପ୍ଲାନୋଫିକ୍ସ 1 ମିଲିଲିଟରକୁ 4.5 ଲିଟର ପାଣିରେ ମିଶାଇକି ତା ସହିତ 2% ୟୁରିଆ ମିଶାଇକି ସ୍ପ୍ରେ କରିପାରିବେ। ତା ସହିତ ମାର୍ଚ୍ଚରୁ ମେ ମାସରେ ଇଥ୍ରେଲ 10 PPM ସହିତ 2% ୟୁରିଆ ଏବଂ 0.04% ସୋଡ଼ିୟମ କାର୍ବୋନେଟକୁ ମିଶାଇକି ମଧ୍ୟ ବ୍ୟବହାର କରିପାରିବେ। ତ ଏଇ ଯେଉଁ ରହିଲା ଆମର ହରମୋନ୍, ତାକୁ ସପୁରୀ ଗଛର କେଉଁ ଜାଗାରେ ଚାଷୀ ଭାଇମାନଙ୍କୁ ପକାଇବା ପାଇଁ ପଡ଼ିବ, ଯେଉଁଟା ଗଛର ପୁରା ମଝି ଯାହାକୁ କୁହାଯାଉଛି କି ହାର୍ଟ ଅଫ୍ ଦି ପ୍ଲାଣ୍ଟ, ଆଉ ସେଇଥିରେ ଆପଣମାନଙ୍କୁ କେତେ ପରିମାଣର ପକାଇବା ପାଇଁ ପଡ଼ିବ ସେ ପରିମାଣଟା ହେଉଛି 50 ମିଲିମିଟର ଲେଖାଏଁ। ଏହି ଦ୍ରବଣକୁ ଭଲ ଭାବରେ ଢାଳିବା ପାଇଁ ପଡ଼ିବ ଯେଉଁ ବି କମ୍ବିନେସନ୍ ଆପଣ ନିଅନ୍ତୁ। ଏବଂ ଏଇଟା କେଉଁ ସମୟରେ ପକାଇବେ, ଯେତେବେଳେ କି ସପୁରୀ ଗଛରେ 35-40 ସକ୍ରିୟ ପତ୍ର ଆସିଯାଇଥିବ ସେହି ସମୟରେ ଆପଣମାନଙ୍କୁ ଏହି ହରମୋନ୍ ଟ୍ରିଟମେଣ୍ଟ କରିବା ପାଇଁ ପଡ଼ିବ। ଏବଂ ଏହି ହରମୋନ୍ ଟ୍ରିଟମେଣ୍ଟ କରିବାର 45-50 ଦିନ ମଧ୍ୟରେ ସପୁରୀ ଗଛରୁ ଫୁଲ ବାହାରିବ।
1: ଏଇଟା ତ ତିଆରି କରି ବୁଝାଇଦେଲେ ଦିଦି। ତ ଆର୍ ଗୋଟେ କଥା ଆମର ମନେ ପସନ୍ଦ ଉଠୁଛି ଯେ ଆମେ ତ ଯେନ୍ ଚାଷ କଲେ ବି ରୋଗ ପୋକ ମାନେ ହେଇଯାଏସି ଆର୍ ଆମର ଚାଷୀ ଦାଦାମାନେ ବହୁତ କ୍ଷତିନେ ପଡ଼ିଥିସନ୍। ତ ସପୁରୀ ଚାଷରେ କେନ୍ତା କେନ୍ତା ପ୍ରକାର ରୋଗ ପୋକ ମାନେ ଲାଗିଥିସି ସେ ବିଷୟରେ ଦୁଇ ପଦ କହିଦିଅନ୍।
0: ସପୁରୀ ଗଛରେ ଆମର କିଛିଟା ଶାରୀରିକ ବ୍ୟାଧି ବା ଯାହାକୁ ଆମେ ଫିଜିଓଲୋଜିକାଲ ଡିସଅର୍ଡର୍ କହୁଛୁ ଏବଂ କିଛିଟା ରୋଗ ଆଉ ପୋକ ଦେଖାହେଉଛି, ତ ସେଇ ବିଷୟରେ ଆମେ ଏବେ କଥା ହେବା। ତ ଯେଉଁ ଶାରୀରିକ ବ୍ୟାଧି ବା ଫିଜିଓଲୋଜିକାଲ ଡିସଅର୍ଡର୍, ସେଇଥିରେ ଆମର ଗୋଟେ ମୁଖ୍ୟ ଡିସଅର୍ଡର୍ ବା ବ୍ୟାଧି ହେଉଛି ମଲ୍ଟିପୁଲ୍ କ୍ରାଉନ୍। କ୍ରାଉନ୍ ହେଉଛି ଫଳର ଉପରେ ଯେଉଁଟା କିରଟି ରହୁଛି ତାକୁ କ୍ରାଉନ୍ କହୁଛନ୍ତି। ତ ଏକାଧିକ କିରଟି ଯଦି ରହିବ ତାକୁ ମଲ୍ଟିପୁଲ୍ କ୍ରାଉନ୍ କୁହାଯାଏ। ତା ସହିତ ଆଉ ଗୋଟେ ଆମର ରହୁଛି ଶାରୀରିକ ବ୍ୟାଧି ଫଳ ବଙ୍କା ହୋଇଯିବା, ଯାହାକୁ କି କ୍ରାଉନ୍ ଫାସିଏସନ୍ କହୁଛନ୍ତି। ତା ସହିତ ସନ୍ସ୍କାଲ ଯେଉଁଟାକି ଅଧିକା ଖରା ବାଜିଲେ ଫଳକୁ ହୁଏ ବା ଫଳ ପଡ଼ିଯିବା ଯାହାକୁ କୁହନ୍ତି, ଏବଂ ଶୁଖିଲା ଫଳ ବା ଡ୍ରାଇ ଫ୍ରୁଟ୍। ତ ଏହିସବୁ ଆମର କିଛିଟା ବ୍ୟାଧି ସପୁରୀକୁ ହେଉଛି। ତ ଯେଉଁଟା ରହିଲା ଆମର ସନ୍ସ୍କାଲ ବା ଖରାରୁ ଯେଉଁ ବ୍ୟାଧି ଆମର ହେଉଛି ତାକୁ ଆମର ବଞ୍ଚାଇବା ପାଇଁ ବହୁତ ସହଜ ଉପାୟ ରହିଛି। ତ ଫଳକୁ ଖରାରୁ ବଞ୍ଚାଇବା ପାଇଁ ଆପଣମାନେ କ'ଣ କରିପାରିବେ, ଫଳର ଚାରିପାଖରେ ଯେଉଁ ପତ୍ର ଥାଏ ତାକୁ ଆପଣ ଫଳ ଉପରେ ବାନ୍ଧି ଦେଇପାରିବେ, କିମ୍ବା ଫଳଟିକୁ ଆପଣ ନଡ଼ା ଦ୍ୱାରା ଢାଙ୍କି ଦେଇପାରିବେ। ତାଦ୍ୱାରା କ'ଣ ହେବ, ସୂର୍ଯ୍ୟକିରଣ ଫଳ ଉପରେ ଅଧିକା ପଡ଼ିବ ନାହିଁ ଏବଂ ଫଳଟି ଆମର ସେହି ସନ୍ସ୍କାଲ ବା ଖରା ବ୍ୟାଧିରୁ ଆମେ ତାକୁ ରଖିପାରିବୁ।
1: ତ ଦିଦି, ଆପଣଙ୍କର କଥା ଶୁଣିକରି ନିଶ୍ଚିତ ଭାବେ ଆମର ଚାଷୀ ଭାଇମାନେ ତାଙ୍କର କାମନେ ଲଗାଇବେ। ତ ଆମେ ତ କେତେ ଚାଷ କଲେ ଆଜ୍ଞା କୁଡ଼ା ଖୋସା ଆର୍ ଝାରଘିଚା ଗୋଟେ ପଡ଼୍ସି, ତ ଇ କୁଡ଼ା ଖୋସା କେନ୍ତା କରି କରବାର୍ ପଡ଼୍ବା, ମାଟି କେନ୍ତା କରି ଆମେ ଟେକିମୁ ସେ ଗଛମାନଙ୍କେ ସେ ବିଷୟରେ କହିଦିଅନ୍ ଟିକେ।
0: ସପୁରୀ ଯେହେତୁ ଆମର ଗୋଟେ ମାନେ ବେଶୀ ଦୂର ତାର ଚେର ଯାଏ ନାହିଁ, ତ ସେଇଟା ଗୋଟେ ମାଟିର ଆପଣମାନେ କହିପାରିବେ ଉପର ସ୍ତରରେ ତାର ଚେରଟେ ରହେ। ତ ସପୁରୀ ଗଛର ଚେର ଯେହେତୁ ମାଟିର ଅଳ୍ପ ଗଭୀରରେ ରହେ ସେଥିପାଇଁ ଫଳର ଓଜନରେ ଗଛ ଆମର ଓଲଟି ପଡ଼ିବାର ସମ୍ଭାବନା ଥାଏ। ସେଥିପାଇଁ ଚାଷୀ ଭାଇମାନଙ୍କୁ ହୁଡ଼ା ଟେକିବା ନିହାତି ଦରକାର। ହୁଡ଼ା ଟେକିବା ଦ୍ୱାରା କ'ଣ ହେବ, ଆମର ଗଛ ମାଟିକୁ ଶକ୍ତ ଭାବରେ ଧରି ରଖିବ, ଫଳର ସମାନ ଭାବରେ ବିକାଶ ଓ ବୃଦ୍ଧି ହେବ। ଆଉ ଯଦି ଆପଣମାନେ ରାଟୁନ୍ କ୍ରପ୍ ନେଉଛନ୍ତି ତାହେଲେ ରାଟୁନ୍ କ୍ରପ୍ ପାଇଁ ବି ଏହା ଆମକୁ ସାହାଯ୍ୟ କରିବ। ଏବଂ ମାଟିରେ ଯେଉଁ ରହୁଛି ଆମର ଆର୍ଦ୍ରତା ରକ୍ଷା କରିବା ପାଇଁ ଏବଂ ଘାସ ନିୟନ୍ତ୍ରଣ କରିବା ପାଇଁ ଆପଣମାନେ ମାଟିରେ ଆଚ୍ଛାଦନ ବା ମଲ୍ଚିଂ ମଧ୍ୟ କରିପାରିବେ। ତ ମଲ୍ଚିଂ ପାଇଁ ଆପଣମାନେ ବା ଆଚ୍ଛାଦନ ପାଇଁ କଳା ପଲିଥିନ୍ ମଲ୍ଚର ବ୍ୟବହାର କରିପାରିବେ, କିମ୍ବା ଶୁଖିଲା ପତ୍ର କିମ୍ବା ନଡ଼ାର ମଧ୍ୟ ଆପଣମାନେ ବ୍ୟବହାର କରିପାରିବେ।
1: ତ ତ ଦିଦି, ଆର୍ ଗୋଟେ କଥା ହେଉଛି ଯେ ଆମେ ତ ଚାଷ କରିଦେମୁ, ତ ଆମେ ଚାଷ କରିସାରିଲା ପରେ ଯେତେବେଳେ ଅମଲ କର୍ମୁ ସେତ୍କି ବେଲେ ଆମେ ଏଇଟା କେନ୍ତା କରି ଜାଗତିଆରି କରି ଅମଲ କର୍ମୁ, କେନ୍ତା କରି

0: ଆମେ ପ୍ରୋସେସିଂ କର୍ମୁ ସେ ବିଷୟରେ ଟିକେ କହିଦିଅନ୍।
1: ସପୁରି ଆମର ରୋପଣର 15-24 ମାସ ପରେ ଫଳ ଅମଳଯୁକ୍ତ ହୁଏ। ସାଧାରଣତଃ ଆପଣମାନେ ଦେଖୁଥିବେ ମାର୍କେଟରେ ମେ ମାସରୁ ଅଗଷ୍ଟ ମାସ ମଧ୍ୟରେ ସପୁରି ଆମର ମାର୍କେଟରେ ଏଭେଲେବଲ୍ ହୋଇଯାଉଛି। ତ ଆପଣମାନେ କେମିତି ଜାଣିବେ ଯେ ସପୁରିଟା ଆମର ରେଡ଼ି ହୋଇଯାଇଛି ମାର୍କେଟିଂ ପାଇଁ କିମ୍ବା ତୋଳିବା ପାଇଁ ସେଇଟା ରେଡ଼ି ହୋଇଯାଇଛି? ତ ଫଳର ତଳ ଭାଗ ଯଦି ହାଲୁକା ହଳଦିଆ ରଙ୍ଗର ଦେଖାଯାଉଛି ତାହେଲେ ସେଇଟା ଆମର ପ୍ରୋସେସିଂ ପାଇଁ ରେଡ଼ି ହୋଇଯାଇଛି, ଏବଂ ଫଳଟି ଯଦି ଆମର ପୂର୍ଣ୍ଣ ଭାବରେ ହଳଦିଆ ହୋଇଯାଇଛି ତାହେଲେ ସେଇଟା ଖାଇବା ପାଇଁ ଆମର ରେଡ଼ି ହୋଇଯାଇଛି। ତ ଧାରୁଆ ଛୁରୀରେ 5-7 ସେଣ୍ଟିମିଟର ବେଣ୍ଟ ରଖିକି ତାକୁ ଆପଣମାନେ କାଟିପାରିବେ, ଏବଂ ସ୍ଥାନୀୟ ବଜାର ପାଇଁ ନଡ଼ା ଦେଇ ବାଉଁଶ ଟୋକେଇରେ 20-25 କିଲୋଗ୍ରାମ ଓଜନର ଆପଣମାନେ ଟୋକେଇଟା ରେଡ଼ି କରିପାରିବେ, ଏବଂ ରପ୍ତାନୀ ପାଇଁ କାଠ କିମ୍ବା ଫାଇବର ବାକ୍ସ ସେଇଥିରେ 7 ଡିଗ୍ରୀ ତାପମାତ୍ରା ଆପଣମାନେ ନିୟନ୍ତ୍ରଣ କରିକି ତାକୁ ପ୍ୟାକିଂ କରିକି ଆପଣ ଦୂର ଜାଗାକୁ ପଠାଇ ପାରିବେ।
0: ତ ଦିଦି ଆପଣ ତ ତିଆରି କରି ବୁଝାଇଦେଲେ, ତ ଆମେ ଚାଷୀ ଦାଦାମାନେ ତ ବାରବାନୀ ଚାଷ ବି କରୁଛନ୍ ଆର୍ ସପୁରି ଚାଷ ବି କରୁଛନ୍। ତ ଆମେ ସପୁରିକେ ସିଧା ସିଧା ନେବିକି କରି ଆନିକରି କୁପେଇ ଦେଲେ ବି ଆମର ସପୁରି ମାନେ ଖରାପ ହେଇଯାଉଛେ, ଅଧା ଅଧା କୁହି ବି ଯାଉଛେ। ତ ସପୁରିକେ ଆମେ ପ୍ରକ୍ରିୟାକରଣ କରିକରି ବିକିଲେ ଆମର କେନ୍ତା ସୁବିଧା ମାନେ ହେଇପାର୍ବା?
1: ନିଶ୍ଚିତ ଭାବରେ ସୁବିଧା ହୋଇପାରିବ, କାହିଁକି ନା ଆପଣମାନେ ଦେଖୁଥିବେ ଯେତେବେଳକୁ କି ଏବେ ଧରନ୍ତୁ ଆପଣ ଜୁଲାଇ ମାସର କଥା ଯଦି ଦେଖିବେ ସେତେବେଳେ ମାର୍କେଟରେ ବହୁ ମାତ୍ରାରେ ସପୁରି ଆମର ଉପଲବ୍ଧ ହୋଇଥିଲା। ତ ଯେତେବେଳେ ବହୁତ ପରିମାଣର ସପୁରି ଆମ ପାଖରେ ଉପଲବ୍ଧ ରହୁଛି ତାହେଲେ ସେତେବେଳକୁ କ'ଣ ହେଉଛି, ଆମର ମାର୍କେଟ ପ୍ରାଇସ୍ ମଧ୍ୟ ବହୁତ କମିଯାଉଛି। କିନ୍ତୁ ଆମେ ଯଦି କେତେବେଳେ ଚାହୁଁଛୁ ଅନ୍ୟ ସିଜନ୍ରେ ଏଇ ବର୍ଷା ଦିନ ଯେଉଁଟା ଆମର ରହିଲା ମେ'ରୁ ଅଗଷ୍ଟ ମାସକୁ ଛାଡ଼ିଦେଲେ ଅନ୍ୟ ଟାଇମ୍ରେ ଆମେ ସପୁରି ସାଧାରଣତଃ ଦେଖିବା ପାଇଁ ପାଉନାହୁଁ। ତ ଯଦି ଆମର ଚାଷ ଆପଣମାନେ କରୁଛନ୍ତି ଚାଷୀ ଭାଇମାନେ ତା'ର ଯଦି ଉପଯୁକ୍ତ ମୂଲ୍ୟ ନ ପାଇବେ କିମ୍ବା କମ୍ ଦରରେ ଯଦି ତାକୁ ଆପଣମାନେ ବିକ୍ରି କରୁଛନ୍ତି ତାହେଲେ ଆପଣମାନେ ଯେତିକି ଖର୍ଚ୍ଚ କରିଛନ୍ତି ସେତିକି ଖର୍ଚ୍ଚ ମଧ୍ୟ ଆପଣମାନେ ଉଠାଇ ପାରିବା ବହୁତ କଷ୍ଟ ହୋଇଯାଉଛି। ସେଇପାଇଁ ସପୁରିର ପ୍ରକ୍ରିୟାକରଣ ଏବଂ ତା'ର ମୂଲ୍ୟ ବୃଦ୍ଧିକରଣ ନିହାତି ଆପଣମାନେ ଶିଖିବା ଦରକାର। ତ ଯଦି ଆମେ ମୂଲ୍ୟ ବୃଦ୍ଧିକରଣ କରୁଛୁ ସପୁରିରୁ ଆପଣମାନେ ସ୍କ୍ୱାସ୍ କରିପାରିବେ, ଆପଣମାନେ ଜାମ୍ କରିପାରିବେ, କ୍ୟାଣ୍ଡି କରିପାରିବେ। ତ ଆପଣ ଯଦି କେବେ ଚିନ୍ତା କରିକି ଦେଖିବେ ଗୋଟିଏ କେଜି ସପୁରିର ଦାମ୍ କେବେ ବି ଗୋଟିଏ ଲିଟର ସ୍କ୍ୱାସ୍ର ଦାମ୍ ସାଙ୍ଗରେ ସମାନ ନୁହଁ। ଗୋଟିଏ ଲିଟର ସ୍କ୍ୱାସ୍ର ଦାମ୍ ବହୁତ ଅଧିକା କିନ୍ତୁ ଗୋଟିଏ କେଜି ସପୁରିର ଦାମ୍ ବହୁତ କମ୍। ସେଇପାଇଁ ମୂଲ୍ୟ ବୃଦ୍ଧି କଲେ ଆପଣମାନଙ୍କ ପାଖରେ ଆପଣମାନେ ଅଧିକା 2 ପଇସା ଲାଭ ମଧ୍ୟ କରିପାରିବେ।
0: ତ ଆପଣଙ୍କର କଥା ଶୁଣିକରି ନିଶ୍ଚିତ ଭାବେ ଆମର ଚାଷୀ ଦାଦା ମାନେ କାମ ନେ ଲଗାବେ। ମାତ୍ର ଆମେ ଦେଖୁଛୁଁ ଯେ ଆଜ୍ଞା ଇ ଯେତେବେଳେ ସପୁରି ଖୁବ୍ ହେଇଯାଏସି ବଜାର ଚାହିଦା ବି କମିଯାଏସି ଆରୁ ଢୋଲ ବୁଲିଆ ନେ ଶସ୍ତିଆ ନେ ଆମର ଚାଷୀ ଦାଦା ମାନେ ସପୁରିକେ ବିକି ଦେଇଥିସନ୍। ତ ଆପଣଙ୍କର କଥା ଶୁଣିକରି ନିଶ୍ଚିତ ଭାବେ ସେମାନେ କାମେ ଲଗାବେ। ତ ଆପଣ ଯେନ୍ କଥା କହିଲେ ସର୍ବତ ହି ପାର୍ସି ବୋଲିକରି, ତ ଏଇଟା କେନ୍ତା କେନ୍ତା ପ୍ରକାରେ ଆମେ ସର୍ବତ କରିକରି ଆମେ ଇ ସପୁରି ପଣସ୍କେ ବିକି ପାର୍ମୁ? ଆଜ୍ଞା,
1: ସ୍କ୍ୱାସ୍ କରିବା ବହୁତ ହି ସହଜ। ତ ସେଥିପାଇଁ ଆପଣମାନଙ୍କୁ କ'ଣ କରିବା ପାଇଁ ପଡ଼ିବ, ମାନେ ଆଗ ଆମେ ଜାଣି ରଖିବା ସ୍କ୍ୱାସ୍ ତିଆରି କରିବା ଆଗରୁ ସ୍କ୍ୱାସ୍ ଜିନିଷଟା କ'ଣ। ତ ସ୍କ୍ୱାସ୍ କ'ଣ ଆମର, ତାକୁ ଆମେ ମାନେ ଇଂରାଜୀରେ କହୁଛୁ ଅନ୍ଫର୍ମେଣ୍ଟେଡ଼୍ ଫ୍ରୁଟ୍ ବିଭରେଜ୍। ତ ଏଇଟାକୁ ଆମେ କିଛି ବି ପ୍ରକାରରେ ଫର୍ମେଣ୍ଟ କରୁନାହୁଁ। ଯେମିତି ଆମର ଆପଣ ଯଦି ପିଠା କରିବା ପାଇଁ ରଖିଦେଉଛନ୍ତି ବିରି ବାଟିକି, ତାକୁ ଗୋଟିଏ ରାତି ରଖିଲା ପରେ ସେ କ'ଣ ହେଉଛି, ଫର୍ମେଣ୍ଟ ହୋଇଯାଉଛି। ତ ସେଇଭଳିଆ ଏଇ ଯେଉଁ ଆମର ଯେଉଁଟା ସପୁରିର ଯେଉଁ ସ୍କ୍ୱାସ୍ ସେଇଟା ଆମର ଆମେ ତାକୁ ରାତିରେ ରଖୁନୁ କିମ୍ବା ସେଇଟା ଫର୍ମେଣ୍ଟ ହେଉନି, ସେଇଟା ହେଉଛି ଅନ୍ଫର୍ମେଣ୍ଟ ଫ୍ରୁଟ୍ ବିଭରେଜ୍। ତ ସ୍କ୍ୱାସ୍ରେ ଆମର କ'ଣ ରହୁଛି, ସ୍କ୍ୱାସ୍ ବନେଇବା ପାଇଁ ଆପଣମାନଙ୍କୁ ମିନିମମ୍ 25% ଫଳରସ ତାଥିରେ ରହିବା ଦରକାର, ଏବଂ ତା'ର ମିଠା ଅଂଶ ଯେଉଁଟା TSA ଯାହାକୁ ଇଂରାଜୀରେ କହୁଛନ୍ତି ସେଇଟା 40-50% ମିନିମମ୍ ରହିବା ଦରକାର, ଏବଂ ତା ଭିତରେ ଯେଉଁ ଅମ୍ଳ ଭାଗ ସେଇଟା 0.1-1.2% ରହିବା ଦରକାର। ତ ଆପଣମାନେ ଘରେ ଆପଣମାନଙ୍କର ଯିଏ ବି ଅତିଥି ଆସିଲେ ସ୍କ୍ୱାସ୍ ସମସ୍ତେ ଦେଉଥିବେ, କିନ୍ତୁ ସ୍କ୍ୱାସ୍ଟା ଆପଣମାନେ କେମିତି ଦେଉଛନ୍ତି, ତାଥିରେ ପାଣି ମିଶାଇକି ଦେଉଛନ୍ତି। ତ ଆମେ କେମିତି ସ୍କ୍ୱାସ୍ଟାକୁ ଦେଉ, ଯଦି ଆମେ ଗୋଟେ ଭାଗ ସ୍କ୍ୱାସ୍ ନେଲୁ ତାଥିରେ 3-4 ଭାଗ ପାଣି ମିଶାଇକି ତାକୁ ପିଇବା ପାଇଁ ଦିଆଯାଏ। ତ ସେଇ ଜିନିଷଟାକୁ ଆମର RTS କୁହାଯାଏ, ରେଡ଼ି ଟୁ ସର୍ଭ, ଯେଉଁଟା ଆମର ଡ୍ରିଙ୍କ ରହିଲା ସେଇଟା।
0: ତ ଦିଦି ସର୍ବତ କେନ୍ତା କରି ତିଆରି କର୍ମୁ ସେ ବିଷୟରେ ତ କହିଦେଲେ, ଆର୍ ଗୋଟେ କଥା ଯେ ଇ ଆମର ଲୋକମାନେ ଆମର ଛୋଟ ଛୋଟ ପିଲାମାନେ ବି ହଉ ଇ ଜାମ୍ ଖାଇବାକେ ବେଶୀ ପସନ୍ଦ କରସନ୍। ତ ସପୁରିରୁ କେନ୍ତା କରି ଆମେ ଜାମ୍ ତିଆରି କର୍ମୁ ଆର ବିକି କରି ବନେଇକରି?

0: ପଇସା ପାଇପାରମୁ ସେ ବିଷୟରେ ଟିକେ କହିଦିଅନ୍।
1: ସପୁରିରୁ ଜାମ୍ ତିଆରି କରିବା ମଧ୍ୟ ବହୁତ ସହଜ। ଆପଣମାନେ ସାଧାରଣତଃ ଯେଉଁ ବି ଫଳ ନେବେ ଜାମ୍ ତିଆରି କରିବା ପାଇଁ, ତ ଯେତିକି ପରିମାଣର ଫଳ ନେଉଛନ୍ତି ସମାନ ପରିମାଣର ଚିନି ନେଇକି ତା ସହିତ ଏକା ସହିତ ରାନ୍ଧିକି ତାକୁ ଗୋଟେ ବହଳିଆ ପାଗ କରିପାରିବେ। ଯଦି ବି ସମାନ ପରିମାଣର ନ ହେଉଛି, 45% ଯଦି ଆପଣ ଫଳର ରସ ବା ପଲ୍ପ ନେଉଛନ୍ତି, ତା ସହିତ 55% ଆପଣଙ୍କୁ ଚିନି ନେବା ପାଇଁ ପଡ଼ିବ। ତ ସେଇପାଇଁ ଫଳ ରସକୁ ଆପଣଙ୍କୁ ପ୍ରଥମେ ଓଜନ କରିବା ପାଇଁ ପଡ଼ିବ। ତ ଯେଉଁ ରହିଲା 45 আৰু 55%, 45% ଫଳରସ, 55% ଚିନି, ତାକୁ ନେଇକି ଆପଣ ଏକା ସହିତ ଗୋଟେ ଷ୍ଟେନ୍ଲେସ୍ ଷ୍ଟିଲ୍, ଯାହାର କି ତଳ ପାର୍ଶ୍ୱଟା ଭାରି ହେଇଥିବ, ସେମିତି ଆପଣଙ୍କୁ ବାସନରେ ତାକୁ ରୋଷେଇ କରିବା ପାଇଁ ପଡ଼ିବ। ମାନେ ଫଳରସରେ ଚିନିକୁ ପକାଇକି ଆପଣଙ୍କୁ ସେଇଟା ବହଳିଆ ହେବା ଯାଏ ଆପଣଙ୍କୁ ରୋଷେଇ କରିବା ପାଇଁ ପଡ଼ିବ। ତ ଯେତେବେଳେ ବହଳିଆ ହେଇଯିବ ସେଇ ଟାଇମ୍ରେ ଆପଣମାନେ ଜାଣିବେ ଆପଣଙ୍କର ଜାମ୍ ତିଆରି ହେଲା। ତ ବହଳିଆ ହେଲା କି ନାହିଁ, ସେ ଜିନିଷଟା ରେଡ଼ି ହେଲା କି ନାହିଁ, ତାକୁ ଜାଣିବା ପାଇଁ ଆମର କିଛିଟା ପରୀକ୍ଷା ଆପଣମାନେ ଘରେ କରିପାରିବେ। ତ ତା ଭିତରୁ କିଛିଟା ପରୀକ୍ଷା ମୁଁ ଆପଣମାନଙ୍କୁ କହିଦେଉଛି। ପ୍ରଥମ ପରୀକ୍ଷା ହେଉଛି ଆପଣଙ୍କର ଡ୍ରପ୍ ଟେଷ୍ଟ। ଡ୍ରପ୍ ଟେଷ୍ଟ ମାନେ କ'ଣ? ଯେଉଁ ଆପଣ ଚିନି ଆଉ ଯେଉଁ ଫଳ ରସକୁ ନେଇକି ଆପଣ ରୋଷେଇ କରିଥିଲେ ଷ୍ଟେନ୍ଲେସ୍ ଷ୍ଟିଲ୍ର ଯେଉଁ ବାସନରେ, ତା'ଥିରୁ ଆପଣ କାଠ ପାତିଆରେ ନେଇକି ଟିକେ ଉପରେ ଟେକିକି ଦେଖିବେ। ଯେଉଁ ଡ୍ରପ୍ ଟେଷ୍ଟ ଯେଉଁଟା ରହିଛି, ତା'ଥିରେ ଆପଣ ଯେଉଁ କାଠ ପାତିଆରେ ତାକୁ ଘାଣ୍ଟିବେ ଯେତେବେଳେ ବନାଉଛନ୍ତି, ତ ତା'ଥିରୁ ଡ୍ରପର୍ରେ ଆପଣ ଗୋଟେ ଡ୍ରପ୍ ନେଇକି, ଗୋଟେ ବିକରେ ପାଣି ଟିକେ ଥିବ, ତା'ଥିରେ ଯଦି ଆପଣ ଗୋଟିଏ ଡ୍ରପ୍ ପକାଇଦେଲେ, ତ ସେଇ ଡ୍ରପ୍ଟା ଯଦି ସେ ଯେଉଁ ଆମେ ଯେଉଁ ଯାହା ବି ରୋଷେଇ କରୁଛୁ ଚିନି ସହିତ ଯେଉଁ ବି ଫଳର ପଲ୍ପ ନେଇଛୁ, ସେ ଯଦି ସେ ଯେଉଁ ଗୋଟେ ଡ୍ରପ୍ ନେଇକି ଆମେ ପାଣିଥିରେ ପକାଇବା, ବିକରେ ଯେଉଁ ପାଣି ଅଛି ସେ ଡ୍ରପ୍ଟା ଯାଇକି ଯଦି ପାଣିର ତଳେ, ବିକରର ତଳ ଭାଗରେ ଧୀର ସେ ବସିଗଲା, ତାହେଲେ ଆପଣ ଜାଣିବେ ଆପଣଙ୍କର ଜାମ୍ଟା ରେଡ଼ି ଅଛି। ଯଦି ସେଇ ଯେଉଁ ଗୋଟେ ଡ୍ରପ୍ଟା ପଡ଼ିଲା ଆଉ ସେଇଟା ପାଣିରେ ମିଳେଇଗଲା, ତାହେଲେ ଜାଣିବେ ଆପଣଙ୍କର ଜାମ୍ ରେଡ଼ି ହେଇନାହିଁ। ସେଇଭଳି ଆଉ ଗୋଟେ ପରୀକ୍ଷା ଆପଣମାନେ କରିପାରିବେ, ଯାହାକୁ କି ସିଟ୍ ଟେଷ୍ଟ ବା ଫ୍ଲେକ୍ ଟେଷ୍ଟ କହୁଛନ୍ତି। ତ ଆପଣମାନେ ଜାମ୍ ବନାଉଛନ୍ତି ଷ୍ଟେନ୍ଲେସ୍ ଷ୍ଟିଲ୍ କଣ୍ଟେନର୍ରେ, କାଠ ପାତିଆରେ ତାକୁ ଘାଣ୍ଟୁଛନ୍ତି ଆପଣ, ଯେତେବେଳେ ଉପରକୁ ଟେକି ନେଇକି ପକାଇବେ କାଠ ପାତିଆରୁ ଜାମ୍ଟାକୁ, ସେ ଯଦି ସିଟ୍ ବା ଫ୍ଲେକ୍ ଆକାରରେ ତଳେ ପଡ଼ିଲା, ଜାଣିବେ ଆପଣଙ୍କର ଜାମ୍ଟା ରେଡ଼ି ହୋଇଯାଇଛି। କିନ୍ତୁ ଯଦି ପାଣି ଭଳିଆ ବହିଗଲା, ତାହେଲେ ଆପଣ ଜାଣିବେ ଯେ ନାହିଁ, ଜାମ୍ଟା ଆପଣଙ୍କର ରେଡ଼ି ହୋଇନି, ଆପଣଙ୍କୁ ଆଉ ଟିକେ ଅଧିକା ସମୟ ତାକୁ ଆପଣଙ୍କୁ ରୋଷେଇ କରିବାର ଅଛି। ତାପରେ ଆଉ ଗୋଟେ ଟେଷ୍ଟ ହେଉଛି ଟେମ୍ପରେଚର୍ ଟେଷ୍ଟ। ଆମର ଜାମ୍ 106°C ରେଡ଼ି ହୋଇଯାଏ। ତ ଯଦି ଥର୍ମୋମିଟର ଆପଣ ପକାଇକି ଦେଖିବେ, ତା'ଥିରେ ଯେଉଁଥିରେ ରୋଷେଇ କରୁଛନ୍ତି ବୁଡ଼େଇକି ଦେଖିବେ, ଯଦି 106° ଟେମ୍ପରେଚର୍ ହୋଇଯାଇଛି, ତାହେଲେ ଆପଣଙ୍କର ଜାମ୍ ରେଡ଼ି ହୋଇଯାଇଛି। ଆଉ ଗୋଟେ ଜିନିଷ ଆପଣମାନେ କରିପାରିବେ, ଆଉ ଗୋଟେ ଟେଷ୍ଟ ହେଉଛି ୱେଟ୍ ଟେଷ୍ଟ। ତ ଆମେ ଯେତିକି ପରିମାଣର ଚିନି ନେଇଛୁ, ଯେଉଁଟା ଆମର ଜାମ୍ ଫାଇନାଲି ଯେଉଁଟା ରୋଷେଇ ହୋଇକି ରେଡ଼ି ହେବ, ସେଇଟା ଆମର ଯେତିକି ଚିନି ନେଇଥିବା ତା'ର 1.5 ଗୁଣ ଓଜନ ହିସାବରେ ଆସିବା କଥା। ତ ଯଦି ଓଜନରେ ସେତିକି ଆମର 1.5 ଗୁଣ ଆସିଯାଉଛୁ ଆମେ ଯେତିକି ଚିନି ନେଇଛୁ, ତାହେଲେ ଜାଣିବେ ଆପଣଙ୍କର ଜାମ୍ଟି ପୁରା ରେଡ଼ି ହୋଇଯାଇଛି।
0: ତ ଆର୍ ଗୋଟେ କଥା ଆମେ ଶୁଣୁଛୁ ଯେ କ୍ୟାଣ୍ଡି ବୋଲିକରି, ତ ସେ କ୍ୟାଣ୍ଡି ଆମେ କେନ୍ତା କରି ତିଆରି କରିପାରମୁ ସେ ବିଷୟରେ ଟିକେ କହିଦିଅନ୍ତି ଦିଦି।
1: କ୍ୟାଣ୍ଡି ଆପଣମାନେ ସମସ୍ତେ ଜାଣିଥିବେ, ଯେଉଁଟାକି ଆପଣ ଯେଉଁଟା ପାନରେ ପଡ଼ୁଛି ଟୁଟି ଫ୍ରୁଟି, ସିଏ ବି ଗୋଟେ କ୍ୟାଣ୍ଡି। ଆଉ ଯେଉଁଟା ଆଗ୍ରାର ପେଠା, ସିଏ ବି ମଧ୍ୟ ଗୋଟେ କ୍ୟାଣ୍ଡି। ତ ପାଇନାପଲ୍ରେ ବି ଆପଣ କ୍ୟାଣ୍ଡି ବନାଇ ପାରିବେ। ନର୍ମାଲି କ୍ୟାଣ୍ଡି ବନାଇବା ପାଇଁ ଆପଣଙ୍କୁ ଚିନି ସିରାରେ ଫଳକୁ କାଟିକି ତାକୁ ରଖିବା ପାଇଁ ପଡ଼ିବ, ଏବଂ ତାକୁ ଡିହାଇଡ୍ରେସନ୍ ମେଥଡ଼୍ରେ ଆପଣମାନେ କ୍ୟାଣ୍ଡି ବନାଇ ପାରିବେ।
0: ତ ଏଇଟା ତ କହିଲେ, ତ ଆର୍ ଗୋଟେ କଥା ଅଛି ଯେ ଜେଲି ବୋଲିକରି, ତ ଜେଲି ଖାଇବାକେ ବି ଲୋକ ବେଶୀ ପସନ୍ଦ କରସନ୍, ତ ସପୁରିରେ ଆମେ କେନ୍ତା କରି ଜେଲି ପ୍ରସ୍ତୁତ କରମୁ ସେ ବିଷୟରେ ଟିକେ କହିଦେଲେ ଭଲ ହେତା ଦିଦି।
1: ଜେଲି ବନାଇବା ପାଇଁ ଆମେ ସାଧାରଣତଃ ଗୋଟେ ଜିନିଷ ରହୁଛି, ଯେଉଁ ଫଳଗୁଡ଼ାରେ ପେକ୍ଟିନ୍ ଅଧିକା ରହୁଛି ସେହି ଫଳଗୁଡ଼ାରେ ଭଲ ଭାବରେ ଆମର ଜେଲି ହୋଇପାରେ। ତ କୌଣସି ବି ଫଳରୁ ଆପଣମାନେ ଜେଲି ବନାଇବା ପାଇଁ, ଯେଉଁଟା ଆମେ କହୁଛୁ କ୍ଲିୟର୍ ଫ୍ରୁଟ୍ ଏକ୍ସଟ୍ରାକ୍ଟ, ଫ୍ରୁଟ୍ର ଏକ୍ସଟ୍ରାକ୍ଟ ନେବା ପାଇଁ ପଡ଼ିବ। ବାକି ସାରା ଜିନିଷରେ ଆପଣ ଫ୍ରୁଟ୍ର ପଲ୍ପ ନେଉଥିଲେ, ଜେଲି ବନାଇବା ପାଇଁ ଫ୍ରୁଟ୍ର ଏକ୍ସଟ୍ରାକ୍ଟ ନେବା ପାଇଁ ପଡ଼ିବ, ଏବଂ ତାକୁ ମଧ୍ୟ ସେଇ ସମାନ ଭାଗରେ ଯେମିତି ଆମେ ଜାମ୍ ବନାଉଥିଲୁ 45:55 ରେସିଓରେ ଆପଣମାନେ ତାକୁ ରୋଷେଇ କରିକି ଜେଲି ବନାଇ ପାରିବେ। ଆଉ ଯଦି ଜେଲିଟା ବାନ୍ଧି ହେଉନାହିଁ, ତା ପାଇଁ ଆପଣ ତା'ଥିରେ ଆବଶ୍ୟକତା ଅନୁସାରେ ପେକ୍ଟିନ୍, ଯେଉଁଟା ମାର୍କେଟରେ ସେଇଟା ଜେଲାଟିନ୍ ଫର୍ମରେ ବି ମିଳୁଛି, ତା'ଥିରୁ ଆପଣ କିଛି ପକାଇକି ଆପଣମାନେ ଜେଲି ବନାଇ ପାରିବେ।
0: ତ ଦିଦି, ଆପଣଙ୍କର କଥା ଶୁଣିକରି ଆମର ଚାଷୀ ଦଦାମାନେ ତ ନିଶ୍ଚୟ କାମେ ଲଗାବେ। ତ ଆପଣ ସଙ୍ଗେ ଯୋଗାଯୋଗ କରବାର୍ ଲାଗି, ଆପଣଙ୍କର ଜ୍ଞାନ କୌଶଳ ଜାଣବାର୍ ଲାଗି କେନ୍ତା କରି ଆପଣ ସଙ୍ଗେ ଆମେ ଯୋଗାଯୋଗ କରିପାରିବେ ସେ ବିଷୟରେ ଦୁଇ ପଦ କହିଦିଅନ୍ତି ଦିଦି।

0: ମୁଁ କୃଷି ବିଜ୍ଞାନ କୃଷି ମହାବିଦ୍ୟାଳୟ ଭବାନୀପାଟଣାରେ ମୁଁ ସହକାରୀ ପ୍ରାଧ୍ୟାପକ ଭାବରେ ସେଇଠି ମୁଁ ଚାକିରି କରୁଛି। ତ ଆମେ ପିଲାମାନଙ୍କୁ ମଧ୍ୟ ଏଇସବୁ ଆମର ସ୍କ୍ୱାସ୍, ଜାମ୍, ଜେଲି ଏସବୁ ବନେଇବା ଶିଖାଉଛୁ। ତ ଆପଣମାନେ ଚାହିଁଲେ ମୋତେ ଆସିକି ଆମ କଲେଜରେ ମଧ୍ୟ ଯୋଗାଯୋଗ କରିପାରିବେ।
1: ତ ଦିଦି, ଆର୍ କେନ୍ କେନ୍ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିପାର୍ମା ଆମେ ସପୁରୀ ନା, ସେ ବିଷୟରେ ଆର୍ ଯଦି ଅଧିକ ଟିକେ ଜାଣିପାରିଲେ ଭଲ ହେତା ବୋଲି ଭାବୁଛେ।
0: ଆପଣମାନେ ଯେଉଁ ରହିଲା ଆମର ସ୍କ୍ୱାସ୍ ହଉ କିମ୍ବା ଜାମ୍ ହଉ କିମ୍ବା ଜେଲି ହଉ।

0: ପାର୍ମା ଆମେ ସପୁରୀ ସପୁରୀ ନା ସେ ବିଷୟରେ ଆର୍ ଯଦି ଅଧିକ ଟିକେ ଜାଣିପାରିଲେ ଭଲ ହେତା ବୋଲି ଭାବୁଛେ ମୁଁ।
1: ଆପଣମାନେ ଯେଉଁ ରହିଲା ଆମର ସ୍କ୍ୱାସ୍ ହଉ କିମ୍ବା ଜାମ୍ ହଉ କିମ୍ବା ଜେଲି ହଉ, ଜେଲି ପାଇଁ ତ ଆମର ଫ୍ରୁଟ୍ ଏକ୍ସଟ୍ରାକ୍ଟ ଦରକାର, କିନ୍ତୁ ସ୍କ୍ୱାସ୍ ଆଉ ଜାମ୍ ପାଇଁ ଆମର ଯେଉଁଟା ଫ୍ରୁଟ୍ ବଲ୍ବ ଦରକାର, ତା ପାଇଁ ଆପଣମାନେ ସପୁରିରୁ ରସ କାଢ଼ିକି ମଧ୍ୟ ତାକୁ ଭଲ ଭାବରେ ସଂରକ୍ଷଣ କରିକି ରଖିପାରିବେ। ଆଉ ଯଦି ଆପଣମାନେ ଚାହୁଁଛନ୍ତି ଯେ ନାଇଁ ଆପଣଙ୍କୁ ସାଙ୍ଗେ ସାଙ୍ଗେ ଇନକମ୍ ଦରକାର, ତ ଆପଣମାନେ ଫଳ ରସ ଯେଉଁଟା ଫ୍ରୁଟ୍ ଜୁସ୍ ଯେଉଁଟା ଫ୍ରୁଟ୍ ଜୁସ୍ ମଧ୍ୟ କରିକି ଆପଣମାନେ ତାକୁ ବିକ୍ରି କରିପାରିବେ, କିମ୍ବା ନିକଟରେ ଯଦି ଆପଣଙ୍କର କୌଣସି ହୋଟେଲ୍ କିମ୍ବା ରେଷ୍ଟୁରାଣ୍ଟ ଅଛି ସେହିସବୁକୁ ମଧ୍ୟ ଆପଣମାନେ ସପ୍ଲାଏ କରିପାରିବେ।
0: ତ ଦିଦି ଇଟା ତ ଠିକ୍ କରି କହିଦେଲେ, ତ ଆମର୍ ଅଞ୍ଚଳରେ କେମିତି କରି ଆମେ ସପୁରୀ ଚାଷ୍ କରିପାର୍ମା, ଆର୍ ଆମର୍ କଳାହାଣ୍ଡି ଜିଲ୍ଲାର କେନ୍ କେନ୍ ଅଞ୍ଚଳରେ ସପୁରୀ ଚାଷ୍ ଭଲ୍ କରି ହେଇପାରୁଛେ ସେ ବିଷୟରେ ଟିକେ କହିଦିଅନ୍।
1: ସପୁରୀ ଚାଷ ବିଷୟରେ ଆପଣମାନେ ଅଧିକ ଜାଣିବା ପାଇଁ ନିକଟସ୍ଥ ଉଦ୍ୟାନ କୃଷି ଅଧିକାରୀ ଏବଂ ଉଦ୍ୟାନ କୃଷି ଅଫିସକୁ ଯୋଗାଯୋଗ କରିପାରିବେ। ଗତ ବର୍ଷ ଠାରୁ କଳାହାଣ୍ଡିର ସବୁ ବ୍ଲକରେ ଅଳ୍ପ କିଛି କିଛି ମାତ୍ରାରେ ସପୁରୀ ଚାଷ ଆରମ୍ଭ ହୋଇଯାଇଛି, ଏବଂ ଆମର ଯେଉଁଟା ନିୟମଗିରି ପାହାଡ଼ ରହୁଛି ଯାହାର କି ଅଧିକ ଭାଗ ଆମର ରାୟଗଡ଼ା ଜିଲ୍ଲାରେ ରହିଛି ଏବଂ କିଛି ଭାଗ ଆମର କଳାହାଣ୍ଡି ଜିଲ୍ଲାରେ ରହିଛି, ତ ସେ ନିୟମଗିରି ପାହାଡ଼ ଅଞ୍ଚଳଟା ଆମର ସେଇଟା ବହୁତ ମାତ୍ରାରେ ପ୍ରସିଦ୍ଧି ଲାଭ କରିଛି ସପୁରୀ ଚାଷ ପାଇଁ। ଆଉ ଆମର ବିଷମକଟକ ଅଞ୍ଚଳରେ ମଧ୍ୟ ଲୋକମାନେ ବହୁତ ଚାଷ କରୁଛନ୍ତି, ତ ପ୍ରସେସିଂ ଜାଣିକି ଆପଣମାନେ ଯଦି ସପୁରୀର ମୂଲ୍ୟ ବୃଦ୍ଧି କରିପାରିଲେ ତାହେଲେ ସାଧାରଣ ଚାଷ ଅପେକ୍ଷା ଆପଣମାନେ ନିହାତି ଅଧିକା ଭାବରେ ଲାଭ ପାଇପାରିବେ।
0: ତ ଦିଦି, ତ ଆପଣ ତ ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମକେ ଆସିଲେ, ଆପଣ ଆମର ଚାଷୀ ଦାଦାମାନଙ୍କର ବଢ଼ିଆ କରି ଉତ୍ତର ଦେଲେ, ସମସ୍ୟାର ସମାଧାନ ବି କରିଦେଲେ, ତ ଆପଣ ଆମର ବୈଠକକେ ଆସିଥିବାରୁ ଆପଣଙ୍କେ ଆମର ଅନୁଷ୍ଠାନ ତରଫରୁ ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ ଆର୍ ଜୁହାର ଦିଦି। ତ ଶ୍ରୋତା ବନ୍ଧୁ, ଆଜି ତ ଭେଲ୍ ହେଇଗଲା ନା, ଆଜିର କାର୍ଯ୍ୟକ୍ରମକେ ଇଠାନେ ରଖୁଛୁଁ। ଚାଷବାସ କାର୍ଯ୍ୟକ୍ରମ ଶୁଣୁଥିବାର ସବୁ କକା ଦଦା ଭାଇ ମା ବୁହେନ ମନକେ ମୁଇଁ ଗୁରୁବାରୁ ଦଦାର ଜୁହାର।
1: ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ ମୋର ଜୁହାର।

ପ୍ରଚାର କଲୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଆଜି ଏଥିରେ ଶୁଣୁଥିଲେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ଗୀତ ଓ ଗଜଲ। ଆଜିର ଶିଳ୍ପୀ ହେଲେ ସୋନୁ ନିଗମ।

ପ୍ରଚାର କଲୁ ଶିଳ୍ପୀ ସୋନୁ ନିଗମଙ୍କ କଣ୍ଠରୁ କେତୋଟି ଗୀତ ଘଜଲ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଶିଳ୍ପୀ ଗୋପାଳକୃଷ୍ଣ ଦାସ, ଗୀତ ରଚନା ପରଶୁରାମ ଶତପଥୀ।

ପ୍ରଚାର କଲୁ ଆଞ୍ଚଳିକ ଗୀତ କ୍ରମରେ କେତୋଟି ସମ୍ବଲପୁରୀ ଗୀତ। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଉଦୟପୁର ଭବାନୀପାଟଣା କଳାହାଣ୍ଡିରୁ କ୍ଷମାମୟୀ ବେହେରା। କଥାଚିତ୍ର ଧଉଳି ଏକ୍ସପ୍ରେସ୍ କଣ୍ଠଦାନ କରିଛନ୍ତି ଚିତ୍ତରଞ୍ଜନ ତ୍ରିପାଠୀ। ଗୀତ ରଚନା ଗୋପବନ୍ଧୁ ଦାସ ଏବଂ ସଙ୍ଗୀତ ସଂଯୋଜନା ଚିତ୍ତରଞ୍ଜନ ତ୍ରିପାଠୀ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଜୟନ୍ତୀ ବାସୁଦେବ ଏବଂ ପୁଟକି ଭଦ୍ରକ ଜିଲ୍ଲାରୁ। କଥାଚିତ୍ର ସାଗର, କଣ୍ଠଦାନ କରିଛନ୍ତି ଭିକାରୀ ବଳ ଏବଂ ସଙ୍ଗୀତ ସଂଯୋଜନା ଶ୍ରୀକାନ୍ତ ଦାସ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ନେଇଛୁ ଜୟ ମା ମଙ୍ଗଳା କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ଭୁବନେଶ୍ୱରୀ ମିଶ୍ର, ଗୀତ ରଚନା ନାରାୟଣ ପ୍ରସାଦ ଏବଂ ସଙ୍ଗୀତ ସଂଯୋଜନା ବାସୁଦେବ ରଥ। ଏ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଖଡ଼ିଆଳ ନୂଆପଡ଼ା ଜିଲ୍ଲାରୁ ଦେବାନୁଜ ନରେଶ ଏବଂ ବାବୁଆ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଜ୍ୟୋତିର୍ମୟ ମୁଦୁଲି, ବରପାଲି ବରଗଡ଼ ଜିଲ୍ଲାରୁ। କଥାଚିତ୍ର ହିସାବ ନିକାଶ କଣ୍ଠଦାନ କରିଛନ୍ତି ସୁରେଶ ୱାଡ଼କର, ଗୀତ ରଚନା ପ୍ରଫୁଲ୍ଲ କର।

ପ୍ରଚାର କଲୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ ପରିବେଷଣ କରିଥିଲେ ଶିଳ୍ପୀ ଉସ୍ତାଦ ଇନୁସ ହୁସେନ ଖାନ ରାଗ ବେହଗଡ଼ ଆକାଶବାଣୀ ଭବାନୀପାଟଣା ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।